ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ମଙ୍ଗଳବାର 1948 ଶକାବ୍ଦ ଜ୍ୟେଷ୍ଠ 5 ଦିନ 2026 ମଇ ମାସର 26 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗାଇଛନ୍ତି ନବୀନ କିଶୋର ଆଚାର୍ଯ୍ୟ। ଗୀତ ରଚନା କୃଷ୍ଣଚନ୍ଦ୍ର ରତେଇ।

ଏଇଠି ଶେଷ ହେଲା ବନ୍ଦନା ଭକ୍ତି ସଙ୍କେତର କାର୍ଯ୍ୟକ୍ରମ। ଆଜି ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ପୁଷ୍ପାଞ୍ଜଳି ରଣା, ଧରିତ୍ରୀ ଜେନା, ରମେଶ ଚନ୍ଦ୍ର ଦାସ, ପଦ୍ମିନୀ ପାଣିଗ୍ରାହୀ ଏବଂ ନବୀନ କିଶୋର ଆଚାର୍ଯ୍ୟ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, କୃତିବାସ ନାୟକ, ଗୌରହରି ଗିରି, କୃଷ୍ଣଚନ୍ଦ୍ର ରତେଇ ଏବଂ ପୁରାତନ ରଚନାରୁ ମଧ୍ୟ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ମାନବ ଜୀବନ ନହୋଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏନର କର୍ମ ଏକାତାର ଜୀବନର ମାନଦଣ୍ଡ। କବିଙ୍କ ଏହି ଉକ୍ତିକୁ ସାମ୍ପ୍ରତିକ ମଣିଷ ଭୁଲି ଯାଉଥିବାର ମନେ ହୁଏ। ନିଜ କର୍ମ ପ୍ରତି, ନିଜ ପ୍ରକୃତ ସମସ୍ୟା ପ୍ରତି ସେ ଧ୍ୟାନ ନ ଦେଇ ଅଯଥାରେ ନିଜର ମୂଲ୍ୟବାନ ସମୟକୁ ନଷ୍ଟ କରୁଛି। ଉଦାହରଣ ସ୍ୱରୂପ, ମଣିଷ ବିଭିନ୍ନ ଉପାୟରେ ଆନନ୍ଦ ଲାଭ କରିଥାଏ, କାହିଁକି ବା ନୁହେଁ। ଏ ଜୀବନ ଯେ କ୍ଷଣସ୍ଥାୟୀ, ଆମେ ଯେତେଦିନ ବଞ୍ଚିବା ଆନନ୍ଦରେ ବଞ୍ଚିବା। ତେବେ ଆନନ୍ଦ ଲାଭର ମାର୍ଗ ମଣିଷ ଉପରେ ହିଁ ନିର୍ଭର କରେ। ଯଦି ଜଣେ ଚା ଦୋକାନରେ, ପାନ ଦୋକାନରେ କିମ୍ବା ଛକରେ ଛିଡ଼ା ହୋଇ ଜାତୀୟ କିମ୍ବା ଆନ୍ତର୍ଜାତୀୟ ରାଜନୀତି ସମ୍ପର୍କରେ ଚର୍ଚ୍ଚା କରି, କ୍ରିକେଟ୍ ଖେଳ ସମ୍ପର୍କରେ ଚର୍ଚ୍ଚା କରି ଆନନ୍ଦ ଲାଭ କରୁଛି, ଆମର କିଛି କହିବାର ନାହିଁ। ବର୍ତ୍ତମାନ ଯୁଗରେ ଏହା ଏକ ସାଧାରଣ ଓ ନୀତିଦିନିଆ କଥା ହୋଇଗଲାଣି। ଯୁଆଡ଼େ ଦେଖ, କିଛି ଲୋକ ଜମିଲେ ଚର୍ଚ୍ଚା ଆରମ୍ଭ ହୋଇଯିବ। ନିଜ ଘର ପାଖ ନାଳରେ ମଶା ବଂଶବୃଦ୍ଧି କରୁଛି, ସିଆଡ଼କୁ ନଜର ନାହିଁ, କିନ୍ତୁ ଚର୍ଚ୍ଚା ଆରମ୍ଭ ହେବ ଅମୁକ ଦେଶର ରାଷ୍ଟ୍ରପତି ଭାରତ ଆସିବା ଫଳରେ ଲାଭ କ'ଣ ହେଲା। ଅଷ୍ଟ୍ରେଲିଆ ଗସ୍ତରେ ଅମୁକ ପ୍ଲେୟର ସ୍ଥାନରେ ଅମୁକକୁ ନେଇଥିଲେ ଭଲ ହୋଇଥାନ୍ତା, କାହିଁକି?

ସେଠି ଯାହା ପିଚ୍ କଣ୍ଡିସନ, ବଲ୍ଟା ଟିକେ ସୁଇଂ କରେନି। ଦେଶ ବିଦେଶର ଖବର ରଖିବା କିମ୍ବା ଜାଣିବା କିଛି ଖରାପ କଥା ନୁହେଁ, ନହେଲେ ଆମର ସାଧାରଣ ଜ୍ଞାନ ବଢ଼ିବ କିପରି। କିନ୍ତୁ କଥା ହେଲା, ଏସବୁ କରି ଆମେ କେତେ ଆଗକୁ ଯାଇପାରିଛୁ? ଉନ୍ନତି ତ ଆମେ ବହୁତ କରିଛୁ, ଆମ ଅଞ୍ଚଳ ପଛୁଆ ବି ନୁହେଁ। ନହେଲେ ଅନ୍ୟ କଥା ଭାବିବାରେ କିମ୍ବା ଚର୍ଚ୍ଚା କରିବାରେ ଆମର ଏତେ ସମୟ ଓ ଉତ୍ସାହ ବା କାହିଁକି ନଷ୍ଟ ହୁଅନ୍ତା? ଆନନ୍ଦ ଲାଭ କରିବାରେ ମନା ନାହିଁ, କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ମଣିଷ ଜୀବନ କ୍ଷଣସ୍ଥାୟୀ ଏବଂ ସମୟ ବହୁତ ମୂଲ୍ୟବାନ। ଆନନ୍ଦ ଲାଭ ନାଁରେ ଆମେ ଏହାର ବୃଥା ଅପଚୟ କରିବା ଉଚିତ ହେବ ନାହିଁ।

ମୌଲାନା ଅବୁଲ କଲାମ ଆଜାଦଙ୍କ ଭାଷାରେ ଶିକ୍ଷା ଏଭଳି ପରିବେଶ ସୃଷ୍ଟି କରିବାର ମୂଳଧାର ଅଟେ ଯେଉଁଥିରେ ଲୋକମାନେ ପରସ୍ପର ମିତ୍ରତା ଓ ସମାନତା ସୂତ୍ରରେ ବାନ୍ଧି ହୋଇପାରିବେ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 392 ତମ ଭାଗ।

କିଏ ଏ ଚତୁର୍ଭୁଜ ପୀତବାସ ବନମାଳ ଧରି କମଳ ଲୋଚନ ବୋଲି ମୁଚୁକୁନ୍ଦ ପଚାରିବାରୁ ଶ୍ରୀକୃଷ୍ଣ ନିଜର ପରିଚୟ ଦେଇଛନ୍ତି। ସେ ଭକ୍ତବତ୍ସଳ। ପୂର୍ବେ ରାଜା ମୁଚୁକୁନ୍ଦ ତାଙ୍କୁ ଦେଖିବାକୁ ବହୁ ପ୍ରାର୍ଥନା କରିଥିଲେ। ପ୍ରାର୍ଥନା ପୂରଣ କରିବାକୁ ସ୍ୱୟଂ ସମ୍ମୁଖରେ ଦଣ୍ଡାୟମାନ ମୁଚୁକୁନ୍ଦ ସ୍ତୁତି କରିଛନ୍ତି। କୃଷ୍ଣ ବୁଝାଇଛନ୍ତି, ଏ ଜନ୍ମରେ ତାଙ୍କର ସଦ୍ଗତି ନାହିଁ, ସେ ସମାହିତ ଚିତ୍ତରେ ଭଜନ କରନ୍ତୁ, ପାପରାଶି କ୍ଷୟ ହେଲେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତିଲାଭ କରିବେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 392ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ଖରିଫ୍ ବିପଣନ ଋତୁ 2025-26 ଲାଗି ଧାନଘିନା ପ୍ରକ୍ରିୟାକେ ସ୍ୱଚ୍ଛ ଆଉ ବରକସ କରିବା ଲକ୍ଷ୍ୟତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ହୋଇଯାଇଛି। ବୈଠକଟି ଧାନଘିନା

ବେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ସ୍ୱାର୍ଥ ରକ୍ଷାକେ ସବୁନୁ ଅଧିକା ପ୍ରାଥମିକତା ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ଇତାର ସହିତ ବେଆଇନ କାରବାର ରୋକବାର ଲାଗି ରାଜ୍ୟ ସୀମାକେ ସିଲ୍ କରାଯିବା, ମଣ୍ଡିନ ଚାଷୀମାନଙ୍କର ପରିଚୟପତ୍ର ଯାଞ୍ଚ ଲାଗି ଆଇରିସ୍ ସ୍କାନ୍କେ ବାଧ୍ୟତାମୂଳକ କରାଯିବା, ଆଉ ଖାଲି ଧାନମଣ୍ଡି ଭିତରେ ହିଁ ଧାନ ଓଜନ ହେବାର ବାବଦେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚାଷୀମାନଙ୍କର ସମସ୍ୟାକେ 24 ଘଣ୍ଟା ଭିତରେ ସମାଧାନ କରବାର ଲାଗି ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ଗଲା ବଛରନୁ ଇ ବଛର ଧାନ ଘିନା 5.48% ଆଉ ଚାଷୀମାନଙ୍କର ସଂଖ୍ୟା 14% ବଢ଼ିଛି। ଅଧିକା ଅମଲ ହେଉଥିବା ଇଲାକାନ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ନୂଆ ଗୋଦାମ ତିଆରି କରିବା ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନଥି ଆୟୋଜିତ ହେବାରକେ ଥିବା ଡିଜାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗ୍ରୁପ୍ର ବୈଷୟିକ ସମ୍ମିଳନୀ ଆଇବା 3-5 ତାରିଖ ତକ ପୁରୀନ ହେବା। ଏହି ସମ୍ମିଳନୀଥି ବ୍ରାଜିଲ, ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା ସହିତ 10 ବ୍ରିକ୍ସ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ଉପରେ ସମ୍ମିଳନୀଟି ଆଲୋଚନା କରାଯିବା। ବାତ୍ୟା ପରିଚାଳନା, ଆଘର ସଚେତନତା ଆଉ ସଫଲ ଉଦ୍ଧାର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରଠି ପ୍ରଶଂସିତ ହୋଇଥିବାରୁ ଏହି ବୈଠକ ଆୟୋଜନ ଲାଗି ରାଜ୍ୟକୁ ବଛାଯାଇଛି। ସମ୍ମିଳନୀ ଜରିଏ ଜ୍ଞାନ ବିନିମୟ ଆଉ ନୂଆ ପ୍ରଯୁକ୍ତି ଉପରେ ଆଲୋଚନା ହୋଇକରି ପାରସ୍ପରିକ ସହଯୋଗ ବର୍କ ସେବା ବୋଲି ଆସ କରାଯାଉଛି। ଆଇବା ମାସ 21 ତାରିଖ ଦିନ ସାରା ଦେଶ ଫେରଘା ହେବାରକେ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକେ ସୁରୁଖୁରୁତି ଓ ସଫଳତାର ସହିତ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କର ସହଯୋଗ ମାଗିଛନ୍। ହେଉଥିବା ଖରାକେ ନଜରଥି ରଖିକରି ସବୁ ପରୀକ୍ଷା କେନ୍ଦ୍ରମାନଙ୍କେ ସୁରକ୍ଷିତ ପିଇବାର ପାଇଁ ପଙ୍ଖା, କୁଲର, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଆଉ ପରୀକ୍ଷାର୍ଥୀମାନଙ୍କର ଲାଗି ଯାହା ସୁବିଧା ସହିତ ଅଲଗା ଜରୁରୀ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଲାଗି ସେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଆଉ ପ୍ରଶାସକମାନଙ୍କୁ ଚିଠି ଜରିଏ ଆହ୍ୱାନ ଦେଇଛନ୍ତି। ସ୍ନାନଯାତ୍ରା ଓ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବାର ଲାଗି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କର ଅଧ୍ୟକ୍ଷତାରେ ଗଲାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟନ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଦୈତାପତି ନିଯୋଗର ସଭାପତି, ସମ୍ପାଦକ ଆଉ ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ନାନଯାତ୍ରା ଓ ରଥଯାତ୍ରା ସମିତି ନୀତିକାନ୍ତି ଆଉ ପହଣ୍ଡିକେ ଶୃଙ୍ଖଳିତ ଭାବେ କରବାର ବାବଦେ ବୈଠକଟି ଆଲୋଚନା ହୋଇଛି। ମହାପ୍ରଭୁମାନଙ୍କର ସବୁ ନୀତିକାନ୍ତି ଧାରିତ ସମୟ ଅନୁସାରେ କରବାରକେ ନିଯୋଗ ପ୍ରତିଶ୍ରତି ଦେଇଛି। ଶୃଙ୍ଖଳିତ ପହଣ୍ଡି ଲାଗି ପ୍ରଶାସନ ତରଫୁ ଧାରିଜ ହୋଇଥିବା ସଂଖ୍ୟା ଅନୁସାରେ ସେବାୟତମାନେ ଉପସ୍ଥିତ ରହିବେ। ରଥ ଉପରେ ଅଯଥା ଭିଡ଼କେ କମାବାର ବାବଦେ ଭିଲ ବୈଠକଟି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ତରଫୁ ଆଜି ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଛି। କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରୁ ସକାଳ 7 ବଜେ ପଦଯାତ୍ରା ବାହାରିକରି ସହରର ଭିନ୍ ଭିନ୍ ଜାଗା ବୁଲିକରି ଆକାଶବାଣୀ କଟକ କେନ୍ଦ୍ର ପହଞ୍ଚବା। ପଦଯାତ୍ରାକେ ଓଡ଼ିଶା ହାଇକୋର୍ଟର ବିଚାରପତି ସାବିତ୍ରୀ ରଥୋ ଆଉ ବିଚାରପତି ଶିବ ଶଙ୍କର ମିଶ୍ର ପତାକା ଦେଖାଇକରି ଶୁଭାରମ୍ଭ କରିବେ। କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ କର ସହଟ ପଦଯାତ୍ରାଥି ସାମିଲ ହେବେ। ସମାଜର ଭିନ୍ ଭିନ୍ ବର୍ଗର ବ୍ୟକ୍ତିବିଶେଷ, ଆକାଶବାଣୀ କର୍ମଚାରୀ ଆଉ ଇ ପଦଯାତ୍ରାଥି ସାମିଲ ହୋଇଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜ ତାର 64 ନମ୍ବର ସ୍ଥାପନା ଦିବସ ପାଳନ କରୁଛି। 1963 ମସିହାର ଆଜିର ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 କିଲୋୱାଟ ଟ୍ରାନ୍ସମିଟର ପ୍ରସାରଣ ମୂଲ ହୋଇଥିବା ଏହି କେନ୍ଦ୍ର ଏଚ୍ଏନ୍ 100 କିଲୋୱାଟ କ୍ଷମତା ଡିଜିଟାଲ ପ୍ରସାରଣ କରୁଛି। ଆକାଶବାଣୀ କେନ୍ଦ୍ର ସମ୍ବଲପୁର ପଶ୍ଚିମ ଓଡ଼ିଶାର କଳା ଆଉ ସଂସ୍କୃତି ପ୍ରଚାର ପ୍ରସାର ଦିଗେ ବଡ଼ ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି। ଇତାର ସାଙ୍ଗେ କେନ୍ଦ୍ରନୁ ପ୍ରସାରିତ ହେଉଥିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସାଙ୍ଗେ ଫି ଘଣ୍ଟାର ମୁଖିଆ ସମ୍ବାଦ ପ୍ରସାରଣ ଲାଗି ଲୋକମାନେ ତାଙ୍କ ନିଜର ଭାଷାଥି ଖବର ପାଇପାରୁଛନ୍। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 4 ଦିନ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସମ୍ବଲପୁର ଆଉ ବଲାଙ୍ଗୀର ଜିଲ୍ଲାକେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଦିନେଶ କୁମାର ମଲ୍ଲିକ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀ ବାଦନ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାତି 9:30 ଲୋକଗୀତର କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ପଦ୍ମିନୀ ଭୋଇ ଏବଂ ସାଥୀ। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତ କଣ୍ଠ ସଙ୍ଗୀତ ପରିବେଷଣ କରିବେ କିଶୋରୀ ଅମନକର ଏବଂ ରାତି 10:30 ହିନ୍ଦୀ କଥାଚିତ୍ରର ଗୀତ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10ଟି ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବାବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍କାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ତାରିଖ ବୁଧବାର ପରିବର୍ତ୍ତେ 28 ତାରିଖ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ତାରିଖ ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12ଟି ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଆଜି ଏଥିରେ ଶୁଣନ୍ତୁ। ମୁଣ୍ଡବିନ୍ଧାର କାରଣ ଓ ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମୃତିରେଖା ହୋତା।
2: ମୁଣ୍ଡ ବ୍ୟଥା, ଆମ ପ୍ରାୟ ସମସ୍ତେ କେବେ ନା କେବେ ମୁଣ୍ଡ ବିନ୍ଧା ଅନୁଭବ କରିଛୁ। ଅନେକ ଲୋକ କୁହନ୍ତି ଆଜି ମୁଣ୍ଡ ଭାରି ଲାଗୁଛି, ମୁଣ୍ଡ ଫାଟିଗଲା ଭଳିଆ ବେଦନା ହେଉଛି, ବାରମ୍ବାର ମୁଣ୍ଡ ବିନ୍ଧୁଛି, ବେକ ବିନ୍ଧିଲେ ମୁଣ୍ଡ ବି ବିନ୍ଧୁଛି, ଗୋଟେ ସାଇଡ୍ ମୁଣ୍ଡ ବିନ୍ଧୁଛି, ବିଭିନ୍ନ ପ୍ରକାର ସମସ୍ୟା ବିଭିନ୍ନ ଲୋକ କହିଥାନ୍ତି। ଅନେକ ସମୟରେ ଲୋକ ମୁଣ୍ଡ ବିନ୍ଧାକୁ ଛୋଟ କଥା ଭାବି ନିଜେ ନିଜେ ଘରେ ଔଷଧ ଖାଇଦେଇଥାନ୍ତି, କିନ୍ତୁ ସବୁ ମୁଣ୍ଡ ବ୍ୟଥା ଏକ ପ୍ରକାରର ନୁହେଁ। ମୁଣ୍ଡ ବ୍ୟଥା ହୁଏ କାହିଁକି? ମୁଣ୍ଡ ବିନ୍ଧାର କାରଣ ଅନେକ ହୋଇପାରେ, ଯେପରି ଅଧିକ ମାନସିକ ଚାପ ବା ଷ୍ଟ୍ରେସ୍, ଯାହାକୁ କୁହାଯାଏ ଟେନସନ୍ ହେଡେକ୍। ଏହା କ'ଣ ହୁଏ, ମୁଣ୍ଡର ଚାରିପଟେ ଗୋଟେ କିଏ ବ୍ୟାଣ୍ଡ ଭଳିଆ କିଛି ଗୋଟେ ଜିନିଷ ବାନ୍ଧିଦେଲା ଭଳିଆ ଲାଗିଥାଏ ଏବଂ ତାକୁ ଟେନସନ୍ ହେଡେକ୍ କୁହାଯାଏ। ଏହା ବହୁତ ସାଧାରଣ, ବହୁତ ଲୋକଙ୍କଠି ଏଇଟା ଦେଖାଯାଏ। ଦ୍ୱିତୀୟ କାରଣ ହେଲା ଠିକ୍ ଭାବରେ ନ ଶୋଇବା। ଠିକ୍ ଭାବରେ ନ ଶୋଇଲେ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ। ବହୁତ ସମୟରେ ଖାଲି ପେଟରେ ରହିଲେ କିମ୍ବା ଫାଷ୍ଟିଂ ରହିଲେ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ। ଶରୀରରେ ପାଣି କମିଯିବା, ଯାହାକୁ ଆମେ ଡିହାଇଡ୍ରେସନ୍ କହୁ, ଖରାଦିନ ଯେଉଁଟା ବହୁତ କମନ୍, ବହୁତ ଲୋକଙ୍କର ମୁଣ୍ଡ ବ୍ୟଥା ପାଣି ନ ପିଇବା ଯୋଗୁଁ ହୋଇଥାଏ। ଦୀର୍ଘ ସମୟ ମୋବାଇଲ କିମ୍ବା କମ୍ପ୍ୟୁଟର ଦେଖିବା, ଆଖିର ପାୱାର ସମସ୍ୟାରୁ ମଧ୍ୟ ବେଳେବେଳେ ମୁଣ୍ଡ ବ୍ୟଥା ହୋଇଥାଏ ଏବଂ ମାଇଗ୍ରେନ୍ କିମ୍ବା ସାଇନସ୍ ପ୍ରୋବ୍ଲେମ୍ ଯୋଗୁଁ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ। ଏବଂ ଅନେକ ସମୟରେ ହ୍ୱିପ୍ଲାସ୍ ଇଞ୍ଜୁରୀ, ଯେଉଁଟାକି ବେକ ବ୍ୟଥା, ବେକରେ କୌଣସି ପ୍ରୋବ୍ଲେମ୍ ହେଲେ ମଧ୍ୟ, ଯେଉଁଟାକି ସର୍ଭାଇକାଲ୍ ପ୍ରୋବ୍ଲେମ୍ କୁହାଯାଏ, ତାହା ଯୋଗୁଁ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ, ଯାହାକୁ କୁହାଯାଏ ସର୍ଭାଇକୋଜେନିକ୍ ହେଡେକ୍। କେତେବେଳେ କେତେକ ମୁଣ୍ଡ ବିନ୍ଧା ସାଧାରଣ ହୋଇଥାଏ ଏବଂ ଆଉ କେତେକ ଗୁରୁତର ସମସ୍ୟାର ସଙ୍କେତ ମଧ୍ୟ ହୋଇଥାଇପାରେ। ତ ମୁଣ୍ଡ ବିନ୍ଧାର ଲକ୍ଷଣ କ'ଣ? ମୁଣ୍ଡ ବିନ୍ଧାର ଲକ୍ଷଣ ଅଲଗା ଅଲଗା ଭାବରେ ଦେଖାଯାଏ। କେତେବେଳେ ମୁଣ୍ଡ ଭାରି ଲାଗିବା, ମୁଣ୍ଡ ଚାରିପାଖରେ ଟାଣୁଥିବା ଭଳି ବେଦନା, ମୁଣ୍ଡର ଗୋଟିଏ ପାର୍ଶ୍ୱରେ ବେଦନା, ଯେଉଁଟାକି ମାଇଗ୍ରେନ୍ କୁହାଯାଏ, ମାଇଗ୍ରେନ୍ରେ ବାନ୍ତି ବାନ୍ତି ମଧ୍ୟ ଲାଗେ, ଆପଣଙ୍କୁ ଲାଇଟ୍ କିମ୍ବା ସାଉଣ୍ଡ ପ୍ରତି ଆଲର୍ଜି ଆସିପାରେ।

0: ଆଲୋକ କିମ୍ବା ଶବ୍ଦ, କୌଣସି ପ୍ରକାର ଶବ୍ଦ ଶୁଣିଲେ ତାକୁ ଅସହ୍ୟ ମନେ ହୁଏ ଏବଂ ଆଖି ପାଖରେ ବେଦନା ମଧ୍ୟ ହୋଇଥାଏ ଏବଂ ବାନ୍ତି ବାନ୍ତି ଲାଗିବା ସହିତ ଏଇଟା 3 ଦିନ ଧରି ଲାଗି ରହିଥାଏ। କିନ୍ତୁ କିଛି ଲକ୍ଷଣ ଦେଖାଗଲେ ଅବହେଳା କରନ୍ତୁ ନାହିଁ। ହଠାତ୍ ବହୁତ ଜୋର ମୁଣ୍ଡବ୍ୟଥା, ମୁଣ୍ଡବିନ୍ଧା ସହିତ ହାତ ଗୋଡ଼ ଦୁର୍ବଳ ହୋଇଯିବା, କଥା କହିବାରେ ଅସୁବିଧା ହେବା କିମ୍ବା ଦୃଷ୍ଟି ଧୂସର ହେବା, ଯଦି ଏମିତି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଏହା ଏକ ଏମର୍ଜେନ୍ସିର ଲକ୍ଷଣ। ଏହାକୁ ଆମେ କିପରି ରୋକିପାରିବା? ପ୍ରତିଦିନ ଭଲ ନିଦ୍ରା ଯାଆନ୍ତୁ, ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ସମୟରେ ଖାଦ୍ୟ ଖାଆନ୍ତୁ, ଦୀର୍ଘ ସମୟ ମୋବାଇଲ ବ୍ୟବହାର କମ୍ କରନ୍ତୁ, ମାନସିକ ଚାପ କମ୍ କରିବାକୁ ଚେଷ୍ଟା କରନ୍ତୁ, ଯାହା ଆପଣ ଯୋଗ ପ୍ରାଣାୟାମ ଦ୍ୱାରା କମ୍ କରିପାରିବେ, ନିୟମିତ ବ୍ୟାୟାମ କରନ୍ତୁ। ଏବଂ ଏହାର ଚିକିତ୍ସା କ'ଣ? ଅନେକ ଲୋକ ମୁଣ୍ଡ ବିନ୍ଧା ହେଲେ ବାରମ୍ବାର ନିଜେ ନିଜେ ଔଷଧ ଖାଇଦାନ୍ତି, କିନ୍ତୁ ଏହା ଠିକ୍ ନୁହେଁ। ପ୍ରଥମେ ମୁଣ୍ଡବିନ୍ଧାର କାରଣ ଜାଣିବା ନିହାତି ଜରୁରୀ। କାରଣ ଅନୁସାରେ ଚିକିତ୍ସା ଅଲଗା ଅଲଗା ହୋଇଥାଏ। ଯେମିତିକି ମୁଣ୍ଡବିନ୍ଧାର ଔଷଧ ବାରମ୍ବାର ନିଜେ ନିଜେ ଖାଇଲେ ସେଇଟା ମେଡିକେସନ୍ ଓଭର୍ ୟୁଜ୍ ହେଡ଼େକ୍ ମଧ୍ୟ ହୋଇଥାଇପାରେ, ଯେଉଁଥିରେ କି ଆପଣ ଯେଉଁ ଔଷଧ ଖାଉଛନ୍ତି ତା ଯୋଗୁଁ ବି ମୁଣ୍ଡବ୍ୟଥା ହୋଇଥାଇପାରେ। ମାଇଗ୍ରେନ୍ର ଚିକିତ୍ସା ବିଲକୁଲ ଅଲଗା। ଟେନସନ୍ ହେଡ଼େକ୍, ତା ପାଇଁ ଆପଣଙ୍କୁ ମାନସିକ ଚାପ କମ୍ କରିବାକୁ ପଡ଼ିପାରେ ଏବଂ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଆଜିକାଲି ଅଛି, ଯେଉଁଟାକି ଡାକ୍ତର କାରଣ ଜାଣିଲା ପରେ ହିଁ ଆପଣଙ୍କୁ ଦିଅନ୍ତି। ଏବଂ
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ମୁଣ୍ଡବିନ୍ଧାର କାରଣ ଓ ଚିକିତ୍ସା, ଏ ସମ୍ପର୍କରେ କହିଥିଲେ ଡାକ୍ତର ସ୍ମୃତି ରେଖା ହୋତା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲି କରୁଛୁ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକିମ୍କୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ, ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ। କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ 1ରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି। ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି। ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି। ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3 ଦିନିଆ ସିକିମ୍ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତଲୋଜି ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ୟାଙ୍ଗଟକ୍ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179ତମ ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେର୍ରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍ମାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆମେରିକା ସେନା ପକ୍ଷରୁ ଇରାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ୍ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ୍ ଅନୁରୋଧ କରିଛନ୍ତି। ଇସ୍ରାଏଲ୍ ଏବଂ କେତେକ ଆରବ ଓ ମୁସଲିମ୍ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପ୍ଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020ରେ ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ 5-ଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର୍ ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଙ୍ଗ୍ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ ତେଲେଙ୍ଗାନା ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା ଚଣ୍ଡିଗଡ଼ ପୂର୍ବ ମଧ୍ୟପ୍ରଦେଶ ପଞ୍ଜାବ ଉତ୍ତରପ୍ରଦେଶ ବିଦର୍ଭ ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ ବିହାର ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମ୍କୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
3: ଖରାଦିନର ଲାଗି କାଙ୍କିର ଚାଷ ଆମର ରାଇଜେ କାଙ୍କିର ଚାଷ ଯହକିରି ବର୍ଷା ଦିନେ ଆର୍ ଖରାଦିନେ କରାଯାଏସି। କମ୍ ଥଣ୍ଡା ଥିବାର ଇଲାକାମାନଙ୍କୁ ସେ ଦିନେ ଗଲେ ଏଇଟା କରାଯାଇପାରବା। 18-24 ଡିଗ୍ରୀ ସେଲସିୟସ ତାତିନୁ ଅତକା ଅମଲ ହେସି ଆର୍ ତାତି ଜହ ହେଲେ ଫଲ କମ୍ ହେସି। କାଙ୍କିର ଚାଷ କରବାର ଲାଗି ଉର୍ବର ନିଗ୍ରା ଗହିର ଆର୍ ଦୋର୍ସାନୁ ବାଲି ଦୋର୍ସା ଆର୍ ଜେନ୍ ମାଇଟ୍ର ଅମ୍ଳତା 5.5-6.8 ଭିତରେ ଥିବା ସେ ମାଇଟ୍ ଭଲ ଅମଲ ହେସି। ନୈତରାମାନଙ୍କୁ ଗଲେ ଏ ଚାଷଟା ଖରାଦିନେ କରାଯାଇପାରବା। କାଙ୍କିର ଚାଷ କରବାର ଲାଗି ଉନ୍ନତ କିସମମାନେ ହେଲା ପଏଣ୍ଟସେଟ୍, ସୁପ୍ରିୟା, ଚୈତାଲି ଆର୍ ନିର୍ମାଲ୍ୟ। ସେନ୍ତା ତାର ଶଙ୍କର କିସମତି ହେଲା ରାଣୀ ଆର୍ ତୃପ୍ତି। ଗୋଟେ ଏକର କାଙ୍କିର ଚାଷ କରବାର ଲାଗି 1-1.5 କେଜି ମଞ୍ଜି ଦରକାର ହେସି। 1 କେଜି ବିଜାକି 2 ଗ୍ରାମ ଥିରାମ ଆର୍ 1 ଗ୍ରାମ କାର୍ବନ୍ ଡାଇଜିନ୍ ବା ଭିଷ୍ଟିନ୍ ଦେଇକିରି ବିଶୋଧନ କରବାର କଥା। ମଞ୍ଜିକେ ଲଗାବାର ଆଗରୁ 6-12 ଘଣ୍ଟା ତକ ପାଏନ୍ତି ବୁତରେଇକିରି ଲଗାଲେ ଗଜାଟା ଜଲ୍ଦି ଆଙ୍କିରିସି। ଖରାଦିନେ କାଙ୍କିର ଚାଷ କରବାର ଲାଗି 2 ଫେବୃଆରୀ-3 ମାର୍ଚ୍ଚ ଭିତରେ ଇତାର ମଞ୍ଜି ଲଗାଯାଏସି ଆର୍ ବଜାରକେ ପହଲା ପଠାବାର ଲାଗି ପଲିଥିନ ମୁନାନ୍ଥି ଚାରା କରିକିରି ଗଲେ ଲଗାଯାଇପାରବା। ଆମର ରାଇଜେ 1-1.5 ମିଟର ଦୂରିଆଥି ମନ୍ଦା କରିକିରି କାଙ୍କିରକେ ଲଗାଯାଏସି। ଖରାଦିନେ ନାଲି କରିକିରି ଲଗାଲେ ପାଏନ୍ର ବ୍ୟବହାରଟା ଠିକ୍ ହେସି। ଇଥିର ଲାଗି ନାଲିମାନଙ୍କୁ 1-1.5 ମିଟର ଦୂରିଆଥି କରିକିରି ଗଛ ଗଛକେ 50-75 ସେଣ୍ଟିମିଟର ଦୂରିଆ ରଖିକିରି ଗଛମାନଙ୍କୁ ମାଟି ମାଡ଼ବାରକେ ଦିଆଯାଏସି। ଆର୍ ମନ୍ଦା ପ୍ରଣାଳୀଥି 30-45 ସେଣ୍ଟିମିଟର ଲମ୍ବା ଚଉଡ଼ା ଆର୍ ଗହିର ଗାଡ଼ କୁଡ଼ିକିରି ଫି ଏକରକେ 6-8 ଟନ କମ୍ପୋଷ୍ଟ ଆର୍ ମୂଲ ସାର ଦେଇକିରି ମଞ୍ଜି ଲଗାବାର 1-2 ଦିନ ଆଗରୁ ପାଏନ୍ ମଡ଼େଇକିରି ଫି ମନ୍ଦାକେ 4-5 ବୁତରା ଯାଇଥିବାର ମଞ୍ଜି ଲଗାଯାଏସି। ଖତ୍ ସାର ମଞ୍ଜି ଲଗାବାର ସମୟଥି ଫି ଏକରକେ 10 କେଜି ଯବକ୍ଷାରଜାନ, 12 କେଜି ଫସ୍ଫରସ ଆର୍ 30 କେଜି ପଟାସିୟମ ସାର ଦିଆଯାଏସି। ଫେର ଘାଏ 10 କେଜି ଯବକ୍ଷାରଜାନ ଆର୍ ମଞ୍ଜି ବୁଣବାର 15-20 ଦିନ ଉତ୍ତର ଦିଆଯାଏସି। ମଞ୍ଜି ବୁଣବାର 30-35 ଆର୍ 45-50 ଦିନଥି 2 ଥର ମିଶ୍ରିତ ଅନୁସାର ଫି ଲିଟର ପାଇଁଥି 3 ଗ୍ରାମ ମିଶେଇକିରି ବ୍ୟବହାର କରବାର କଥା। ତାହେରୁ ତାର ପରର ଯତ୍ନ ମଞ୍ଜି ଲଗାବାର 10 ଦିନ ଭିତରେ ଖାଲି ଥିବାର ଜାଗାମାନଙ୍କୁ ଭରାଯିବାର କଥା ଆର୍ ଫି ମନ୍ଦାକେ 2 ଗଛ ରଖିକିରି ଅଟକା ଥିବାର ଗଛମାନଙ୍କୁ ଘିଚି ନେବାର କଥା। 15 ନୁ 20 ଆର 25 ନୁ 30 ଦିନ ଥି ଦୁଇଥର କୁଡ଼ା ଖୋସା କରିକିରି ସବୁ ଅନାବନା ଗଛ ମାନଙ୍କୁ ଘିଚି ନେବାର କଥା। ତାହାରୁ ବର୍ଷା ଦିନେ ଗଛ ମୂଲକେ ମାଏଟ ଟେକାବାର କଥା। ଗଛ ଦ୍ୱିପତ୍ରିଆ ହେଇଥିବାର ସମୟଥି ଇସ୍ତେଫନ 0.1 ଗ୍ରାମ ଫି ଲିଟର ପାଣିଥି ମିଶେଇକିରି ଛିଟିଲେ ମାଇଫୁଲ ଅଧିକା ହେସି ଆର ଅମଲ ଗଲେ ବଢ଼ସି। ମାଟିର ବତର ଆର ପାଗ ଦେଖିକିରି 3 ନୁ 10 ଦିନ ଅନ୍ତରଥି ପାନ ମଡ଼ାବାର କଥା। ପାଣିରୁ ଅମଲ ମଞ୍ଜି ଲଗାବାର 45 ନୁ 50 ଦିନ ଥି କାଙ୍କିରର ଅମଲ ମୂଲ ହେସି। ପରାଗ ସଙ୍ଗମର 5 ନୁ 7 ଦିନ ଭିତରେ କାଙ୍କିର ତୁଲା ଯାଇସି। ପୁରା ଶାଗୁଆ ରଙ୍ଗର କାଙ୍କିରର ବଜାର ଥି ଚାହିଦା ଅଧିକା ଥିସି ଆର ଦର ବି ଅଧିକା। ଆର ବଗିଚାନୁ ଫି 2 ଦିନ ଅନ୍ତର ଥି କାଙ୍କିର ତୁଲୁନ। କାଙ୍କିରକେ ହାତେ ନାଇଁ ଛିଡ଼େଇକିରି ଦା କି ଚକୁ ବାଟିଆ କାଟୁନ୍। ଆର ବଜାରକେ ପଠାବାର ଆଗରୁ ସଫା ପାଣି ଥି ଧୋଇକିରି ପୁକୁରା ଆର ଟେଢ଼ା ମେଢ଼ା ଫଲ ମାନଙ୍କୁ ବାଛି ନେବାର କଥା। ଆର କିସମ ଆର ଋତୁ ଅନୁଯାୟୀ ଫି ଏକରକେ 40 ନୁ 50 କ୍ୱିଣ୍ଟଲ ଫଲ ଅମଲ ହେଇପାରସି।
1: ଶୁଣିଲେ ଚାଷର ହାଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ। ବର୍ତ୍ତମାନ ଶୁଣନ୍ତୁ ଆଜିର ପ୍ରାତଃ ସୂଚନା।

ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏଇ ଯେମିତିକି ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଟାଣ ଖରାରେ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ଓଦା ଗାମୁଛା ଘୋଡ଼ାନ୍ତୁ, ଛତା, ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ। ଘରେ ଟିଣ ବା ଆଜବାଷ୍ଟ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପନ କରନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି ତଥା ସର୍ବଦାଦି ପିଅନ୍ତୁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗର ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।

ଶ୍ରୋତା ବନ୍ଧୁ, ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବ୍ୟାପକ କ୍ଷତି ହୋଇଥାଏ। ବସନ୍ତ ଋତୁର ଆରମ୍ଭ ହୋଇ ଗ୍ରୀଷ୍ମ ପର୍ଯ୍ୟନ୍ତ ପତ୍ରଝଡ଼ା କାରଣରୁ ଜଙ୍ଗଲରେ ସହଜରେ ନିଆଁ ଲାଗିଯାଏ। ନିଆଁ ଲାଗିଲେ ଯେ କେବଳ ଗଛପତ୍ର ଭିତରେ ସୀମିତ ରୁହେ ତା ନୁହେଁ, ବରଂ ଏହାଦ୍ୱାରା ପଶୁପକ୍ଷୀଙ୍କ ଜୀବନ ବିପନ୍ନ ହୁଏ। ଜଙ୍ଗଲ ନିଆଁ ପାଇଁ ମୁଖ୍ୟତଃ ମଣିଷର ଅସାବଧାନତା ହିଁ ଦାୟୀ। ବିଡ଼ି କିମ୍ବା ସିଗରେଟ୍ ଖଣ୍ଡର ଶେଷ ଅଂଶଟି ଭଲ ଭାବରେ ଲିଭି ନଥିଲେ ଏବଂ ତାକୁ ଜଙ୍ଗଲ ରାସ୍ତାରେ ଫୋପାଡ଼ିଦେଲେ ତାହା ବିନାଶ ସୃଷ୍ଟି କରେ। ବଣଭୋଜି ପାଇଁ ବ୍ୟବହୃତ ଚୁଲିର ନିଆଁ ଯଦି ଭଲ ଭାବରେ ଲିଭି ନଥାଏ, ସାମାନ୍ୟ ପବନରେ ତାହା ମଧ୍ୟ ଜଙ୍ଗଲରେ ନିଆଁ ଲଗାଇପାରେ। ଅଳ୍ପ ଖଣ୍ଡେ ଜାଗାକୁ ସଫା କରିବାକୁ ନିଆଁ ଲଗାଇଥାନ୍ତି ଅନେକ ବ୍ୟକ୍ତି, ମାତ୍ର ତାହା ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇ ଜଙ୍ଗଲ ପୋଡ଼ିର କାରଣ ହୋଇପାରେ। ଜଙ୍ଗଲ ଆମର ସମ୍ପଦ, ଆମର ଜୀବନ, ଏହାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବିଶେଷତଃ ଜଙ୍ଗଲକୁ ଲାଗିଥିବା ଗାଁ ବସତିର ଦାୟିତ୍ୱ ଅଧିକ। ଖରାଦିନେ ଆସନ୍ତୁ ଜଙ୍ଗଲ ନିଆଁକୁ ଜଗିବା। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା।

ନିରୋଗ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ। ଲୁଣ ଓ ଚିନି ଆବଶ୍ୟକତାଠାରୁ ଅଧିକ ଖାଆନ୍ତୁ ନାହିଁ। ଯଥେଷ୍ଟ ପାଣି ପିଅନ୍ତୁ। ଶରୀରର ଓଜନ ବୃଦ୍ଧି ପ୍ରତି ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଓଜନ ନିୟନ୍ତ୍ରିତ ରଖନ୍ତୁ। ଫାଷ୍ଟଫୁଡ୍, ମିଠା ତଥା ଚର୍ବି ଜାତୀୟ ଖାଦ୍ୟ କମ୍ ଖାଆନ୍ତୁ। ତମାଖୁ ସେବନ ଏବଂ ଧୂମ୍ରପାନ ଆଦିରୁ ନିବୃତ୍ତ ରୁହନ୍ତୁ। ଅଧିକ ମାତ୍ରାରେ ଫଳ ଓ ପନିପରିବା ଖାଆନ୍ତୁ। ପ୍ରତିଦିନ ଶାରୀରିକ ବ୍ୟାୟାମ ଏବଂ ଯୋଗ ଆଦି କରନ୍ତୁ। ମାନସିକ ଚାପ ତଥା ଅବସାଦଠାରୁ ଦୂରେଇ ରୁହନ୍ତୁ।

ପ୍ରାତଃ ସୂଚନା ଆଜି ପାଇଁ ଏତିକି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନା କଳ୍ପଲତା କାନୁନଗୋ, ପ୍ରଯୋଜନା ସନ୍ତୋଷ ପିଙ୍କ।

0: ନମସ୍କାର। ଜ୍ୟେଷ୍ଠ ମାସ, ଗ୍ରୀଷ୍ମର ତୀବ୍ର ପ୍ରବାହ ଆଉ ଶୀତଳତାର ସ୍ପର୍ଶ ଟିକିଏ ପାଇଁ ପ୍ରାଣୀ ଜଗତ ବ୍ୟାକୁଳ। ତପ୍ତ ଖରାରେ ଜଳି ଉଠେ ଧରିତ୍ରୀ, ଶୁଖିଲା ପଡ଼ିଯାଏ ନଦୀର ଧାରା, ତଥାପି ଜୀବନ କେବେ ଅଟକି ଯାଏ ନାହିଁ। ଗ୍ରୀଷ୍ମ ଆମକୁ ଶିଖାଏ ଦହନର ମଧ୍ୟରେ ମଧ୍ୟ ଧୈର୍ଯ୍ୟ ରଖିବାକୁ, ଅନ୍ଧକାରର ପରେ ଆଲୋକର ଅପେକ୍ଷା କରିବାକୁ, କାରଣ ପ୍ରତ୍ୟେକ ତପ୍ତ ଦିନର ଶେଷରେ ଥାଏ ଏକ ଶୀତଳ ସନ୍ଧ୍ୟା, ଆଉ ପ୍ରତ୍ୟେକ ସଂଘର୍ଷର ଅନ୍ତରେ ଲୁଚିଯାଏ ଜୀବନର ନୂଆ ସମ୍ଭାବନା। ହଁ ଶ୍ରୋତା ବନ୍ଧୁ, ଆସନ୍ତୁ ଏହି ପ୍ରଭାତର ସ୍ନିଗ୍ଧତା ସହ ଜୀବନର ସେହି ଅମର ସଙ୍ଗୀତକୁ ଅନୁଭବ କରି ଆରମ୍ଭ କରିବା ଏହି ସପ୍ତାହର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଙ୍ଗ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନାରେ ମୁଁ କଳ୍ପଲତା କାନୁନଗୋ। ମଇ ମାସ 22 ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ପରିପ୍ରେକ୍ଷୀରେ ସେ ସମ୍ବଲପୁର ଜିଲ୍ଲାର ବିକାଶ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରି ନାୟକଙ୍କ ସମେତ ଯୋଗାଣ ବିଭାଗ, ସମବାୟ ବିଭାଗ, ପ୍ଲାନିଂ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଲେ,
1: ଯୋଜନା ବୋର୍ଡର ଅଧ୍ୟକ୍ଷ ହିସାବରେ ଦାୟିତ୍ୱ ନେଲା ପରେ ମୋର ଦାୟିତ୍ୱ ବଢ଼ିଯାଇଛି ଯେ ସମ୍ବଲପୁର ଗୁରୁତ୍ୱପୂର୍ଣ୍ଣ ଜାଗା ଆମ ପାଇଁ ସ୍ଥାନର ଡେଭଲପମେଣ୍ଟ ନିଶ୍ଚୟ କରିବା, ଆଉ ସମସ୍ତଙ୍କ ସହିତ ବସିକି କରିବା, ସମସ୍ତ ପ୍ରତିନିଧିମାନଙ୍କ ସହିତ ଆଲୋଚନା ବିଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା କାରଣରୁ ତାର ଯୋଉ ଦାୟିତ୍ୱ ବହୁତ ଅଧିକ ଅଛି, ତେଣୁ ସମସ୍ତଙ୍କ ସହିତ ଆଲୋଚନା ବିଲୋଚନା କରିକି ତାହା କରାହବ, ତେଣୁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ଏ ଅଞ୍ଚଳର ବିକାଶ କରିବୁ। ସମୀକ୍ଷା ଏଇଥିପାଇଁ ହଉଥିଲା ଯେ ଆମେ ଖରିଫରେ ଭଲ ଧାନ କିଣା ହେଲା, ଆଉ ରବିରେ ମଧ୍ୟ ଆଉ କିଛି ଅସୁବିଧା ନାହିଁ, କିଣିବା ଆରମ୍ଭ ହେଇଯାଇଛି, ଆଉ ଲକ୍ଷେ କ୍ୱିଣ୍ଟାଲ ଉପରେ ମଧ୍ୟ ଧାନ କିଣା ସରିଲାଣି, ଚାଷୀମାନଙ୍କ ଆକାଉଣ୍ଟକୁ ମଧ୍ୟ ପଇସା ଆସିବା ଆରମ୍ଭ ହେଇଗଲାଣି, ଆଉ ଯୋଉ ତାଙ୍କର ଡିମାଣ୍ଡ ଥିଲା ଯେ ଫାର୍ଷ୍ଟ ଫେଜ୍ରେ 75 କେଜିର କ୍ୱିଣ୍ଟାଲର ଆସିଛି ଟୋକନ, ସେକେଣ୍ଡ ଫେଜ୍ର ମଧ୍ୟ 75 କ୍ୱିଣ୍ଟାଲ ଆସିଛି, କିନ୍ତୁ ତାଙ୍କ ଡିମାଣ୍ଡ ହେଉଛି ସବୁ ଏକ କାରଣ ଆସୁ ବୋଲି ତାହେଲେ ମୁଁ କିନ୍ତୁ ଅର୍ଡର କରିକି ଯାଉଛି, ଏଠି ଅର୍ଡର କରିସାରିଲିଣି ଯେ ଯାହାର ଯାହା ହେଉଛି ମାନେ ରେଜିଷ୍ଟ୍ରେସନ ବେଳେ ଯେତିକି ଯାହାର ଟୋକନ ଆସିବା କଥା ସମସ୍ତଙ୍କର ଆସିଯିବ, ଦିନେ ଦୁଇ ଦିନ ଭିତରେ ଟୋକନ ସବୁ ଆସିଯିବ, ଏବଂ ଯେତିକି ଟାର୍ଗେଟ ଦରକାର ଜିଲ୍ଲାପାଳ ମଧ୍ୟ କହୁଥିଲେ ଯେ 16 ଲକ୍ଷ ମେଟ୍ରିକ୍ ଟନ୍ ଏ 16 ଲକ୍ଷ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଦରକାର, ଆମେ ତାକୁ 16 ଲକ୍ଷ କ୍ୱିଣ୍ଟାଲ ଆମେ ନିଶ୍ଚୟ ଦେବା, କିଛି ଅସୁବିଧା।
0: ଆଗାମୀ ଜୁନ୍ ମାସ 15 ତାରିଖରୁ ଆରମ୍ଭ ହେବ ସମ୍ବଲପୁରର ପ୍ରସିଦ୍ଧ ପବିତ୍ର ଶୀତଳ ଷଷ୍ଠୀ, ଯାହାକୁ ଅତି ସୁନ୍ଦର ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ମଇ ମାସ 22 ତାରିଖରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦରଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଉଭୟ ସୁରକ୍ଷା ଓ ଶୃଙ୍ଖଳା ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ସହରର ବିଭିନ୍ନ ଛକରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତି ପୂଜା କମିଟିକୁ ଓଆର୍ଏସ୍ ପ୍ୟାକେଟ୍ ପ୍ରଦାନ ଏବଂ ଜରୁରୀକାଳୀନ ସେବା ପାଇଁ ମୋବାଇଲ୍ ଆମ୍ବୁଲାନ୍ସ ମୁତୟନ କରାଯିବ। ଉତ୍ସବ ସମୟରେ ସହରରେ ଅବିରତ ପାନୀୟ ଜଳ ଯୋଗାଣ କରାଯିବ। ସହରରେ 24 ଘଣ୍ଟିଆ ଅବିରତ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା, ଆଲୋକ ପରିମଳ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ଆଗୁଆ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ଏନେଇ ଜିଲ୍ଲାପାଳ ଶ୍ରୀ ବୁନ୍ଦର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ,
2: ସମ୍ବଲପୁର ପବିତ୍ର ଶୀତଳ ଷଷ୍ଠୀ ସବୁ ଜାଗାରେ ଏଇଟା ଫେମସ ଅଛି। ତାର ଆଜି ପ୍ରସ୍ତୁତି ବୈଠକ ଥିଲା। ଆମର ସବୁ ପ୍ରଶାସନର ସବୁ ଅଧିକାରୀ ଶୀତଳ ଷଷ୍ଠୀର ସବୁ କମିଟି ମେମ୍ବର୍ସ ମଧ୍ୟ ଆଜି ଏଠି ଥିଲେ। ତ ଶୀତଳ ଷଷ୍ଠୀ 2026 ପାଇଁ କେମିତି ଆମେ ପୁରା କ୍ଲାଉଡ୍ ମ୍ୟାନେଜମେଣ୍ଟ କରିବା, କେମିତି ଶୀତଳ ଷଷ୍ଠୀକୁ ଆହୁରି ସୁନ୍ଦର କରିବା, ସେଠି ଡ୍ରିଙ୍କିଂ ୱାଟର୍ର ବ୍ୟବସ୍ଥା ହଉ, ମେଡିକାଲ୍ର ବ୍ୟବସ୍ଥା ହଉ, ଫାୟାର ଟିମ୍ର ବ୍ୟବସ୍ଥା ହଉ, ସେଠିକାର ସବୁ ଇନଫ୍ରାଷ୍ଟ୍ରକ୍ଚର ରାସ୍ତାଘାଟ ଅନ୍ୟାନ୍ୟ ଯୋଉ ରହୁଛି ତାକୁ କେମିତି ଭଲ କରିବା, ୟା ବିଷୟରେ ଆଲୋଚନା ହେଇଥିଲା। ତା ସହିତ ଶୀତଳ ଷଷ୍ଠୀକୁ କେମିତି ଅର୍ ବି ସ୍ମୁଥ କରିବା, କୋଅର୍ଡିନେଟେଡ୍ ୱେରେ କରିବା, ଡିସିପ୍ଲିନ୍ ଭାବରେ କରିବା, ୟା ବିଷୟରେ ମଧ୍ୟ ଆମର ସମସ୍ତ ଆଲୋଚନା ହେଇଛି। ବହୁତ ଭଲ ସଜେସନ୍ ଆମର ସବୁ କମିଟି ମେମ୍ବର୍ସ ମଧ୍ୟ ରଖିଥିଲେ। ତା ଉପରେ ପ୍ରଶାସନ କାମ କରିବ ଆଣ୍ଡ ଆମେ ମଧ୍ୟ ଆମ ତରଫରୁ ଯୋଉ ଆମର ରିକ୍ୱେଷ୍ଟ ଅଛି କି କେମିତି ଆମେ ତାଙ୍କର ଭଲଣ୍ଟିୟର୍ସ ରଖିବେ, ଟାଇମ୍କୁ ଫଲୋ କରିବେ, ସେଟା ମଧ୍ୟ କହିଛୁ। ତ ଆଶା କରୁଛୁ ଶୀତଳ ଷଷ୍ଠୀ 2026 ସୁରୁଖୁରୁରେ ହେବ।
0: ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା ସମ୍ପର୍କରେ କହିଲେ,
3: ସମ୍ବଲପୁର ପାଇଁ ବହୁତ ବଡ ଫେଷ୍ଟିଭାଲ ହଉଛି। 14 ତାରିଖରୁ ସେ ଷ୍ଟାର୍ଟ ହବ ଆଉ 20 ତାରିଖ ପର୍ଯ୍ୟନ୍ତ ମାନେ ପାଖାପାଖି 6 ଦିନଟା ସେ ଫେଷ୍ଟିଭାଲ ଅଛି। ତାର ଭିତରେ 17, 18, 19, 20 ବହୁତ ଇମ୍ପୋର୍ଟାଣ୍ଟ ଅଛି। ସେଥିପାଇଁ ଯୋଉ ଆଜି ଯୋଉ ଆଲୋଚନା ହେଇଛି ସେ ସମସ୍ତେ ଇମ୍ପୋର୍ଟାଣ୍ଟ ଅଛି। ପ୍ରଥମେ ଯୋଉ ଅଛି କି ଆମେ ଟ୍ରାଫିକ୍ ନିୟନ୍ତ୍ରଣ କେମିତି ରହିବ, ଦୁସରା ମାନେ କିଛି କିଛି ଆଣ୍ଟି ସୋସିଆଲ ଯେଉଁମାନେ ନେଶା ରଖୁଛନ୍ତି ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଅଲରେଡି ଆମେ ଷ୍ଟାର୍ଟ କରିଦେଇଛୁ, ତାଙ୍କ ଉପରେ ନିଆଯିବ। ତାପରେ ଟାଇମ୍ ବଡ ଇମ୍ପୋର୍ଟାଣ୍ଟ ଆମ ପାଇଁ ପ୍ରୋସେସର ଯୋଉ ଆମେ ଡିସିପ୍ଲିନ ଭାବରେ ତାଙ୍କୁ କରାଇବା ଚେଷ୍ଟା କରିବା, ବାକି ସୁରକ୍ଷା ପାଇଁ ଯେତେ ଇନ୍ତଜାମ କରାଯିବ ସେଟା ହବ। ପୁରୁଣା ଅଫିସର ମାନେ ଯୋଉ ଅଛନ୍ତି, ଯୋଉ ଶୀତଳ ଷଷ୍ଠୀ ଗୋଟେ ସାଂସ୍କୃତିକ ଗୋଟେ ବିରାସତ ଗୋଟେ, ତାକୁ ଯିଏ ଲୋକମାନେ ଚିହ୍ନୁଛନ୍ତି ଅଫିସର ଯାହା ସାଙ୍ଗରେ ତାର ପରମ୍ପରାକୁ ଜାଣୁଛନ୍ତି, ସେ ଅଫିସରକୁ ବି ଆମେ ପାଖାପାଖି ଡିଷ୍ଟ୍ରିକ୍ଟ ଅଛି ତାକୁ ଆଣିଦେବି। ତାଙ୍କର ଲୋକ ସାଙ୍ଗରେ ଭଲ ସମ୍ପର୍କ ଅଛି, ସେ ପରମ୍ପରାକୁ ବି ଜାଣୁଛନ୍ତି, ସେ ପୁରା କଲଚରକୁ ଜାଣୁଛନ୍ତି କେମିତି ସେ ଅଫିସର ବି ଆମେ କରିବୁ। ଗତଥର ବି ପାଖାପାଖି 56 ପ୍ଲାଟୁନଟା ଆମେ ରେକ୍ରୁଟ କରିଥିଲୁ, ଏଥର ବି ଏକ୍ସପେକ୍ଟେସନ ଅଛି। ସହରରେ ବି ଟିକେ ସୌନ୍ଦର୍ୟକରଣ ବି ହେଇଛି ଅର୍ କିଛି କିଛି ଶୀତଳ ଷଷ୍ଠୀ ମାନେ ତାର ଭବ୍ୟ ଆକାର ବି କରିବାକୁ ଯାଉଛନ୍ତି। ତାର ଫିଡ଼ବ୍ୟାକ୍ ନେଇକି ଭଲ ଭାବରେ ଶାନ୍ତି ଶୃଙ୍ଖଳାରେ ଆମେ କରାଇବା ଚେଷ୍ଟା କରିବୁ।
0: ମଇ ମାସ 23 ତାରିଖ ଶନିବାର ଦିନ ଦେଶରେ 19ତମ ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ 51,000ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ 47ଟି ସ୍ଥାନରେ ଏକକାଳୀନ ରୋଜଗାର ମେଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ,
4: ସାଥିଓ ଆଜ ଦେଶ ଭର କେ ହଜାରୋ ୟୁବାଓଁ କେ ଲିଏ ବହୁତ ହି ମହତ୍ୱପୂର୍ଣ୍ଣ ଦିବସ ହେ। ଆଜ 51,000 ସେ ଜ୍ୟାଦା ୟୁବାଓଁ କୋ ସରକାରୀ ନୌକରି କା ନିଯୁକ୍ତି ପତ୍ର ମିଲା ହେ। ଆଜ ଆପ ସଭି देश की विकास यात्रा में अहम भागीदार बन रहे हैं, जिम्मेवार भागीदार बन रहे हैं। रेलवे, बैंकिंग, डिफेंस, हेल्थ, एजुकेशन और दूसरे कई क्षेत्रों में आप सभी नई जिम्मेदारियां संभालने जा रहे हैं। आने वाले वर्षों में विकसित भारत के संकल्प को सिद्ध करने में आप सभी महत्वपूर्ण भूमिका निभाने वाले हैं। साथियों, यहां तक पहुंचने के लिए आप सभी ने लंबी तैयारी और कड़ा परिश्रम जरूर किया होगा। इस उपलब्धि के लिए मैं आपको भी और आपके परिवारजनों को भी बहुत बहुत बधाई देता हूं।
0: ଏହାସହ ସେ ନିକଟ ଅତୀତରେ ତାଙ୍କ ପଞ୍ଚ ୟୁରୋପୀୟ ଦେଶ ଯାତ୍ରା ସମ୍ପର୍କରେ ଆଲୋକପାତ କରି ବିଶ୍ୱ ସମୁଦାୟର ଭାରତ ପ୍ରତି ବଢୁଥିବା ବିଶ୍ୱାସ ଏବଂ ଆଗ୍ରହ ସମ୍ପର୍କରେ କହିଲେ,
4: କହିଲେ मेरे दर्जनों देशों की बड़ी बड़ी कंपनियों के लीडर से बातें हुई, विस्तार से चर्चा हुई, मुलाकात हुई और हर जगह मैंने एक बात समान रूप से महसूस की है, दुनिया भारत के युवाओं और भारत की टेक्नोलॉजी के प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: 2047 सुद्धा एक विकसित भारत गठन दिगरे देशर यात्रारे सक्रिय भावरे योगदान करिबा पई एही सुजोगर सदुपयोग करिबाकु प्रधानमंत्री युववर्गंकु आह्वान देथिले। एही क्रमरे संबलपुररे गंगाधर मेहर विश्वविद्यालय ऑडिटोरियम ठारे आंचलिक रोजगार मेला अनुष्ठित होइथिला। एही समारोहरे विभिन्न सरकारी पदवी पई मोट 40 जन प्रार्थी सेमानकर नियुक्ति पत्र ग्रहण करथिले। कार्यक्रमरे संबलपुर रेल मंडलर मंडल रेल प्रबंधक श्री सुभाष चंद्र चौधरी एवं डाक विभागर डीपीएस संबलपुर श्री एसके ठाकरे उपस्थित रही नियुक्ति पत्र वितरण करथिले। कार्यक्रम संपर्करे संबलपुर मंडल रेल प्रबंधक श्री सुभाष चंद्र चौधरी गणमाध्यमकु तांक प्रतिक्रिया दे कहिथिले।
5: देश भर में 19वें प्रधानमंत्री रोजगार योजना का आयोजन आज किया गया और इसमें माननीय प्रधानमंत्री जी द्वारा 51,000 से अधिक नियुक्ति पत्र जारी किए गए हैं और यह आयोजन जो है देश के करीब 47 केंद्रों पर किया जा रहा है, उसमें से संबलपुर भी एक है। और संबलपुर में करीब 40 प्रतियोगियों को यहाँ नियुक्ति पत्र दिए गए हैं, जिसमें से रेलवे के 26 और डाक विभाग के करीब 14 कर्मचारी हैं। इन सभी लोगों को हम लोगों ने बधाई दी है और इनसे ये उम्मीद की जाती है कि देश के विकास में इनका अपना योगदान रहे। और इसी के साथ में आप लोगों को पता है कि ये कार्यक्रम हमेशा होता है और रेगुलर भारत सरकार द्वारा ये कार्यक्रम आयोजित किया जा रहा है और इसमें प्रधानमंत्री जी का बहुत बड़ा योगदान है। उन्हीं के विचार से ये कार्यक्रम शुरू हुआ था। इसमें आप सभी लोगों का जो प्रतिनिधित्व रहा है, आप लोगों को बहुत बहुत धन्यवाद। और जितने कर्मचारी आज यहाँ नियुक्ति पत्र पाए हैं उनको भी बहुत बहुत बधाई। संबलपुर मंडल से हैं और कुछ जो है आरपीएफ के हैं जो विभिन्न जगहों पर काम करेंगे और इस केंद्र पर 40 लोगों को दिया गया है, उसमें से रेलवे और डाक विभाग।
0: यही परिप्रेक्षी आम किसी नूतन नियुक्ति पाई युवक युवती प्रतिक्रिया संग्रह करथिलु। आसंतु सुनिबा सेमाने कौन कहुछन्ति।
6: मेरा नाम कौशल रजा है, मेरा सिलेक्शन आरपीएफ कांस्टेबल के पद पर हुआ है। इस सरकारी नौकरी के चलते मैं और मेरा परिवार बहुत खुश है। मुझे यहाँ रोजगार मेले में आकर बहुत अच्छा लगा। मैं माननीय प्रधानमंत्री जी का दिल से धन्यवाद करता हूँ।
7: मो ना रोजालीन प्रधान, मो इंडियन पोस्ट डिपार्टमेंट रे एमपीएम पोस्ट पाई सिलेक्ट होइछे। आज मो एठी ठाकुर नियुक्ति पत्र नवा पाई आसीछे। मो एवं मोर परिवार बर्ग आज पाई बहुत खुशी अछन्ति। मो एथि पाई माननीय प्रधानमंत्री को धन्यवाद जनाउछि।
0: शिशु विवाह प्रथा उच्छेद एवं किशोरीक अधिकार सुरक्षा को सुनिश्चित करिबा एई लक्ष्य नै बरगढ़ जिला प्रशासन पक्षरु स्वतंत्र रणनैतिक कार्य योजना प्रस्तुत करा जायछि। मई मास 22 तारीख रे ए संक्रांतरे बरगढ़ जिलापालक सम्मेलनी कक्षरे योजनार अभिमुखीकरण कार्यक्रम आयोजित होइथिला। अतिरिक्त जिलापाल महेन्द्र महापात्र, जिला सामाजिक कल्याण अधिकारी संध्याराणी नेपाक, भुवनेश्वर आसीथिबा यूनिसेफ्र चाइल्ड प्रोटेक्शन कंसल्टेंट घासीराम पंडा, डीसी चाइल्ड प्रोटेक्शन तरुण सेन प्रुसेट प्रमुख योजनार आक्शन प्लान उपरे आलोकपात करिथिले। कार्यक्रमरे समस्त विभागीय अधिकारी सक्रिय भावरे अंशग्रहण करी आगामी दिनरे बरगढ़कु शिशु विवाह मुक्त करिबा पई समन्वय और तुरंत हस्तक्षेप सुदृढ़ करिबाकु सामूहिक संकल्प नेथिले। जगन्नाथ संस्कृति एवं पूजा परंपरा अनन्य। ବର୍ଷ ସାରା ବିଭିନ୍ନ ଦେବନୀତି ଅନୁସାରେ ଜଗତର ନାଥ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଚାଲିଥାଏ। ସେଥିମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ। ତେବେ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ପରିଚିତ ଭଟଲି ଦଧିଭବନ ମନ୍ଦିରରେ ଏବେ ଚାଲିଛି ଭିତର ଚନ୍ଦନ ଯାତ୍ରା ନୀତି। ମହାପ୍ରଭୁଙ୍କୁ ପ୍ରତ୍ୟହ ବିଭିନ୍ନ ଫୁଲରେ ସୁସଜ୍ଜିତ କରି ଅଗୁର, ଚୁଆ ଓ ସୁଗନ୍ଧିତ ଚନ୍ଦନରେ ଚନ୍ଦନ ବେଶ କରାଯାଉଛି। ଏହି ଯାତ୍ରା 42 ଦିନ ଧରି ଚାଲିଥାଏ। ଏହି ଚନ୍ଦନ ବେଶ ଦର୍ଶନରେ ଅନନ୍ତ ଫଳ ପ୍ରାପ୍ତି ହୁଏ ବୋଲି ଲୋକଙ୍କର ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କର ଭିଡ଼ ଲାଗି ରହିଛି। ପୂଜା ପରମ୍ପରା ସମ୍ପର୍କରେ ମନ୍ଦିର ପୂଜକ ଆକାଶବାଣୀକୁ ସୂଚନା ଦେଇ କୁହନ୍ତି,
8: ରତ୍ନ ସିଂହାସନ ସର୍ବାଲଙ୍କାର ଯୁକ୍ତ ନବଗନ ରୁଚିର ସଂଯୁକ୍ତ ଜାଗ୍ରଜେନ ଭଦ୍ରାୟାମ ବାମ ଭାଗେ ରଥ ଚରଣ ଯୁତ ବ୍ରହ୍ମ ରୁଦ୍ରେଦ୍ୟ ବନ୍ଦ୍ୟମ ବେଦାନାମ ସାରମୀଶମ ସ୍ୱଜନ ପରିପୂତମ ଦାରୁ ବ୍ରହ୍ମ ଭଜମ୍ୟହମ ସର୍ବତତ୍ପମୟଂ ଦେବମ ସଚିଦାନନ୍ଦ ବିଗ୍ରହମ ଭକ୍ତଭାବାର୍ଣ୍ଣବଚନ୍ଦ୍ରମ ଶ୍ରୀ ଦଧିବାବନମ୍ ବିଭୋ। ନାଁ ହେଉଛି ପଣ୍ଡିତ ଗୌରଚନ୍ଦ୍ର ରଥ, ଦଧିବାବନ ମନ୍ଦିରର ମୁଖ୍ୟ ପୂଜକ। କଲିଯୁଗରେ ଭଗବାନ ପୁରୀ ଶ୍ରୀକ୍ଷେତ୍ରରେ ନୀଳମାଧବରୁ ଜଗନ୍ନାଥ ରୂପ ନେଇକରି ଇନ୍ଦ୍ରଦୁମ୍ନ ରାଜାଙ୍କ ସାଙ୍ଗେ ଲୀଳା କରିଥିଲେ ଏବଂ ସେ ଜଗନ୍ନାଥ ରୂପରେ ଅଦ୍ୟାବଧି ପୂଜା ପାଇଯାଉଛନ୍। ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭଟଲିରେ ସେହି ଜଗନ୍ନାଥ ରୂପରେ ସ୍ଥାପିତ ହୋଇ ଭକ୍ତ ପରମାନନ୍ଦଙ୍କ ସହିତ ଲୀଳା କରିକରି ସେ ଆଜି ଜଗନ୍ନାଥରୁ ଦଧିବାବନ ରୂପ ନେଇକରି ସେ ଏହି ଅଦ୍ୟାବଧି ଭଟଲି ଶ୍ରୀକ୍ଷେତ୍ରରେ ଦଧିବାବନ ରୂପରେ ପୂଜା ପାଇଯାଉଛି। ଯିଏ ଜଗନ୍ନାଥ ସିଏ ଦଧିବାବନ, ଏହା ପ୍ରମାଣ କରିଛନ୍।

0: ବାହାର ଯାତ୍ରା 21 ଦିନ ସମାପନ ପରେ ଭିତର ଯାତ୍ରା ପୁଣି 21 ଦିନ ଚାଲିଥାଏ। ଏହି ଯାତ୍ରା ହେଉଛି ବହୁତ ଦୀର୍ଘ ଯାତ୍ରା। ଏହି ଯାତ୍ରା 42 ଦିନିଆ ଯାତ୍ରା। ବାହାର ଯାତ୍ରା ସମାପନ ପରେ ପ୍ରଭୁଙ୍କୁ ମନ୍ଦିର ଭିତରେ ଭିତର ଚନ୍ଦନ ଯାତ୍ରା କରାଯାଏ, ଯେନ୍ଟାକି ଦୈନିକ ପୂଜା ନୀତି, ପହରଭଙ୍ଗ, ଦ୍ୱାର ପିଠା ନୀତି, ଅଖଣ୍ଡ ଦୀପ ପ୍ରଜ୍ୱଳନ, ଅବକାଶ ନୀତି ଶେଷ ହେବା ପରେ ମୈଲମ କରି ତାଙ୍କୁ ନୂତନ ବେଶ କରି ତାଙ୍କୁ ଚନ୍ଦନ ବେଶ କରାଯାଏ। ସେହି ଚନ୍ଦନରେ ବିଭିନ୍ନ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ଯଥା ଅଗୁରୁ, ଚୁଆ, ଚନ୍ଦନ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟ ମିଶ୍ରଣରେ ଚନ୍ଦନ ତିଆରି କରି ଭଗବାନଙ୍କ ସର୍ବାଙ୍ଗରେ ତାଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇଥାଏ ଏବଂ ତାଙ୍କର ଦୈନିକ ପୂଜା ନୀତି ଚାଲେ। ଏହିପରି ଭାବରେ 42 ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏହି ଯାତ୍ରା ସମାପନ ହୋଇଥାଏ। ଶାସ୍ତ୍ରରେ ପ୍ରମାଣ ଅଛି, ଦୋଳେ ଚ ଦୋଳ ଗୋବିନ୍ଦମ ଚାପେ ଚ ମଧୁସୂଦନମ ରଥେ ତୁ ବାମନମ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତି। ଏଥିପାଇଁ ରଥରେ ବାମନ ରୂପରେ ଦୋଳ ଗୋବିନ୍ଦ, ଗୋବିନ୍ଦ ରୂପରେ ଦୋଳଯାତ୍ରାରେ ଏବଂ ଚାପରେ ମଧୁସୂଦନ ରୂପରେ ଭଗବାନଙ୍କୁ ଯିଏ ଦର୍ଶନ କରେ ତାର ପୁନର୍ଜନ୍ମ ନଥାଏ। ସେଥିପାଇଁ ଲୋକେ ଆସି ଭଗବାନଙ୍କୁ ଦର୍ଶନ କରିଥାନ୍ତି। ପ୍ରତିଦିନ ଭଗବାନଙ୍କୁ ଏହି ଚନ୍ଦନ ବେଶ କରି କରି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏହା ସମାପନ ହୋଇଥାଏ।
1: ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଙ୍ଗ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନରେ ଥିଲି ମୁଁ କଳ୍ପଲତା କାନନଗୋ। ନମସ୍କାର।

ପ୍ରଚାର କଲୁ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା କରିଥିଲେ ଶୁଭେନ୍ଦ୍ର କୁମାର ସାହୁ। ଉପସ୍ଥାପନାରେ ଥିଲେ କଳ୍ପଲତା କାନୁନଗୋ। ପ୍ରଯୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତ ଶୁଣନ୍ତୁ କଣ୍ଠଶିଳ୍ପୀ ରତ୍ନାକର ରାଉତ। ଶିଳ୍ପୀଙ୍କ କଣ୍ଠରେ ଭଜନ ଶୁଣନ୍ତୁ ନିର୍ମଳ ନାୟକଙ୍କ ରଚନାରୁ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଏ ଗୀତଟି ଶୁଣନ୍ତୁ। କଣ୍ଠ ଦେଇଛନ୍ତି ଚିନ୍ତାମଣି ସାହୁ, ଗୀତ ରଚନା ହରିହର ପୋଢ଼।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଏବଂ ଚିନ୍ତାମଣି ସାହୁ। ଗୀତଗୁଡ଼ିକ ରଚନା କରିଥିଲେ ଲାଲ ରତ୍ନାକର ସିଂ, ହରିହର ପୋଢ଼ ଏବଂ ପୁରାତନ ରଚନାରୁ ମଧ୍ୟ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍‌ରେ 317.5 meter ତଥା 945 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ କଣ୍ଠ ଦେଇଛନ୍ତି ସୁଶାନ୍ତ କୁମାର ପଣ୍ଡା। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତ ଶୁଣନ୍ତୁ। ଗୀତ ରଚନା ନିର୍ମଳ ରାଉତ।

ସୁଗମ ସଙ୍ଗୀତ ଶୁଣିଲେ। ଶିଳ୍ପୀ ଥିଲେ ସୁଶାନ୍ତ କୁମାର ପଣ୍ଡା ଏବଂ ସସ୍ମିତା ଶତପଥୀ। ଗୀତ ରଚନା କରିଥିଲେ ନିର୍ମଳ ରାଉତ, ନନ୍ଦକେଶ୍ୱର ସିଂ ଏବଂ ଅସିତ କୁମାର ଅମାନ୍ତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଏବଂ ଏଫ୍ଏମ୍।

ମହାନଦୀ 101 ମେଗାହର୍ଜ ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ। ଶ୍ରୋତାମାନଙ୍କୁ ଏଠି ପୁଣିଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 4:02 ଶୁଣିପାରିବେ ନାଟକ ହାରାକିରି, ରଚନା ରଞ୍ଜିତ କୁମାର ପଟ୍ଟନାୟକ, ନିର୍ଦ୍ଦେଶନା ଡକ୍ଟର ପଞ୍ଚାନନ ମିଶ୍ର, ପରିବେଷଣ କରିବେ ସ୍ୱର ସମ୍ବଲପୁରର କଳାକାରମାନେ। ସନ୍ଧ୍ୟା 5:30 ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ମାନବ ଉନ୍ନତିରେ ବିଜ୍ଞାନ, ଏ ସମ୍ପର୍କରେ କହିବେ ଅମୃତ ଚାନ୍ଦ। ସନ୍ଧ୍ୟା 6:10 କିଶୋର ସଂସାର କାର୍ଯ୍ୟକ୍ରମରେ ଶିଳ୍ପୀ ନୃତ୍ୟଶିଳ୍ପୀ ଭବ୍ୟା ଭାରତଙ୍କ ସହିତ ସାକ୍ଷାତକାର ଶୁଣିବେ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଥାଚିତ୍ର ଖିଲାଡ଼ି 786, କଣ୍ଠଶିଳ୍ପୀ ମିକା ସିଂ, ଗୀତିକାର ସମୀର ଏବଂ ଅଞ୍ଜନ, ସଙ୍ଗୀତକାର ହିମେଶ ରେଶମିଆ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ବିଶାଲ ଡାଡଲାନି ଏବଂ ଅରମାନ ମଲ୍ଲିକ। ଗୀତ ରଚନା ସବିର ଅହମ୍ମଦ, ସଙ୍ଗୀତ ଅମାଲ ମଲ୍ଲିକ, କଥାଚିତ୍ର ଅଲ୍ ଇଜ୍ ୱେଲ୍

ଏଥର ଏୟାରଲିଫ୍ଟ କଥାଚିତ୍ରରୁ ଅଙ୍କିତ ତିୱାରୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠ ଦେଇଛନ୍ତି ଅଙ୍କିତ ତିୱାରୀ, ଫିଟ୍ ଏବଂ ଅରିଜିତ ସିଂ, ଗୀତ ରଚନା କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଭାରତ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ନକ୍ସ ଆଜିଜ୍, ଗୀତିକାର ଇରଶାଦ କାମିଲ, ସଙ୍ଗୀତକାର ବିଶାଲ ଶେଖର।

ଏଥର ଶୁଣନ୍ତୁ କଥାଚିତ୍ର ହାଇୱେର ଏହି ଗୀତଟି। ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ସୁଲତାନା ଏବଂ ଜ୍ୟୋତି ନୁରାନ। ଗୀତ ରଚନା ଇରସାଦ କାମିଲ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ବଧାଇ ହୋ କଣ୍ଠ ଦେଇଛନ୍ତି ଗୁରୁ ରନ୍ଧୱା ଏବଂ ନେହା କକ୍କର, ସଙ୍ଗୀତ ତନିକ୍ସ ବାଜକି, ଗୀତ ରଚନା ମେଲୋ।

ଏଥର ବେନି ଦୟାଲଙ୍କ କଣ୍ଠରେ ଶୁଣନ୍ତୁ ଟୁ ଷ୍ଟେଟ୍ସ କଥାଚିତ୍ରର ଏହି ଗୀତଟି। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ, ସଙ୍ଗୀତ ଦେଇଛନ୍ତି ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମ ଶେଷରେ ଅଜୟ ଅତୁଲଙ୍କ କଣ୍ଠରେ ଶୁଣନ୍ତୁ ଧଡ଼କ କଥାଚିତ୍ରର ଏହି ଗୀତଟି। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ ସଙ୍କେତ ଦେଇଛନ୍ତି ଅଜୟ ଅତୁଲ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ଶ୍ରୀଜଗନ୍ନାଥ ସିନେମାନୁ ଏ ଗୀତଟା ଗାଇଥିଲେ ଏସ୍ ଜାନକୀ ଆଉ ସଙ୍ଗୀତ ଦେଇଥିଲେ ଅକ୍ଷୟ ମହାନ୍ତି। ଇନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ମୁଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଗୋଟେ ସିନେମା କ୍ରମଥି। ଆଜ ଶୁଣୁନ୍ ରାଜା ହିନ୍ଦୁସ୍ତାନୀ ସିନେମାନୁ କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସଙ୍ଗୀତ ଦେଇଛନ୍ ନଦିମ ଶ୍ରବଣ। କାର୍ଯ୍ୟକ୍ରମର ପହଲା ଗୀତଟା ଶୁଣୁନ୍, ଗାଇଛନ୍ ଉଦିତ ନାରାୟଣ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଶୁଣୁଛନ୍ ଗୋଟିଏ ହିନ୍ଦୀ ସିନେମା କ୍ରମଥି ସିନେମା ରାଜା ହିନ୍ଦୁସ୍ତାନୀର ଗୀତମାନେ ଗୀତମାନଙ୍କୁ ଲେଖିଛନ୍ ସମୀର ଆର୍ ସୁରେଶ ଅଜିଛନ୍ ନଦୀମ ଶ୍ରବଣ ଗୀତଟାକେ ଇହାଦେ ଶୁଣୁନ୍ ଗାଇଛନ୍ କୁମାର ସାନୁ ଆର୍ ଅଲକା ୟାଗ୍ନିକ
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଓୟୁଏଟି ଅଧୀନରେ ଓମ୍ବାଡିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପଢ଼ା ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନକରି ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।

ସୁନାର ବଇଁଶୀ ହୀରା ନୀଳାର ମୁକୁଟ ରଖି ଦେଇ ଜାମିନ ନେଲେ ତଳ ଉପର ଦେଖି କୃଷ୍ଣ ଖୋଜୁଛନ୍ ଉକିଲ ହ ଶେଷେ ପୂର୍ଣ୍ଣମାସୀର ଘରକେ ଗଲେ ଆରେ ଉକିଲାତି ନାମା ଦେଇ କହୁଛନ୍ କୃଷ୍ଣ ମୁଗ୍ଧମା ହେଇଛେ ବିଷମ ସାତି ଦଫା ମତେ ଘେରି ଦେଇଛନ୍ ଗୋ ସତେ ଗୁଟେ ଲେଖାନ ଜମ ଆରେ ପୂର୍ଣ୍ଣମାସୀ ହସି କହୁଛନ୍ ରେ ବଇଁଶୀ ମୁଇଁ ତୁମର ଉକିଲ ହେଲି କାଟିଦେମି।

ଶୁଣୁଥିଲେ ହେମସାଗର ପ୍ରଧାନ ଲେଖିଥିବାର ଗୀତଟା। ଆପଣମାନେ ଶୁଣୁଛନ୍ ଗାର୍ଗବ ପ୍ରସାଦ ମେହେର ଗାଇଥିବାର କେତେଟା ଗୀତ, ଇହାତେ ଶୁଣୁନ୍। ଶିଳ୍ପୀ ଗାଇଥିବାର ଆର ଗୋଟେ ଗୀତଟାକେ ଲେଖିଛନ୍ ଚିତ୍ତରଞ୍ଜନ ନାୟକ।

ଶୁଣୁଥିଲେ ସାୟା ସିନେମାର ଗୀତଟା ଗାଇଥିଲେ ଉଦିତ ନାରାୟଣ, ଗୀତଟାକୁ ଲେଖିଥିଲେ ସୟିଦ କାଦରୀ, ଆର ସୁର ସଜାଇଥିଲେ ଅନୁ ମଲ୍ଲିକ। ଆମେ କଥା ହେଉଥିଲା ଆକାଶବାଣୀ ସମ୍ବଲପୁର କେନ୍ଦ୍ର ବାବ୍ଦେ। ଆପଣମାନେ ତ ଜାଣିଛନ୍ ଯେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସବୁ ବର୍ଗ ଲାଗି, ସବୁ ବୟସର ବ୍ୟକ୍ତିବିଶେଷ ଲାଗି, ଛୁଆନୁ ବୁଢ଼ା ତକ ସମସ୍ତଙ୍କର ମଞ୍ଜିନା କାର୍ଯ୍ୟକ୍ରମମାନେ ପ୍ରସ୍ତୁତ କରୁଛେ ଆପଣମାନଙ୍କ ଲାଗି ବୋଲିକିରି। ତାର୍ ସାଙ୍ଗେ ଆପଣମାନଙ୍କର ସୁଚିତ ମତାମତକେ ନେଇକିରି ବି ଆମର ଚିଠିପତ୍ର କାର୍ଯ୍ୟକ୍ରମ ଅଛି, ସେଥିର୍ ବାବଦେ ବି ଆମେ କଥା ହେମା।

ଆମେ କଥା ହେଉଥିଲା ଚିଠିପତ୍ର କାର୍ଯ୍ୟକ୍ରମ କଥା, ଯେ ଆପଣମାନଙ୍କର ଅନୁରୋଧ ଆମେ ପ୍ରଚାର କରୁଛୁ ସୁନ୍ଦର ସୁନ୍ଦର ଗୀତ ଯେନ୍ଟା ଆପଣମାନେ ଶୁଣବାର୍କେ ଚାହୁଁଛ, ସେଥିର୍ ସାଙ୍ଗେ ଆପଣ ମତାମତ ଦେଇକରି ଯେନ୍ ଚିଠିପତ୍ର ବି ଲେଖୁଛନ୍ ତାକୁ ବି ଆମେ ସାମିଲ କରୁଛୁ। ଆହୁରି ଆଶା ବି କରୁଛୁ ଯେ ଦିନକେ ଦିନ ତାର ସଂଖ୍ୟା ବଢ଼ବା। ଇଥିର୍ ସାଙ୍ଗେ ଆକାଶବାଣୀ ସମ୍ବଲପୁର ଇହାଦେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ବି ବହୁତ ସାରା ଆଣିଛେ, ଯେମିତି ଆପଣମାନେ ଭାଗ ନେଇପାରୁଛନ୍, ସିଧାସଳଖ ଆମମାନଙ୍କର ସେ କଥା ହେଇପାରୁଛନ୍, ଆପଣମାନଙ୍କର ମତାମତ ଆମର ସେ ବାଟୁଛନ୍, ଆପଣମାନଙ୍କର ମନର କଥା ଆମର ସେ ବାଟୁଛନ୍।

ଶିକ୍ଷା ସୂଚନା ସଙ୍ଗେ ଆପଣମାନଙ୍କର ମନୋରଞ୍ଜନର ଧାରାକେ 1963 ମସିହାନୁ ଆଜ ତକ 63 ବଛର ହେଲା ନିଭେଇ ଆସିଛେ ଆକାଶବାଣୀ ସମ୍ବଲପୁର। ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବାରଟା ବନି ରହୁ, ଆପଣମାନଙ୍କର ଆଶୀର୍ବାଦ ବନି ରହୁ, ଯେମିତି ଲାଗିକି ଆକାଶବାଣୀ ସମ୍ବଲପୁର ଆହୁରି ଉନ୍ନତ ଧରଣର କାର୍ଯ୍ୟକ୍ରମ, ଆପଣଙ୍କର ମଞ୍ଜିନା କାର୍ଯ୍ୟକ୍ରମ ଆପଣମାନଙ୍କର ପାସ୍କେ ନେଇକିରି ଆସବାର ସେ ଚେଷ୍ଟା ଯେନ୍ ଜାରି ରଖିଛେ, ସେ ଚେଷ୍ଟାରେ ଆହୁରି ସଫଳ ହେବା ଇ ଆଶା ସାଙ୍ଗେ ଆଜିର କାର୍ଯ୍ୟକ୍ରମର ଶେଷ ଗୀତ ଶୁଣୁ। ଲେଖିଛନ୍ତି ସମୀରା ସୁରେଶ ଜଜ ରାମ ସମ୍ପ।

64 ବର୍ଷ ପାଖାପାଖି ହେବ। କଳ୍ପନା ଚାଲିଥିଲା ହୁଏତ, ଯେଉଁଥିପାଇଁ ସେ କଳ୍ପନାର ସ୍ୱରୂପ ରୂପେ ଆପଣମାନଙ୍କ ପାଖରେ ଛିଡ଼ା ହୋଇଛି 63 ବର୍ଷ ଧରି ଆକାଶବାଣୀ ସମ୍ବଲପୁର କେନ୍ଦ୍ର। 1963 ମସିହା ମଇ ମାସ 26 ତାରିଖ ମାନେ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଆକାଶବାଣୀ ସମ୍ବଲପୁର। ପଶ୍ଚିମ ଓଡ଼ିଶାର ସଂସ୍କୃତି, ଲୋକକଳା ଏବଂ ସାହିତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି ଆକାଶବାଣୀ ସମ୍ବଲପୁର।

আজি আম পাই গৌরবর দিনটি আজক প্রায় তাই।

ଏଥର କାର୍ଯ୍ୟକ୍ରମରେ ସମୟ ସୁନ୍ଦର ଗୀତଟିର ଶୁଣନ୍ତୁ। କଥାଚିତ୍ର ବାଦାର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ହିମେଶ ଶ୍ରୀସ୍ନିଆ।

ମାଧ୍ୟମ ତରଙ୍ଗରେ ପ୍ରସାରିତ ହେଉଥିବା ଏହି ଆକାଶବାଣୀ କେନ୍ଦ୍ର ପରବର୍ତ୍ତୀ ସମୟରେ ଆଧୁନିକୀକରଣ କରାଯାଇ ଆପଣଙ୍କ ପାଇଁ ଏଫ୍ଏମ୍ରେ ରୂପାନ୍ତର କରାଯାଇଛି। ବର୍ତ୍ତମାନ ମୁଖ୍ୟତଃ 101 ମେଗାହର୍ଜ ଯୋଗେ ଏବଂ ଡିଜିଟାଲ ନ୍ୟୁଜ୍ ଅନ୍ AIR ଆପ୍ ଜରିଆରେ ମଧ୍ୟ ଆପଣମାନେ ଆମର ଏହି କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିପାରୁଛନ୍ତି। ସମ୍ବଲପୁରୀ ଭାଷା, ସଙ୍ଗୀତ, ନାଟକ ଏବଂ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି କେନ୍ଦ୍ର ସ୍ୱତନ୍ତ୍ର ପରିଚୟ ତାର ବଜାୟ ରଖିଛି। ଏହି କେନ୍ଦ୍ରଠାରୁ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନୀୟ ଚାଷୀ, ମହିଳା ଏବଂ ଯୁବକମାନଙ୍କ ନଜରରେ ରଖି ହିଁ ସେହିମାନଙ୍କ ପାଇଁ ହିଁ ଆପଣମାନଙ୍କ ପାଇଁ ହିଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ। ଏଥର କାର୍ଯ୍ୟକ୍ରମରେ କସୁର କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତକଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନି। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 26 ତାରିଖ 1963 ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ଏହି କେନ୍ଦ୍ରର ମୁଖ୍ୟ ଷ୍ଟୁଡ଼ିଓ ଏବଂ କାର୍ଯ୍ୟାଳୟ ପରବର୍ତ୍ତୀ ସମୟରେ ତତ୍କାଳୀନ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସତ୍ୟନାରାୟଣ ସିଂହଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା। 26 ମେ 1963 ମସିହାରେ ଏହା ଏକ ସହାୟକ କେନ୍ଦ୍ର ଭାବେ ପ୍ରସାରଣ ଆରମ୍ଭ କରିଥିଲା। ଆରମ୍ଭ ଦିନମାନଙ୍କରେ ଆକାଶବାଣୀ ସମ୍ବଲପୁର କଟକ କେନ୍ଦ୍ରରୁ ପ୍ରସାରିତ ଅଧିକାଂଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରସାରଣ କରୁଥିଲା। ସମ୍ବଲପୁରଠାରୁ 10 କିଲୋମିଟର ଦୂରରେ ଥିବା ମାନେଶ୍ୱରଠାରେ ଟ୍ରାନ୍ସମିଟିଂ କେନ୍ଦ୍ରରୁ ଏହି ପ୍ରସାରଣ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମ୍ବଲପୁରର ଭାଷା, ସଙ୍ଗୀତ ଓ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଯାବତ୍ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ହମରାଜ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ଗୀତର

ଓଡ଼ିଶାର ସୁନାମଧନ୍ୟ କବି ଡକ୍ଟର ମାୟଧର ମାନସିଂହଙ୍କର ଉପସ୍ଥିତିରେ ସେଦିନ ପ୍ରସାରଣ କାମ ଆରମ୍ଭ କରାଯାଇଥିଲା ତାଙ୍କରି କରକମଳରେ। ଶିକ୍ଷା ସୂଚନା ଏବଂ ମନୋରଞ୍ଜନ ପହଞ୍ଚାଇବାର ମୂଳ ଉଦ୍ଦେଶ୍ୟ ରଖି ବହୁଜନ ହିତାୟ ବହୁଜନ ସୁଖାୟ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଆକାଶବାଣୀ ସମ୍ବଲପୁର ଏଯାବତ୍ ଆପଣମାନଙ୍କୁ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେଇ ଆସୁଛି।

ଆମରି ଅଞ୍ଚଳର ସ୍ଥାନୀୟ କଳାକାର ଗାୟକ ଏବଂ ନାଟ୍ୟକାରମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ଆକାଶବାଣୀ ସମ୍ବଲପୁର। କାର୍ଯ୍ୟକ୍ରମରେ ଏଥର ସମୟ ହେଇଛି ଗୁନା କଥା ଚିତ୍ରର ଏହି ଗୀତଟି ଶୁଣନ୍ତୁ। ଦ୍ୱିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବାବୁଲ ସୁପ୍ରିୟ। ଗୀତ ରଚନା ପ୍ରବୀଣ ଭରଦ୍ୱାଜ, ସଙ୍ଗୀତ ଆନନ୍ଦ ରାଜ ଆନନ୍ଦ।

ଏମିତି ଆପଣଙ୍କର ସହଯୋଗ କାମନା କରି ଆମେ ଆଗକୁ ପାଦ ବଢ଼ିବାର ପ୍ରଚେଷ୍ଟା ଜାରି ରଖିଛୁ। ଆପଣମାନଙ୍କର ଆଶୀର୍ବାଦ, ଭଲ ପାଇବା, ପାଥେୟ ହିଁ ଆମର ଏଇ ଚଲା ବାଟରେ। ଏହି ଆଶା ସହିତ କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ହଙ୍ଗାମାର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୟ ସଙ୍ଗୀତ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆପଣମାନେ ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ଭବାନୀ ଶଙ୍କର ମହାଲିଙ୍ଗ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଜୟଲକ୍ଷ୍ମୀ ଦାସ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସଙ୍କ ଦ୍ୱୈତ କଣ୍ଠରେ କାର୍ଯ୍ୟକ୍ରମର ଶେଷ ଗୀତ ରଚନା ଭବାନୀ ଶଙ୍କର ମହାଲିଙ୍ଗ।

ସୁଣିଲି କେତୋଟି ସମ୍ବଲପୁରୀ ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ଭବାନୀ ଶଙ୍କର ମହାଲିଂ ଏବଂ ଶିଳ୍ପୀମାନେ ଥିଲେ ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଖୁବ୍ ଆନନ୍ଦର ସହିତ ଗୌରବର ସହିତ ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଉଛି। ମୁଁ ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ନମସ୍କାର। ଘର ସଂସାରର ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ ଆଜି ଆକାଶବାଣୀ ସମ୍ବଲପୁରର ପ୍ରତିଷ୍ଠା ଦିବସ। ଏହା ସହିତ ଆମେ ଆଜିର କଥାବାର୍ତ୍ତାର ବିଷୟବସ୍ତୁ ରଖିଛୁ, ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି। ଆମ ସହିତ ଯୋଗାଯୋଗ କରନ୍ତୁ ଆମ ସହିତ ଯୋଡ଼ି ହେବା ପାଇଁ। ଆମ କେନ୍ଦ୍ରର ଫୋନ୍ ନମ୍ବର ଦୁଇଟି ହେଲା 0663241123 ଏବଂ 0663241120। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ଗରିବ ଭାଇ ଜୁହାର। ଆଜ୍ଞା ଗରିବ ଭାଇ, ଆପଣଙ୍କୁ ଆଜି ଗୁରୁଦୁଟେ ଅଭିନନ୍ଦନ ଜଣାଉଛୁ। ଆପଣ ତ ଆମ ନିୟମିତ ଶ୍ରୋତା। ଆଜି ଆକାଶବାଣୀର ପ୍ରତିଷ୍ଠା ଦିବସ।

0: Mal purar.
1: Ay, por eso dice,
0: ଆଜ୍ଞା ବେଲେ ଆଜି ଆଜି ଆପଣ ଏକଲା କଥା ଲାଗବେ କି ଆମର ବୋହୂ ବି କଥା ଲାଗବେ? ଆଚ୍ଛା ଠିକ୍ ଅଛେ, ଆର ସପ୍ତାହ କଥା ଲଗେଇ ଦେବେ। ବେଲେ ଇହାଦେ ତ ଖରାଦିନ, କେତେନି କେତେ ଗରମ ବି ହଉଛେ। ଆଜ୍ଞା, ଆମେ ଆଶା କରମୁ ଯେ ଆଇବା ସପ୍ତାହ ଆମେ ଆମର ବୋହୂ ସାଙ୍ଗେ ବି କଥା ଲାଗି ପାରମୁ। ଆପଣମାନଙ୍କର ହେନ୍ତା ଭଲ ପାଇବାରଟା ଥାଉ, ସ୍ନେହ ଶ୍ରଦ୍ଧା ଥାଉ। ଆକାଶବାଣୀ ସମ୍ବଲପୁର ଶୁଣୁଥାଉନ୍ ଆମର କାର୍ଯ୍ୟକ୍ରମ। ଆଉ ଆଜି ଆଜ୍ଞା ଜୁହାର। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ସଖି କାର୍ଯ୍ୟକ୍ରମ। ଆଜ୍ଞା, କିଏ କହୁଥିଲେ, ପରିଚୟ ଦେବେ? ଆଜ୍ଞା ରାକେଶ ବାବୁ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆପଣ କଥା ହେବେ ଆଜି?
2: ହ୍ୟାଲୋ,
0: ଆଜି ଆପଣ କଥା ହେବେ ନା ଘରେ ଆଉ କିଏ ଅଛନ୍ କଥା ହେବେ? ଆଜ୍ଞା, ଆଜି ଆକାଶବାଣୀ ସମ୍ବଲପୁରର ପ୍ରତିଷ୍ଠା ଦିବସ, ଆପଣ ଜାଣିଛନ୍? ଆଜ୍ଞା, ଆଜି 63 ବର୍ଷ ପୁରା କଲା ଆକାଶବାଣୀ ସମ୍ବଲପୁର। ଆଜି 63 ବର୍ଷ ପୁରା ହେଲା ଆକାଶବାଣୀ ସମ୍ବଲପୁରର। ଆଉ ସେଥିଲାଗି ବୋଲି ଆମେ ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବାରଟାକେ ଗ୍ରହଣ କରୁଛୁ ସାଦରରେ। ଏନ୍ତା ଜାରି ରଖୁନ୍ ଆପଣମାନଙ୍କର ଆମର ସାଙ୍ଗେ ଯୋଗାଯୋଗ। ଆଜି ଆମେ କଥାବାର୍ତ୍ତାର ବିଷୟବସ୍ତୁ ରଖିଛୁ, ଅଗ୍ନିକାଣ୍ଡରୁ ସୁରକ୍ଷା ପାଇମା କେନ୍ତା, ସେ ବାବଦେ ଦ୍ୱିପଦ। ଅଗ୍ନିକାଣ୍ଡ ଏହେଦେ ବହୁତ ଘଟୁଛେ, ନିଆଁ ଲାଗି ଯାଉଛେ ଚାରିଆଡ଼େ, କେନ୍ତା ଆମେ ସୁରକ୍ଷା ପାଇମା? ଅଗ୍ନିକାଣ୍ଡ ଘଟୁଛେ, ନିଆଁ ଲାଗି ଯାଉଛେ ଆଜ୍ଞା ଚାରିଆଡ଼େ, କେନ୍ତା ଆମେ ସେଥୁ ମୁକ୍ତି ପାଇମା, ସଜାଗ ରହମା, ସେଥିର୍ ବାବଦେ ଦ୍ୱିପଦ କହିବାର୍କେ ଚାହିଁବେ କେ? ଆଜ୍ଞା ନିଶ୍ଚୟ, ଦେଖ ଦେଖି ଚାହିଁକିରି ଆମେ ଜଗି ରଖିକିରି ଚଳମା। ଆମର ସାଙ୍ଗେ କଥା ହେଲେ, ଆମର ନିକେ ଫୋନ୍ କରିଥିଲେ, ସେଥିଲାଗି ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ, ଆଜ୍ଞା ଶୁଭୁଛି, କହୁନ।
3: ନମସ୍କାର
0: ନମସ୍କାର, କିଏ କହୁଥିଲେ ଭାଇ, ପରିଚୟ ଦେବେ? ଭଲ ଅଛୁ ଭାଇ, ଆଉ ଆଜି ଆପଣ ଫୋନ କରିଛନ୍, ଆଜି ଆମର ପ୍ରତିଷ୍ଠା ଦିବସ ଆକାଶବାଣୀ ସମ୍ବଲପୁରର, ସେଥିଲାଗି ଆମେ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛୁ ଯେ ଆପଣମାନଙ୍କର ଭଲ ପାଇବାର ସ୍ନେହ ଶ୍ରଦ୍ଧା ଅଛି, ଆମକୁ ଫୋନ କରୁଛନ୍।
3: ସର୍ବପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଶ୍ରମିକ ଏବଂ ଯେତେ ଶ୍ରୋତା ଭାଇ ମନ ସମସ୍ତେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା।
0: ଆଜ୍ଞା ଭାଇ, ଆଜି ଆମେ କଥା ହେବା ଭାଇ, ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି,
3: କଣ କହିଲେ ଆଉଥରେ କୁହନ୍ତୁ?
0: ଆମେ ଅଗ୍ନିକାଣ୍ଡରୁ କେନ୍ତା ରକ୍ଷା ପାଇମା ସେ ବାବଦେ ଦ୍ୱିପଦ କହୁନ୍।
3: ହ୍ୟାଲୋ
0: ହ୍ୟାଲୋ, ଆଜ୍ଞା ଅଗ୍ନିକାଣ୍ଡରୁ ଆମେ କେନ୍ତା ରକ୍ଷା ପାଇମା ସେ ବାବଦେ ଦ୍ୱିପଦ କହିବେ କେ? ଅଗ୍ନିକାଣ୍ଡ ନିଆଁ ଯେନ୍ ଲାଗି ଯାଉଛେ ଚାରିଆଡେ, ଆଜ୍ଞା ଆମେ ସେତୁ କେନ୍ତା ମୁକ୍ତି ପାଇମା, କେନ୍ତା ଜଗିକିରି ରହମା?
3: ଦେଖନ୍ତୁ, ନିଆଁ ଯେନ୍ ଲାଗି ଯାଉଛେ ପାଖରେ ଲଗୁଛେ, ମଣିଷ ନିଆଁ ଲଗୁଛେ, ମଣିଷ ନିଆଁ ଯଦି ରକ୍ଷା ପାଇବାକୁ ଯଦି ଆମେ ହେଲେ ଆମେ ଗୋଟେ କାମ କରିବା, ଯଦି ଯିଏ ଯାହାକୁ ନିଆଁ ଲାଗିଲା ଯେ ଯାହାକୁ ନିଆଁ ଆସିଲା ଆମେ ସାଙ୍ଗେ ସାଙ୍ଗେ ଶହେ ବାର ଆମର ଯୋଉ ଫାୟାର ଷ୍ଟେସନ ଅଛି ଆମର ଯୋଉ ଦମକଳ ବାହି ଅଛି

0: ଦୁଃଖ କରିବା ଆଜି ସେ ଯଦି ନିଆବାର ପୂର୍ବରୁ ଆମେ ଅତିକ୍ରମ କେତେ ଯଦି 100% ନିଆଁ ଲଗିଥିବା ଆମେ ଯଦି କମ ସମୟ ନିରାପଦ ପାଇଁ ଆମେ ଚାହିଁବା ଅତିକ୍ରମ 8% 9% ନିହାତି ଭାବରେ ଲିଭିକି ଥିବ ଆମେ ସତର୍କର ସହିତ ଲଗାଇଲେ ଆକୁଲେଟର ନିହାତି ଆଗରେ ହେବ ଆଉ ଯେଉଁ ସମୟରେ ବର୍ତ୍ତମାନ ଖରାରେ କଣ ହଉଛି କି ପଥରକେ ପଥର ବି ମାଡିକିରି ବି ବର୍ତ୍ତମାନ ନିଆଁ ଲାଗିଛି ସେ ପଥରକେ ପଥର ବି ଯାଇକି ନିଆଁ ଲାଗିଯାଇଛି ଆମେ ତା ବର୍ତ୍ତମାନ ଧ୍ୟାନ ସହିତ ଦେଖିକିରି ଆମେ ସବୁ ସତର୍କତା ସହିତ ଆମେ ଚଳିବାକୁ ପଡିବ ଆଉ ଖରା ମାସ ଦେଖନ୍ତୁ 45-50 ଡିଗ୍ରୀ ଖରାରେ ଯଦି ଆମେ ଟିକେ ଅବହେଳା କରିଦେବା ତା ନିହାତି ଆଉ ଟିକେ ଅଲଗା ହେଇଯିବ
1: ବହୁତ ସୁନ୍ଦର କଥା କହିଲେ ଭାଇ ଆମକୁ ଫୋନ କରିଥିଲେ ସେଥିଲାଗି ଧନ୍ୟବାଦ ଏନ୍ତା ଫୋନ କରିଦଉନ ଆମର ସାଙ୍ଗେ ଯୋଡି ହଉନ ହ୍ୟାଲୋ ଆକାଶବାଣୀ ସମ୍ବଲପୁର ହ୍ୟାଲୋ ନମସ୍କାର ନମସ୍କାର ଭାଇ ପରିଚୟ ଦେବେ ବର୍ଷ ପୁରା ହେଲା ଆଜି ସହଯୋଗ ରହିଛେ ଏଥିଲାଗି ଆମେ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଜଣାଉଛୁ ଆଜି ଆମର କଥାବାର୍ତ୍ତାର ବିଷୟବସ୍ତୁ ରଖିଛୁ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି ବଢିଆ ସୁନ୍ଦର କଥା କହିଲେ ଅଳ୍ପ କହିଲେ କିନ୍ତୁ ସୁନ୍ଦର କହିଲେ ଯେ ସତର୍କ ରହିଲେ ହିଁ ଆମେ ଅଗ୍ନିକାଣ୍ଡରୁ ରକ୍ଷା ପାଇପାରମା ତ ଆମକୁ ଫୋନ କରିଥିଲେ ସେଥିଲାଗି ଧନ୍ୟବାଦ ଫେର କଥା ହେମା ଆଜ୍ଞା ନମସ୍କାର ହ୍ୟାଲୋ ହ୍ୟାଲୋ ଆକାଶବାଣୀ ସମ୍ବଲପୁର ମ୍ୟାଡାମ ନମସ୍କାର ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ
2: ଧନ୍ୟବାଦ ପ୍ରଥମେ ତ ଅଭିନନ୍ଦନ ଜଣେଇବି ଶୁଭେଚ୍ଛା ଜଣେଇବି ଶ୍ରୋତାମାନଙ୍କୁ ଏବଂ ଆକାଶବାଣୀର ପ୍ରତିଷ୍ଠା
1: ଅଶେଷ ଧନ୍ୟବାଦ ମ୍ୟାଡମ ଆପଣମାନଙ୍କର ସେଇ ସ୍ନେହ ଶ୍ରଦ୍ଧା ଭଲ ପାଇବାର ହିଁ ଆମକୁ ଆଗକୁ ବଢ଼ବାର ଲାଗି ସାହାଯ୍ୟ କରୁଛେ
2: ବହୁତ ଦିନ ଆଜି ମୁଁ ଲଗାଉଛି ମାନେ ଆ ଥରେ ବି ଲଗାଇଥିଲି କେବେ କେବେ ଲାଗ୍ସି କେବେ କେବେ ନାଇଁ ଲାଗେ
1: ଆଜ୍ଞା
2: କିନ୍ତୁ ଆଜି ଯାହା ହଉ ଲାଗିଛି
1: ଆମର ସୌଭାଗ୍ୟ ଆଜି ଆମେ ଆପଣଙ୍କୁ ପାଇଛୁ ଆପଣଙ୍କର ସାଙ୍ଗେ କଥା ଲାଗି ପାରୁଛୁ ମ୍ୟାଡମ ଆଜି ଆମର କଥାବାର୍ତ୍ତାର ବିଷୟ ବି ଆମେ ସମୟକେ ଜାଣି ରଖିଛୁ ଯେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି ସେଥି ବାବଦରେ ଦୁଇ ପଦ
2: ଅଗ୍ନିକାଣ୍ଡ ଆମେ ଏବେ ତ ଆଉ ବେଶୀ କାଠ ଚୁଲିରେ ପ୍ରାୟ ନାଇଁ ରାନ୍ଧବା ତଥାପି ବି କାଠ ଚୁଲିରେ ଯୋଉମାନେ ରାନ୍ଧୁଛନ୍ ସେମାନେ ଯେତେବେଳେ ଆମେ ରୋଷେଇ ସରିଯିବା ସେତେବେଳେ ଆମେ ଟିକେ ସତର୍କ ରହିମା ଯେ ସେ କାଠ ଥିବା ପର୍ଯ୍ୟନ୍ତ ଆମେ ତାର ପାଖରୁ କିଛି ମାନେ ଯୋଉ ଶୁଖା ଜିନିଷ ସବୁ ଅଲଗେଇ ଦମା ତାପରେ ସର୍ଟ ସର୍କିଟ ବି ହଉଛି
1: ଆଜ୍ଞା ସର୍ଟ ସର୍କିଟ ଠିକ ରି ମୁଖ୍ୟତଃ ବହୁତ ଜାଗାରେ ଲାଗୁଛି ମାନେ
2: ନିଶା ମାନେ ଏଇ ଯୋଉ ବିଡି ସିଗରେଟ ଯୋଉ ମାନେ ପିଉଛନ୍ ସେମାନେ ବି ଇଆଡେ ସିଆଡେ ପକେଇ ଦଉଛନ୍ ଖରା ତାତି ତ ବହୁତ ତାତି ଶୁଖିଲା ଜିନିଷ ଶୁଖିଲା ପତ୍ରରେ ଲାଗିଯିବା ନିଆଁ ଭୟ ଥିସି ସେଥିଲାଗି ବି ବହୁତ ଲାଗିଯାଇସି ନିଆଁ
1: ଆଜ୍ଞା
2: ଆଉ ଟିକେ ସତର୍କ ହେଇକି ଛୁଆ ମାନଙ୍କୁ ଆମେ ସେ ଗ୍ୟାସୁଲି ଫ୍ୟାସୁଲି ରୁ ଦୂରେଇ ରଖମା
1: ଆଜ୍ଞା ବହୁତ ସୁନ୍ଦର କଥା କହିଲେ ଆଉ ସୁନ୍ଦର ମତାମତ ବି ଦେଲେ ଯେ ଆମେ ସତର୍କ ରହିମା ଆଉ ଘରେ ବାହାରେ ପ୍ରତ୍ୟେକ ଜାଗାରେ ନିଆଁ ନୁ ଆମେ କେମିତି ବଞ୍ଚିକିରି ରହିମା, ସେଥିଲାଗି ସତର୍କ ରହିବାଟା ସବୁଠୁ ବେଶୀ ଜରୁରୀ।
2: ସବୁଠୁ ବଡ ହଁ ସବୁଠୁ ବଡ ମାନେ ଏଇଟା ସତର୍କ ରହିବା କଥା। ଯେନ୍ ମାନେ ବି ବିଡ଼ି ସିଗାରେଟ୍ ପିଉଛନ୍ ସେମାନେ ବି ଯେତେବେଳେ ତାକେ ପକଉଛନ୍ ସେ ଯେନ୍ତା ତାକେ ଲିଭେଇକିରି ପକାବାର କଥା, କାରଣ ଖନା ଯେନ୍ତା ଟିକେ ବି ତାର ଯଦି ପ୍ରଶ୍ରୟ ପାଇଯିବା ନିଆଁଟା ଜଳି ଉଠୁଛି।
1: ଆଜ୍ଞା,
2: ସେଥିଲାଗି ସମସ୍ତଙ୍କୁ ଟିକେ ସତର୍କ ରହିକିରି ଖରାଦିନଟା ବଞ୍ଚିବାକେ ପଡ଼ବା।
1: ସୁନ୍ଦର କଥା କହିଲେ ମ୍ୟାଡ଼ାମ, ଆମକୁ ଫୋନ କରିଥିଲେ ଆଜି ଆଜି ଲେଖିନ୍ ଦିନେ ଆପଣଙ୍କୁ ପାଇକିରି ଆମେ ବହୁତ ଖୁସି। ଫେର କଥା ହେବା ମ୍ୟାଡ଼ାମ,
2: ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, ନମସ୍କାର।
2: ନମସ୍କାର।
1: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
3: ହ୍ୟାଲୋ ନାନୀ, ନମସ୍କାର।
1: ନମସ୍କାର, ସ୍ୱର୍ଣ୍ଣପ୍ରଭା ଭଉଣୀ।
3: ହଁ ନାନୀ, ବରଗଡ଼ କଟାପାଲୁ ସ୍ୱର୍ଣ୍ଣପ୍ରଭାକର କହୁଛେ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମକୁ ଫୋନ କରିଛନ୍, ନିୟମିତ ଶ୍ରୋତା ଆପଣ। ଆଉ ଆପଣ ମାନଙ୍କ ଲାଗି ବୋଲିକିରି ଆଜି ଲେଖେନ୍ ଗୋଟେ ଦିନ ଆମେ ମନେ ପାରୁଛୁ, ପହଞ୍ଚି ପାରିଛୁ।
3: ଧନ୍ୟବାଦ ନାନୀ। ପହିଲା ତ ମୁଇଁ ଆମର ଆକାଶବାଣୀ ପ୍ରତିଷ୍ଠା ଦିବସ 63 ବର୍ଷ ପୂରଣ କରିଛେ, ସେଥିଲାଗି ସମସ୍ତଙ୍କୁ ଆପଣଙ୍କ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନଙ୍କୁ, ଆପଣଙ୍କ ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ, ଆମର ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀ ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛେ ନାନୀ।
1: ବହୁତ ବହୁତ ଧନ୍ୟବାଦ, ଆଉ ଆପଣଙ୍କୁ ବି ସେଥିଲାଗି ଆମେ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଉଛୁ, କାହିଁକି ନା ଆପଣ ମାନଙ୍କ ଲାଗି ଆମେ।
3: ହଁ ଧନ୍ୟବାଦ ନାନୀ। ତ ଆମେ ଆକାଶବାଣୀ ତ ଆମର ବହୁତ ଆମର ଆମେ ଆକାଶବାଣୀ ଶୁଣିକରି ବହୁତ ଲାଭ ପାଉଛୁ। ଆକାଶବାଣୀ ଆମକୁ ଯାହା ବି ଦେଇଛି ବହୁତ ଦଉଛି, କି ଶିକ୍ଷା ସୂଚନା ମନୋରଞ୍ଜନ ତାର ଧର୍ମ ଏ ବହୁଜନ ହେଇଥାଏ ବହୁଜନ ଶୁଖାଏ। ତ ନିଶ୍ଚିତ ଆକାଶବାଣୀ ଆମକୁ ବହୁତ କିଛି ଦେଇଛି, ଆମେ ବି ବହୁତ ଉପକୃତ ହେଇଛୁ। ତ ଆକାଶବାଣୀକେ ବହୁତ ବହୁତ ଧନ୍ୟବାଦ କି ସେଥିଲାଗି ବୋଲି ଆଜି ବି ଆମେ ଲାଇଭ ଫୋନିଂରେ ଆପଣ ମାନଙ୍କ ସାଙ୍ଗେ କଥା ବି ହେଇପାରୁଛୁ।
1: ଆଜ୍ଞା, ଦିନକେ ଦିନ ଗୋଟେ ଗୋଟେ ପାହା ଆମେ ବଢି ଚାଲିଛୁ ଭଉଣୀ, ଆଉ ସେଇ କ୍ରମରେ ଆଜି ଆମେ ଫୋନ୍ ଇନ୍ ବି ପାଇଛୁ, ଆଜି ଲେଖିନ୍ ଦିନେ ଯୋଗାଯୋଗ ବି ହେଇଛେ। ତ ଆଜି ଆମର କଥାବାର୍ତ୍ତାର ବିଷୟ ବି ଆମେ ସେ ହିସାବରେ ରଖିଛୁ, ସମୟକେ ଜାଣିକିରି ଯେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି, ସେଥିର୍ ବାବଦେ ଦୁଇପଦ କହୁନ।
3: ପହିଲା କଥା କି ଆମର ଅଗ୍ନିକାଣ୍ଡରୁ ରକ୍ଷା ପାଇବା ଲାଗି, ତାପରେ ଏବେ ଯେନ୍ତା ଖରା ହଉଛି ଗରମ ହଉଛି, ତ ନିଶ୍ଚିତ ଅଗ୍ନିକାଣ୍ଡ ଘଟବାର ବହୁତ ଇଟା ରହୁଛି ଆଶଙ୍କା, ତ ହଉଛେ ବି ଘଟଣା ମାନେ କାରଣ ବି ହଉଛେ ଯେକୌଣସି କାରଣ। ତ ଆମେ ତ ବର୍ତ୍ତମାନ ଯେ ରୋଷେଇ ସମସ୍ତେ କରୁଛୁ, ବର୍ତ୍ତମାନ ତ ସମସ୍ତେ କାଠ ଚୁଲିଆ କିଏ ବ୍ୟବହାର ନା କରିବା, ତ ଗ୍ରାମାଞ୍ଚଳ ମାନକେ କରୁଛନ୍ କାଠ ପୁଠା ଆଣିକରି ରୋଷେଇ କରୁଛନ୍, ତ ସେମାନଙ୍କୁ ମୁଇଁ କହିମି କି ଭଲ କରି ଲିଭାବେ, ରାନ୍ଧି ସାରିଲେ ନିଆଁକେ ଭଲ କରି ଲିଭାବେ ସବୁକେ, ଆଉ ତାପରେ ଭଲ କରି ଯେନ୍ତା ନିଆଁ ଟିକେ ବି ଥିବା ବେଲେ ସେଟା ବି ଅଗ୍ନିକାଣ୍ଡ ଘଟାବାର ସମ୍ଭାବନା ଅଛେ। ସେଟା ରାନ୍ଧି ରୁନ୍ଧା ସାରିଲେ ଭଲ କରି ଲିଭେ ଲୁଭା କରି ସେଟା ଦେଖିବେ, ଆଉ ତାପରେ ଆମର ଲାଇନ୍ ର ବି ବହୁତ କଥା ଥିସି କି ଖରା ମାସ ହିଟ୍
1: ହେଇକି
3: ଲୋଡ୍ ହେଇଯାଇସି, ସର୍ଟସର୍କିଟ୍ ହେଇଯାଇସି, ସେଟା ବି ପୋଡି ଯାଇସି, ଅଗ୍ନିକାଣ୍ଡ ହେସି, ତ ସେଟାକେ ବି ଆମେ ସବୁବେଳେ ସତର୍କ ହେମା ଦେଖମା। ଯଦି ବି କାଣା ଅସୁବିଧା ଅଛି ସାଙ୍ଗେ ସାଙ୍ଗେ ଲାଇନ୍ ମ୍ୟାନ୍ କେ ଡାକିକରି ଯୋଗାଯୋଗ କରି କରି ଆମେ ସେଟା ସଜେଇ ବୋଲମା। ଆଉ ଯଦି ବି କୌଣସି କାରଣ କେନ ଅଗ୍ନିକାଣ୍ଡ ଘଟିଲା ସାଙ୍ଗେ ସାଙ୍ଗେ ଅଗ୍ନିଶମ ଅଫିସ୍ କେ ଆମେ ଫୋନ୍ କରମା, ସେନ ସେମାନେ ଆସିକରି ତାଙ୍କର ବ୍ୟବସ୍ଥା ସେମାନେ କରିବେ, ସୁରକ୍ଷା ଦେବେ, ବହୁତ କଥା ଅଛି। ତାପରେ ଯେନ୍ ସେ ଆଗରୁ ଗୋଟେ ମ୍ୟାଡମ୍ କହୁଥିଲେ ସିଗରେଟ୍ ପି କରି ବି ପକେଇ ଦଉଛନ୍, ତ ସେଟା ବି ଅଗ୍ନିକାଣ୍ଡ ଘଟଉଛି, ତ ସେନ୍ତା ପି କରି ଅଧା ଜଲାଟା ନା ପକେଇ ଦଉନ୍ ଯେନ ହଉ, ସେଟା ଜାଙ୍କି ଜୁକା କରି ଲିଭେଇ ଲୁଭା କରି ଦେବାର କଥା।
1: ଆଜ୍ଞା, ଆଉ ସମସ୍ତେ ସେଥିଲାଗି ସତର୍କ ରହିବାର କଥା, ସଚେତନ ରହିବାର କଥା,
3: ବହୁତ ଜରୁରୀ ଖରା ମାସ।
1: ଆଜ୍ଞା,
3: ତ ଆମେ ସୁରକ୍ଷା ପାଇପାରମା ଅଗ୍ନିକାଣ୍ଡ ନୁ। ତାପରେ ଜଙ୍ଗଲ ମାନଙ୍କଟା ଆପଣ ତ ଜାଣୁଛନ୍, ଆମର ଜଙ୍ଗଲ ନିଆଁ
1: ଜଙ୍ଗଲ
3: କ୍ଷତି ହଉଛି ଆମର ଧନ ଜୀବନ, ସେଟା ବି ସମସ୍ତେ ସତର୍କ ରହିବେ। ଜଙ୍ଗଲ କେ ଗଲେ ବି ହେନ୍ତା ବିଡ଼ି ସିଗାରେଟ୍ ନାଇଁ ପକେଇ ଦେଇକରି, ଆଉ ସେଥିର୍ ବାବଦେ ତ ଆଗରୁ ଭାଇ କଥା ଆସା ପିକନିକ୍ ଜାଗା ମାନକେ ପିକନିକ୍ ବେଲ୍କେ ଯେନ୍ ନିଆଁ ଲିଭା ଲୁଭି କରିବେ ସବୁ ସତର୍କ ନୁ, ଆଉ ଅଗ୍ନି ଆମର ବନ ଜଙ୍ଗଲ ସୁରକ୍ଷା ଲାଗି ସମସ୍ତେ ସଚେତନ ହେମା, ଅଗ୍ନିକାଣ୍ଡ ଯେନ୍ତା ନାଇଁ ଘଟବା, ତ ଇ ସବୁ ଦିଗ ପ୍ରତି ଆମେ ସଚେତନ ହେମା। ତ ଏଇ ଖରା ମାସେ ବେଶୀ ଟିକେ ସତର୍କ ସଚେତନ ହେମା ବେଲେ ଅଗ୍ନିକାଣ୍ଡ ନୁ ଟିକେ ଆମେ ରକ୍ଷା ପାଇପାରମା, ସମସ୍ତଙ୍କ ଧନ ଜୀବନ ଟିକେ
1: ଆମେ ସୁରକ୍ଷା କରିପାରମା। ଆଜ୍ଞା, ଖୁବ ସୁନ୍ଦର କଥା ମାନେ କହିଲେ, ଆମର ସାଙ୍ଗେ ଯୋଡ଼ି ହେଲେ, ଆମକୁ ଫୋନ କଲେ, ଆପଣ ତ

0: ଫୋନ୍ କରସନ୍, ଆମେ ଜାଣିଛୁ, କିନ୍ତୁ ଫିର୍ ବି ଆଜିର୍ ଦିନେ ଆପଣଙ୍କୁ ପାଇକିରି ଆମେ ବି ବହୁତ ଖୁସି ମ୍ୟାଡ଼ାମ୍। ଫୋନ୍ କଲେ ଫେର୍ କଥା ହେମା।
1: କରୁଥିଲି ବାକି ସେ ଭାଇମାନେ ଲଗେଇ ଦଉଛନ୍, ତ ମୁଁ ଟିକେ ପଛ ପଡ଼ିଗଲି। ଯାହା ହଉ ବି ଆମେ ତ ଯୁଡ଼ି ହେଲା,
0: ଆଜ୍ଞା
1: ଯୁଡ଼ି ହଉଛୁ, ତ ବହୁତ ବହୁତ ବଢିଆ ଖୁସି ଲାଗୁଛି। ଆଉ ଫେର ଥରେ ଆପଣ ମାନଙ୍କୁ ସମସ୍ତଙ୍କୁ ଆକାଶବାଣୀ ପ୍ରତିଷ୍ଠା ଦିବସ ନୁ ଅନେକ ଅନେକ ଶୁଭେଚ୍ଛା ଜନକେ ରହୁଛେ। ନାନୀ ନମସ୍କାର।
0: ନମସ୍କାର ଭଉଣୀ। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
2: ହଁ ନାନୀ ନମସ୍କାର।
0: ନମସ୍କାର। ହ୍ୟାଲୋ ନମସ୍କାର, ପରିଚୟ ଦଉନ୍।
2: ହଁ ମୁଁ ଶ୍ରେୟାଙ୍କ କହୁଥିଲି, ବରଗଡ଼ ଡିଷ୍ଟ୍ରିକ୍ଟ।
0: ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ ଜଣାଉଛୁ। ଆଜି ଆପଣ ପହିଲା ଫୋନ୍ କରିଛନ୍ କି ଆଗରୁ ଫୋନ୍ କରିଥିଲେ? ଆଚ୍ଛା, ବୋଲେ ଆଜି ଆପଣ ପହିଲା କଥା ହଉଛନ୍। ଆଜି ଆମର ପ୍ରତିଷ୍ଠା ଦିବସ, ସେଥି ଆମେ ଆପଣଙ୍କୁ ଆଜି ପହିଲା ପାଇକିରି ବହୁତ ଖୁସି। ଆପଣଙ୍କୁ ଖୁସି ଲାଗୁଛି କି ନାଇଁ କହୁନ୍? ଲାଗୁଛେ ତ। ବେଲେ ଆଜି ଆମେ କଥାବାର୍ତ୍ତା ହେମା, ଅଗ୍ନିକାଣ୍ଡରୁ ରକ୍ଷା ପାଇମା କେନ୍ତା, ସେଥିର ବାବଦେ ପୂଜା ପାଠ କଲା ବେଲେ ବି
2: ଯାଉଛନ୍, ବୁଲି ବୁଲା ତ ଯାଉଛନ୍, ଏମିତି ତ ବୁଝି ବୁଝାରି କରୁଥିଲେ, ଟିକେ ଧ୍ୟାନ ଦେବେ, ଯେହେତୁ ଖରା ମାସ ବି ଆଉ ବାକି ମାସରେ ବି ଟିକେ ନିଆ ରହିଗଲେ ବି ସେଟା ସବୁ ଆଡ଼କେ ଲାଗି ଯାଉଛି, ତ ସେଟା ବି ଧ୍ୟାନ ଦେବାର କଥା।
0: ହେନ୍ତା ପୂଜା ପାଠ କଲା ବେଲେ ବି ବତି ନୁ ଯେନ୍ତା ତାର ମାନେ ନିଆଁ ଆଡ଼ ସିଆଡ଼ ନାଇଁ ଯିବା, କି ଆମେ ଦିଆସିଲି ଏଟା ଠିକ୍ ସେ ଲିଭେଇକିରି ପକାମା, ସେସବୁ ଛୋଟ ଛୋଟ ଜିନିଷ୍ କେ ଆମେ ଯଦି ଜଗମା ବେଲେ ନିଆଁ ନାଇଁ ଲାଗେ, ଆମେ ବହୁତ ମାତ୍ରାରେ ସେଟା ସତର୍କ ହେଇକିରି ରହିପାରୁ। ବଢିଆ ସୁନ୍ଦର କଥା କହିଲେ, ଆମର ସାଙ୍ଗେ ଯୋଡ଼ି ହେଲେ, ଆମକୁ ଖୁସି ଲାଗିଲା। ଏନ୍ତା ଆମକୁ ଫୋନ୍ କରୁନ୍, ମଙ୍ଗଳବାର ଦିନ ପ୍ରୋଗ୍ରାମ ହଉଛି, ଆମର ସାଙ୍ଗେ ଯୋଡ଼ି ହଉନ୍। ଫେର କଥା ହେମା। ନମସ୍କାର। ଆଜ୍ଞା, ଛୋଟ ଟିକେ ନିଆଁର ଗୋଟେ ଇଏ ବି ଯଦି ରହିଗଲା, ଅଂଶ ରହିଗଲା, ସେନୁ ଧୀରେ ଧୀରେ ନିଆଁ ବ୍ୟାପି ଯିବାର ବହୁତ ସମ୍ଭାବନା ଥିସି, ସେଥିଲାଗି ଆମେ ସତର୍କ ହେମା। ସୁନ୍ଦର କଥା କହିଲେ, ଆମର ସାଙ୍ଗେ ଯୋଡ଼ି ହେଲେ, ଭଲ ଲାଗିଲା। ଫେର କଥା ହେମା। ନମସ୍କାର। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ,
3: ହ୍ୟାଲୋ,
0: ଆକାଶବାଣୀ ସମ୍ବଲପୁର।
3: ଆଜ୍ଞା ନମସ୍କାର।
0: ନମସ୍କାର।
3: ଆଜ୍ଞା ନମସ୍କାର।
0: ନମସ୍କାର,
3: ମୁଁ କହୁଥିଲି ବରମ ସମ୍ବଲପୁର ରୁ।
0: ଆଜ୍ଞା,
3: ଆଜି ତ 63 ବର୍ଷ ପୂର୍ଣ୍ଣ ହେଇଛି ଆମର ଅଲ୍ ଇଣ୍ଡିଆ ରେଡିଓ।
0: ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ।
0: ଆଜ୍ଞା କହୁନ।
3: ଆଜି ତ 63 ବର୍ଷ ଆମ ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ସମ୍ବଲପୁର ପୂର୍ଣ୍ଣ ହେଇଯାଇଛି।
0: ଆଜ୍ଞା,
3: ସେଥିପ୍ରତି ଟିକେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଟିକେ ହେବା କଥା। ଆଜି ଯୋଉ କାର୍ଯ୍ୟକ୍ରମ ହେଇଛି ଆପଣଙ୍କ ଅଗ୍ନି ନିବାରଣ ଲାଗି,
0: ଆଜ୍ଞା,
3: ସେଥିପାଇଁ ମୁଁ କହିବି।
0: ଆଜ୍ଞା କୁହନ୍ତୁ।
3: ଆପଣ 20-30 ବର୍ଷ ପଛକୁ ଯିବା ବାହାରି, ଆମ ପ୍ରତ୍ୟେକ ଗାଁ ଘର ସାମ୍ନାରେ ତାମାନେ ଗୋଟେ ଫୁଟି ଟିପିକିରି ସେଥିରେ ଗୋଟେ ଆମ ଗାଁ ମାନଙ୍କରେ ତାମାନେ ଘରପୋଡି ହଉଥିଲା, ସେଥିପାଇଁ ସେ ପ୍ରକାର ତାମାନେ ଆମେ ପ୍ରତିବନ୍ଧକ କରିଥିଲୁ। ଏବେ ସେ ସଂସ୍ଥା ଆଉ ନାହିଁ। ବର୍ତ୍ତମାନ ଆମ ଯୋଉ ଚାଷୀ ଭାଇମାନେ ଅଛନ୍ତି, ସେମାନେ ଆମର ବିଲ ବାଡି ରହିଛି, ସେଗୁଡ଼ାକ ସବୁ ନିଆଁ ପୋଡ଼ ଦଉଛନ୍ତି।
0: ତେଣୁ
3: କରିକି ଆମ ଯୋଉ ବିଲ ପାଖରେ ଯୋଉ ଗାଁ ଘର ଗୁଡାକ ଅଛି, ସେମାନେ ସବୁ ମାନେ ନିଆଁ ଆମ ଗାଁର ସମ୍ପାଦକ ମହୋଦୟ ନିର୍ବାଚନ କରିଛନ୍ତି। ମୁଁ ଆମ ଗାଁରେ ଯେକୌଣସି ବ୍ୟକ୍ତି ବିଲ ପୋଡ଼େଇବ ତା ପାଇଁ ଗୋଟେ ବିହିତ କାର୍ଯ୍ୟକ୍ଷେପ ନିଆ ହେଇଛି କରିଛୁ। ତେଣୁ କରିକି ଆଉ ବିଲ ପୋଡ଼େଇବାକୁ ନାହିଁ, ଆଉ ନିଆଁ ସମ୍ପୂର୍ଣ୍ଣ ନିରାପଦ ରହିଛି।
0: ଆଜ୍ଞା, ନିଶ୍ଚିତ ଭାବରେ ଜନସଚେତନତା ଜରୁରୀ, ଆଉ ଯେ ଆମେ ସମସ୍ତେ ମିଳିମିଶିକରି ଯଦି ଉଦ୍ୟମ କରିବା, କୌଣସି ଜାଗାରେ ଯଦି ଦୈବାତ କୌଣସି ପ୍ରକାର ଘଟଣା ହଉଛି ବେଲେ ବି ଆମେ ସେଥିରେ ସହଯୋଗର ହାତ ବଢ଼ାମା। ଆମକୁ ଫୋନ କରିଥିଲେ ସେଥିଲାଗି ବହୁତ ଧନ୍ୟବାଦ ଆଜ୍ଞା।
3: କଥାରେ ଅଛି ଆଜ୍ଞା, ଘରପୋଡି ଠାରୁ ବିପତ୍ତି ନାହିଁ, ଆଉ ଘୋଡା ଚଢା ଠାରୁ ସମ୍ପତ୍ତି ନାହିଁ।
0: ଆଜ୍ଞା, ସୁନ୍ଦର କଥା ଟିକେ କହିଲେ।
3: ଘରପୋଡି ହେଲା ସବୁଠାରୁ ବଡ ବିପତ୍ତି,
0: ଧନ ଜୀବନ ଉଭୟ କ୍ଷତି ହଉଛି। ଆଜ୍ଞା, ଧନ ଜୀବନ ଉଭୟ କ୍ଷତି ହଉଛି।
3: ପୁରୁଷମାନେ କହିଛନ୍ତି ଘର ପୋଡି ଠାରୁ ଆଉ ବଡ ବିପତ୍ତି ନାହିଁ।
0: ଆଜ୍ଞା ଆଜ୍ଞା,
3: ଆଉ ଘୋଡା ଚରା ଠାରୁ ବି ଆଉ ଅଲଗା ସମ୍ପତ୍ତି ନାହିଁ।
0: ସୁନ୍ଦର କଥା କହିଲେ, ଆଉ ସୁନ୍ଦର ମତାମତ ଦେଲେ।
3: ନମସ୍କାର।
0: ନମସ୍କାର ଆଜ୍ଞା। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
4: ହଁ, ଆମେ ବରଗଡ଼ରୁ କହୁଛେ ଅଞ୍ଜନା ସେ।
0: ହଁ ମ୍ୟାଡାମ ନମସ୍କାର, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ମ୍ୟାଡାମ ହଁ ମ୍ୟାଡାମ ଶୁଭୁଛି? ମ୍ୟାଡାମ
4: ହଁ ହଁ ଶୁଭୁଛି ଶୁଭୁଛି।
0: ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା, ଆଜି ଆମର ପ୍ରତିଷ୍ଠା ଦିବସ, ସେଥିରେ ଆମେ ଆପଣମାନଙ୍କୁ ପାଇକିରି ଏତେ ସଂଖ୍ୟାରେ ଫୋନ ପାଇକିରି ଆମେ ଖୁସି।
4: ପ୍ରତିଷ୍ଠା ଦିବସ ଆପଣମାନଙ୍କୁ ବି କଂଗ୍ରାଚୁଲେସନ।
0: ଆଜ୍ଞା ଧନ୍ୟବାଦ। ତ ଆଜି ଆମେ କଥାବାର୍ତ୍ତାର ବିଷୟବସ୍ତୁ ବି ରଖିଛୁ ଏ ସମୟକେ ଜାଣିକିରି ଯେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି, ସେଥିର ଉପରେ ଦୀପତ କହିବେ।
4: ଅଗ୍ନିକାଣ୍ଡରୁ ରକ୍ଷା ପାଇବା କେନ୍ତା କି ସେଟା ଚିନ୍ତା କରିବାର ଆଗୁ ନୁହଁ, ଆମକୁ ଆମକୁ ସେତିକି ଦୂର କେନ୍ଦ୍ରିକି ଯିବାର କେ ନାଇଁ ପଡ଼ବା। ଆମକୁ ଅଗ୍ନିକାଣ୍ଡ ହିଁ କେମିତି ନା ହେବା ସେଟା ଆମର ମୁଖ୍ୟ ବିଷୟବସ୍ତୁ ହେବାର କଥା।
0: ଆଜ୍ଞା,
4: ହେଇସାରିଲା ପରେ ରକ୍ଷା କେନ୍ତା କିରି ପାଇମା ସେଟା ଦୁଇ ନମ୍ବର କଥା, କିନ୍ତୁ ତାର ପୂର୍ବରୁ ଆମକୁ ଚିନ୍ତା କରା ପଡ଼ବା ଯେ ସମସ୍ତେ ନିଜ ନିଜ ଲେଭେଲରେ ଘରେ ଜଣେ ରାନ୍ଧୁଛି ବୋଲେ ବି କି ଘରେ କି କାଣ ଝଗଡା ପଡୁଛି କାଣ କାଣ କରୁଛି ବୋଲେ ସେତିକି କିରି ସେ ଭାବବାର କଥା ଦେମି ଯେ କଲା ମୁଇଁ ଏଟାକେ ନିଆଁକେ କଣ୍ଟ୍ରୋଲ କରିପାରିମି। ସେଥିରେ ଉପର ଉପର ଲେଭେଲ ତକ ଅଛି, ସ୍କୁଲ କଲେଜ ଅଛି, ହସ୍ପିଟାଲ ଅଛି, ବିଭିନ୍ନ ଇନଷ୍ଟିଚ୍ୟୁସନ ଅଛି, ଇଣ୍ଡଷ୍ଟ୍ରି ମାନେ ଅଛି, ସବୁ ଲେଭେଲରେ ତ ଏଇ ପ୍ରୋବ୍ଲେମଟା ଅଛି। ଆରେ ହାତିନି ଗରମ ପିରିୟଡ କି ଚାନ୍ସ ପାଇଯାଇସି ବି ନିଆଁ ଭରବାର ଲାଗି ବୋଲେ ଆମେ ଯେନ ଜାଣା କରୁଥିମା ସେଥିଲାଗି ପହିଲା ଆମେ ବ୍ୟବସ୍ଥା କରିବା ଅଛି ସେଟାକେ ଟିକେ ନିଆଁ ନାଇଁ ଧରବା। ଆଉ ଯଦି ନିଆଁ ଧରବା କେନ୍ ଟାଇପ୍ ର ନିଆଁ ଧରଲେ କାଣା ଆମେ କର୍ମା ପ୍ରତିକାରର ବ୍ୟବସ୍ଥା, ସେଥିର ନଲେଜ ଆମ ସମସ୍ତଙ୍କ କମନ ଲୋକମାନଙ୍କ ପାଇଁ ଯିବାର କଥା। ଯଦି ଗ୍ୟାସ ର ନିଆଁ ଲାଗିଲା କାଣା କର୍ମା, ଇଲେକ୍ଟ୍ରିକ ସଟ୍ ହେଲା କାଣା କର୍ମା, କେନ୍ସି ବି ଜାଗାନ ବାରି ଏଟା କାଣା ପଡୁଛି ନିଆଁ ଲାଗିଲେ କାଣା କର୍ମା, ତ ସେଥିରେ ସଲ୍ୟୁସନ ର ବ୍ୟବସ୍ଥା ମାନେ ଆମର କହିକି କମନ ଆଇଡିଆ ମାନେ ଆମ ସମସ୍ତଙ୍କ ଥିବାର କଥା।
0: ନିଶ୍ଚିତ ଭାବରେ ଆମେ ସତର୍କ ରହିବାଟା ବହୁତ ଜରୁରୀ, ଆଉ ଯେନ୍ତା କହିଲେ ପ୍ରିଭେନ୍ସନ ଇଜ୍ ବେଟର ଦେନ୍ କ୍ୟୁର, ତ ଆମେ ପହିଲା ଯେନ୍ତା ନାଇଁ ହେବା ପ୍ରତିଷେଧକ ସେଥିର ଲାଗି ନେମା।
4: ଆଉ ଯଦି ବି ହେଇଯାଏ ତାପରେ କେନ୍ ଟାଇପ୍ ର ନିଆଁ ଲାଗି କେନ୍ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଯେ ଆମେ ସେସବୁ ନିଜର ଆମର ଯେତିକି ଆବଶ୍ୟକତା ପଡ଼ବା ସେଥିରୁ ଅଧିକା ଟିକେ ଜାଣିପାରିବା, କାରଣ ଆମେ ନିଜର ଆବଶ୍ୟକତା ଲାଗି ଆମେ ଯାହା କର୍ମା କର୍ମା, କିନ୍ତୁ ଅନ୍ୟର ଆବଶ୍ୟକତା ହେଇଥିଲେ ଆମେ ଯଦି ସେ ନଲେଜ ଟା ଆମେ ସେଠାରେ ସେମାନଙ୍କୁ ବି କିଛି ହେଲ୍ପ କରିପାରମା।
0: ଆଜ୍ଞା, ସୁନ୍ଦର ମତାମତ ଦେଲେ, ସୁନ୍ଦର କଥା କହିଲେ, ଆମର ସାଙ୍ଗେ ଯୋଡ଼ି ହେଲେ ସେଥିଲାଗି ଧନ୍ୟବାଦ। ଏନ୍ତା ଆମର ସାଙ୍ଗେ ଯୋଡ଼ି ହେଇଥାଉନ୍, ଆପଣମାନଙ୍କର ସ୍ନେହ ଭଲ ପାଇବା ଆଶୀର୍ବାଦ ଆମର ଉପରେ ରଖିଥାଉନ୍। ଆଜ୍ଞା ନମସ୍କାର। ହ୍ୟାଲୋ ଆକାଶବାଣୀ ସମ୍ବଲପୁର।
5: ହ୍ୟାଲୋ ହ୍ୟାଲୋ ଆକାଶବାଣୀ ସମ୍ବଲପୁର।
0: ଆଜ୍ଞା, ପରିଚୟ ଦେବେ?
5: ମଙ୍ଗଳପୁର ସୁନ୍ଦରଗଡ଼ ଜିଲ୍ଲା ଠାରୁ। ଗୋପାଳ ଚନ୍ଦ୍ର ନାୟକ।
0: ଆଜ୍ଞା ନମସ୍କାର, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
5: ଆଜ୍ଞା, ଆପଣଙ୍କୁ ସ୍ୱାଗତ ଦଉଛେ ଯେ ଆପଣ 64ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆପଣ ଆକାଶବାଣୀ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୋର ଅଭିନନ୍ଦନ, ଅଶେଷ ଅଶେଷ ଅଭିନନ୍ଦନ।
0: ଆପଣମାନଙ୍କର ସେଇ ସ୍ନେହ ଶ୍ରଦ୍ଧା ଭଲ ପାଇବାର ଆଶୀର୍ବାଦ ଲାଗି ବୋଲିକିରି ହିଁ ଆମେ 63 ବର୍ଷ ଅତିକ୍ରମ କରିସାରିଛୁ। ଆମ ଏନ୍ତା ପାଦ ଆଗକେ ବଢୁଥାଉ, ଆପଣମାନଙ୍କର ଆଶୀର୍ବାଦ ଭଲ ପାଇବାଟା ଥାଉ।
5: ଆଉ ଆପଣଙ୍କର ଆଜି କାର୍ଯ୍ୟକ୍ରମ ହଉଛେ କିପରି ଆମେ ଅଗ୍ନିକେ ନିବାରଣ କରିପାରିବା।
0: ଆଜ୍ଞା, ସେଥିର ଉପରେ ଦୀପକ
5: ହଉଛେ ନିଜେ ସତର୍କ ରହିବା,

0: ଆଜ୍ଞା ଆକାଶବାଣୀ ସମ୍ବଲପୁର, ନମସ୍କାର, ପରିଚୟ ଦଉନ୍।
1: ପ୍ରତିଷ୍ଠା ଦିବସ ଲାଗି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ସମସ୍ତଙ୍କୁ କଂଗ୍ରାଚୁଲେସନ।
0: ଆଜ୍ଞା ଆପଣମାନଙ୍କୁ ବି ଅଶେଷ ଧନ୍ୟବାଦ, ଅଶେଷ ଶୁଭକାମନା, ଅଭିନନ୍ଦନ। ପରିଚୟ ଦଉନ୍ ମ୍ୟାଡ଼ାମ।
1: ସୁପ୍ରଭା ପ୍ରଧାନ କହୁଥିଲେ ସମ୍ବଲପୁରରୁ।
0: ସୁପ୍ରଭା ମ୍ୟାଡ଼ାମ ଆପଣ ତ ଆମ ନିୟମିତ ଶ୍ରୋତା।
1: ହଁ ନିୟମିତ, ମୁଁ ତ ଛୋଟ ବେଳୁ ହିଁ 63 ବର୍ଷ ମାନେ 63 ବର୍ଷ ହେଲା ମୁଁ ଶୁଣୁଛେ, ମତେ ଲାଗୁଛି
0: ଆଜ୍ଞା
1: 63 ବର୍ଷ ପୁରା ହେଲା।
0: ବହୁତ ସୁନ୍ଦର ତାହେଲେ ଆପଣଙ୍କର ଅଭିଜ୍ଞତା ମ୍ୟାଡ଼ାମ। ତ ଆଜି ସମୟ ତ ସରି ସରି ଆସିଲା ନ, କିଛି ଦୁଇପଦ କହୁନ ଅଗ୍ନିକାଣ୍ଡରୁ ଆମେ ରକ୍ଷା କେନ୍ତା ପାଇମା।
1: ଅଗ୍ନିକାଣ୍ଡ ଲାଗି ଏବେ ତ ବେଶୀ ଦେଖାଯାଉଛି, ହସ୍ପିଟାଲରେ ନିଆଁ ଲାଗୁଛି ଆଉ ଘରେ ନିଆଁ ଲାଗୁଛି, ସର୍ଟ ସର୍କିଟ ରୁ ବେଶୀ ନିଆଁ ଲାଗୁଛି। ସେଥିର୍ଲାଗି ଟିକେ ସତର୍କ ହମା ଆମେ, ଯେନ୍ତା ୱେରିଂ ମାନେ ଏତେ ଥଣ୍ଡା ଛନ୍ଦି ହେଇକିରି ଗୋଟେ ଗୋଟେ ଜାଗାରେ ଛୁଟି, ସେଟା ଟିକେ ଚେକ୍ କରିବାର କଥା। ଦୋକାନ ମାନଙ୍କେ ଗଲେ ଆଉ ହସ୍ପିଟାଲରେ ବି
0: ନିହାତି ସୁନ୍ଦର କଥାଟେ କହିଲେ ଯେ ଯେନ୍ ମାନେ ବି ବଡ଼ ଇନଷ୍ଟିଚ୍ୟୁସନ୍ କରୁଛନ୍ କିମ୍ବା ଅନୁଷ୍ଠାନ ଯେନ୍ ମାନଙ୍କର ଅଛେ ସେମାନେ ନିହାତି ସେଥିଲାଗି
1: ଯନ୍ତ୍ରଟା ରଖିଥିବାର କଥା।
0: ଆଜ୍ଞା
1: ଏବେ ବହୁତ ଜାଗାରେ ଦେଖାଯାଉଛି, ଏବେ ତ ସମ୍ବଲପୁରରେ ଗୋଟେ ବଡ ଦୋକାନରେ ନିଆଁ ଲାଗି ଯାଇଥିଲା,
0: ସୁନ୍ଦର
1: ବହୁତ ଜାଗାରେ
0: ସୁନ୍ଦର ମତାମତଟେ ଦେଲେ ମ୍ୟାଡ଼ାମ।
1: ଆମେ ଟିକେ ଠିକ୍ ଠାକ୍ ଦେଖିବା କଥା,
0: ଆଜ୍ଞା ଆଜ୍ଞା
1: କଥା ବଡ ବଡ ଦୋକାନ ମାନେ
0: ସୁନ୍ଦର ମତାମତଟେ ଦେଲେ ମ୍ୟାଡ଼ାମ, କିନ୍ତୁ ମୋର ସମୟ ଇସାରା ଦେଲାନ ମ୍ୟାଡ଼ାମ, ଆପଣଙ୍କୁ ଇନେ ଅଟକାମି। ଆଜ୍ଞା
1: ଧନ୍ୟବାଦ, ଆଜି କଥା ହେଲା ସମସ୍ତଙ୍କୁ, ରେଡିଓର ସବୁ କାର୍ଯ୍ୟକର୍ତ୍ତା ମାନଙ୍କୁ ମୋର ତରଫରୁ ବହୁତ ବହୁତ କଂଗ୍ରାଚୁଲେସନ କହିଦେବେ
0: ଆଜ୍ଞା,
1: ଆମର ମନୋରଞ୍ଜନ ଲାଗି ଧନ୍ୟବାଦ।
0: ନମସ୍କାର ମ୍ୟାଡ଼ାମ। ଆଜିର ଘର ସଂସାରର ହ୍ୟାଲୋ ସଖୀର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ବିଶ୍ୱଭାରତୀ। ବୈଷୟିକ ସହାୟତା ଯୋଗାଇଥିଲେ ଲକ୍ଷ୍ମୀନାରାୟଣ ଦାସ ଏବଂ ସୁରେଖା ଛତ୍ରିଆ। ତେବେ ଆଜି ତ ସମୟ ହୋଇଯାଇଛି, ବିଦାୟ ଦିଅନ୍ତୁ, ନମସ୍କାର। ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ ଶୁଣିପାରିବେ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ। ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ। ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ। କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି

ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିତ୍ତିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ। ସେ କହିଛନ୍ତି, ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି। କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି। ବୈଠକରେ ପ୍ରଯୁକ୍ତି ବିଦ୍ୟା, ପରିଚାଳନା, ନୀତି ନିର୍ଦ୍ଧାରଣ, ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି। ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି, କ୍ୱାଡ୍ ଦେଶ ସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ୍ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ୍ କହିଛନ୍ତି, ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047

0: ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଙ୍ଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟାର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. External Affairs Minister Dr. S. Jayshankar chairs Quad Foreign Ministers meeting in New Delhi. Quad commits to stable and secure energy markets. India and the US sign key agreement to strengthen supply, mining and processing of critical minerals and rare earths. Union Home Minister Amit Shah visits Sancho border post in Rajasthan, launches Vibrant Villages Program 2 in border regions of the state. Millions of pilgrims begin main ritual of Hajj pilgrimage in Saudi Arabia. And in the IPL Qualifier 1, Gujarat Titans to take on defending champions Royal Challengers Bengaluru in Dharamshala this evening. External Affairs Minister Dr. S. Jayshankar chaired the Quad Foreign Ministers meeting in New Delhi today. Foreign Minister of Australia Penny Wong, Foreign Minister of Japan Toshimitsu Motegi and US Secretary of State Marco Rubio attended the meeting. Addressing a joint press conference after the meeting, Dr. Jayshankar emphasized on further strengthening cooperation among the Quad nations in addition to assisting others. He said the Quad nations are open societies who foster innovation and creativity in the quest of growth for prosperity.
2: As democratic nations, we also devoted attention to countering the common threat of terrorism. There must be zero tolerance for terrorism, and nations subject to terrorist attacks have the right to defend themselves. A free and open Indo-Pacific has many dimensions and facets. Our meeting today took stock of the progress in many of them while encouraging exploration in others. In the coming days, whether it is economic activity, energy trade, or maritime commerce,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ,

0: ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ। ଆଣ୍ଡ ଦାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେସ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ୍ତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍କରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ 3 ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର

0: ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଦୁଇ ବର୍ଷର ଦିନିଆ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହେଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20ଟି ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଆପଣମାନେ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଲକ୍ଷ୍ୟର ଏହି ଗୀତଟି। ଦ୍ୱିତକଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଶଙ୍କର ଏହସାନ ଲୟ।

ଶୁଣୁଛନ୍ତି ମୁମ୍ବାଇ ଏକ୍ସପ୍ରେସ୍ କଥାଚିତ୍ରର ଏହି ଗୀତଟି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ, କେ କେ ଶାନ ଏବଂ ସୁନିଧି ଚୌହାନ। ଗୀତ ରଚନା ଦୀପ କୋହଲି, ସଙ୍ଗୀତ ଇଲାଇ ରାଜା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ।

ଶୁଣିଲି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ସିଂ।

ଆକୁନ୍ ଇବନ୍ ଯେନ୍ ବଇଁସିବନ୍ ମେଞ୍ଜକାତ୍ ଇଦାନ୍ ଆମେ କୁଣୁ ସମ୍ପ୍ରଦାୟ ତା ଅଣ୍ଟା ଭାଇଘାର ଆଛିଆର୍ ହେଲେ ହନେ ଏର ଥାଲେ ନାମେ କୁଣା ସମ୍ପ୍ରଦାୟନୁ ନାମ ହେଲୁ ଆଛଦାତ୍ ତହଣେ ଉର୍ ଦାତ୍ ଆରୁ ରାମ କାଠି ବି ଆଛଦାତ୍ ନୁପୁର ବିଲ୍ ହିଁ ଦାତ୍ ନାମେ ହେଡ଼ୁନୁ ଆରୁ ହନେ ଭିନ୍ ଭିନ୍ ଆରୁ ହି ନାମେ ବାଦ୍ୟଯନ୍ତ୍ର ଆତ୍ଲି ଆଦାନ୍ ଭି ନାମ ବ୍ୟବହାର କମ୍ଦାତ୍ ଭିନ୍ ଭିନ୍ ନାମେ ପର୍ବପର୍ବାଣୀ ହଉ କା ନାମେ ସାମାଜିକ କାର୍ଯ୍ୟ ଯେନ୍ ମାନି ହୁ ବାକେନ୍ ହେଲେ ବଇଁସି ଭି ଉରା ଖାତିରି ମାଝା ମାଝାନୁ ଆରୁ ହନେ ଏର ଥିଲେ ଇ ବଇଁସି ଉର୍ଣ୍ଣାବଦ ନାମେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଗୁଠି କମ୍ ଏତିରି ହେଲେ ଆକୁନ୍ ଯେହେତୁ ସାମିଆ ବାଦଲାରା କେରା ଦିନ ଧୀରେ ଧୀରେ ନାମ ପୁନା ପୁନା ବାଦ୍ୟଯନ୍ତ୍ର ଗୁଠି ବନହି ବ୍ୟବହାର ନନାଲ ଦାତ୍ ହୁଏ ତ ଆଗଲି ଦେନ୍ କାମାଲ କାରର କିନ୍ତୁ ନାମେ ଏରନାନୁ ନାମେ ଏଇ ପାରମ୍ପରିକ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତ୍ଲି ବ୍ୟବହାର ମାଲ ମାନାଲିଆ କିନ୍ତୁ ଆକୁନ୍ ଯେନ୍ ପୁନା ହିସାବନୁ କାମାଲ ଦାତ୍ ବାକେନ୍ ଇଦାଧି ଆଉଟକି ସୁନ୍ଦର ଏଥର ଆଉଟକି ଭଲକିରି ମାନ ଅନ୍ୟ ବାଇକ୍ରି ନାମ ଇଦାନ ଆଚ୍ଛାଲ ଦାତ୍ ଭି ଯେନ୍ତାକି ଆଗଲି ନାମ ଯାହା କୁରାଲ କାତ୍ କା ଯାହା ନାମ ଚୁଆଲ କାତ୍ ଅନ୍ନୁନ୍ତି ହିଁ ନାମ ଭିନ୍ ଭିନ୍ କାର୍ଯ୍ୟକ୍ରମନୁ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ଭାଗ ହୁଆଲ କାତ୍ କିନ୍ତୁ ଆକୁନ୍ ଏକାନେକିରି ଭଲକିରି ଆଦାନ ପ୍ରେଜେଣ୍ଟ କାମା ମାନ ଆଦିଗେ ଲଗାନ୍ ସେପାରେଟ୍ ଅଣ୍ଡା ଡ୍ରେସ୍ କାମ କ୍ଷେତ୍ରା ଯେତିର ଯେନ୍ତା ସୁନ୍ଦର ଏଥର ଏକାନେକିରି ଖପା ତାହାକୁ କୁନୁ ଝିଅ ଗୁଠିଆର କାମେ କାମର ଆରୁ ଯେନ୍ ଡାଡ଼ା ଥିଲି କା ପୁଅ ପୁଅ ଥିଲି ଏକାନେକି ମାଖରର ଆରୁ ନାଲର ଆ କଥାନ୍ ଯେତେ ନାମ ଆକୁନ୍ ଆପଣା ଚିକାତିନ୍ ଆରୁ ହୁ ହିସାବନୁ ଇ ବଇଁସିକେ ଭି ଅଣ୍ଟା ବାଡ଼ିଟେ ଗୁରୁତ୍ୱ ଆତ୍ଲି ନାମେ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ତମ ନାମ ଯେତେବେଲେ ଗୀତୁ ପାଡ଼ାଲ ଦାତ ହେଲୁ ଆଚ୍ଛାଲ ଦାତ ଆରୁ ନାଲାଲ ଦାତ ହେତ୍କି ବାକେନ୍ ଇ ବଇଁସି ଭି ଆକୁନ୍ ବ୍ୟବହାର ମନାଲି।

0: ବହୁତ ସୁନ୍ଦର ହେଲେ ଇନେ ନାମ ଗୁଠି ନାମେ ଯେନ୍ ପାରମ୍ପରିକ ବାଦ୍ୟଯନ୍ତ୍ର ଆତ୍ଲି ଆଦ୍କେ ସାଙ୍ଗେ ବଞ୍ଚି ଭି ନାମ ଖାଞ୍ଜାଲ ଦାତାରୁ ନାମେ ଆନନ୍ଦ ଉତ୍ସବ କାମାଲ ଦାତ ନାମେ ଯେନ୍ ସାଂସ୍କୃତିକ ପରମ୍ପରା ଆତ୍ଲି ଆଦାନ ଏତା ଆରୁ ଅନ୍ଦରାଲ ଦାତ ହେଲେ ଅଣ୍ଟା କଥା ଏରା ଖାତିରି ଯେ ନାମେ ପୁରୁଖାର ଯେନ୍ ପ୍ରକାର ନାମେ ତହଣେ ବି ନା ଥିଲା କାଜି ତମେ ଅଛି ନା ନେ ହିରା ଦାତ ଆଚ୍ଛା ଠିକ୍ ଅଛି ହଁ ହେଲେ ଯେନ୍ ନାମେ ଯେନ୍ ପୁରୁଖାର ଗୁଠିର ଆଚାର ନାମେ ପାରମ୍ପରିକ ଯେନ୍ ବାଦ୍ୟ ଅଣ୍ଟା ଆତିଲି ଏନ୍ଦ୍ରିକା ନାମ ବାଦା ତିଦାନ ତହଣେ ତହଣେ କି ବାବଦେ କିଛି ନିମ୍ ଆକା ଦରକାର ନିମ୍ ଉରା ଗେ ଏକଲା ଚେଷ୍ଟା କାମ ଚିକା ଦାର
1: ଉରା ଗେ ତ ଏକଲା ହି ଚେଷ୍ଟା ମଲା କମନରୁ ଏକ୍ଚୁଆଲି ତହଣେ ଉର୍ନା ଯେତେର ଘି ଦ୍ୱାରା ହୁଦ ବି ହୁ ଢୋର କଥା କିନ୍ତୁ ହୁଦଘି ବିଷୟରେ ହେତେ ତା ଜାନକାରୀ ମଲା ଦେନ କିନ୍ତୁ ଉ ଦାଘର ଅଣ୍ଟା ପଶୁ ଘି ମାର୍ଗୁଦ ବୋଲି ଆକା ଦାନ ଆରୁ ଆଦି ନାଘଲି ମାନେ ଇନେ ବେଞ୍ଜା ହଉ କା ଏନ୍ଦ୍ରିନ୍ ଭି କାର୍ଯ୍ୟ ଏଡ଼ପାନୁ ମାଞ୍ଚକୁନ୍ ପ୍ରାୟ ଆଗଲିନ୍ ତା ପୁରୁଖାର ଗୁଠି ଆଦି ନୁରିକିରା ତାଙ୍କେ କିଛି ଆଉ ବି ଅର୍ଥ ରହି ଖାସ୍ କରି ତେଙ୍ଗା ପଲାଲାନ୍ କିନ୍ତୁ ହୁ ପ୍ରକାର ତାଙ୍କେ ଘଣ୍ଟା କାହାଣୀ ଆତିଲି କଥନୀ ଆତିଲି ତାଙ୍କେ
0: ମାଲା ଏମ୍ ଇଦି ଲଗାମ ମଞ୍ଚକାମ ଯେ ଯେହେତୁ ନିମ୍ ବୈଶି ଉରାଲଦାର ଅନ୍ୟ ଆଦାର ହିଁ ଉର୍ନାର କେନ ହେ ଉର୍ନା ସୁରେ ନିମ୍ ହୁଦାନ ଉରାଲ କାରର କା ମାଲା ବୁଲିକିରୁ ତାନ ମେନା ଖତରା ଆତିଲି
1: ମାଲା ନେଖଲା ହି ହୁଦି ଲଗାନ ଉର୍
0: ଆଚ୍ଛା ଆଚ୍ଛା ଆ ଇଦତ ନମେ ଇ ନମେ ବୈଶି ଗେଲ କଥାତ କେରା ହେରେ ନିମ୍ ଇଦାନ ଇଓ ବଛର ମଞ୍ଜା ଦିନ ଯେ ଇଦାନ ଏଇ ବୈଶି ବନିମ୍ ବେପାର ଆନନ୍ଦଲା
1: ଇ ଦିନ ମଞ୍ଚକରା ଦିନ ତିନ ଚାର ବରଷ ପ୍ରୋଗ୍ରାମ ଭିତରେ ତାର ପୂର୍ବେ ଏନ୍ ଯାତ୍ରା କରିକାନ ହେଲେ ପ୍ରାୟ ଏନ୍ ତା କଳାକାର ହିସାବ ନୁ ପ୍ରାୟ ଇଣ୍ଟରେଷ୍ଟ ସିଦାନ ଆରୁ ହେନ୍ଦାଲ କାନ ଆଉ ହୁଙ୍ଗେନ୍ତି ଉରାଲ କାନ
0: ହେଲେ ଇ ଯେନ୍ ଏତକି ବରଷ ମାଞ୍ଜା ଦିନ ନିମ୍ ଇଦାନ ବ୍ୟବହାର ଆନନ୍ଦାର ଆରୁ ଭିନ୍ ଭିନ୍ କାର୍ଯ୍ୟକ୍ରମ କାଲଦାର ଗୁଠି ହଁ ବୋଲେ ଏକା ଏକା ତରା ନିମ୍ କେରକାଦାର ବୈଶି ଆଚ୍ଛା ଗିଲା କାନ ଏକା ଏକା ସାଂସ୍କୃତିକ କାର୍ଯ୍ୟକ୍ରମ ନିମ୍ ଭାଗ ହଦାର ଇ କଥା ଟିକେ ତେଙ୍ଗର
1: ଇ ପ୍ରୋଗ୍ରାମ ତା ବହୁତ କେରକାମ ହିମ କିନ୍ତୁ ଖାସ କରି ଯେତକି ମନେ ରହି ଟାଟା କେରକାଦାନ ସମ୍ବଲପୁର ଇ ସମ୍ବଲପୁରକେ ବହୁତ ଥର ମହୋତ୍ସବ ବର୍ଷକାଦାନ ଭୁବନେଶ୍ୱର ଆଦିବାସୀ ମେଲା କେରକାଦାନ କଟକ ଆଉ ଭି କେରକାଦାନ କିଛି ମନେ ଭି ମଲା ଦିନ କିନ୍ତୁ ବହୁତ କେରକାନ ହିମ
0: ବହୁତ ଜାଗା ନିମ କେରକାଦାର ଆଉ ଯେ ଇନ୍ ବୈଶି ଯେନ୍ ଆଚ୍ଛାର ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟରେ ଟ୍ୟୁନ୍ ଗୁଠି ଆଚ୍ଛାର କା ଦୁସରା ଭି ଆଚ୍ଛାଙ୍ଗଦାର ନି ହଁ।

0: ଗୀତୁ ଘି ଆସେଦାନ ଆରୁ ଯେନ୍ତା ସମ୍ବଲପୁରୀ ଗାନା ଗୁଠିଆ ଥିଲି ହେଲେ ଏନ୍ ଆସେଦାନ ଆଦିନ ମେନିକିରି ଫଲୋ କାମଦାନ
1: ଆଚ୍ଛା
0: ଆଉ ଯେତେ କିଛି ମେନିକିରି ଆସା ମାନି
1: ହଁ ହେଲେ ନା ଗୁଣାର ଗୀତୁ ଘି ସାଙ୍ଗେ ସାଙ୍ଗେ ନିମ ସମ୍ବଲପୁରୀ ଭି ଟ୍ୟୁନ୍ ଭି ନିମ ଅଛି ତାର ଆଜ୍ଞା ସମ୍ବଲପୁରୀ ଟ୍ୟୁନ୍ ଅଣ୍ଟା ମେହନତ ନିମେସ୍ତି
0: ସମ୍ବଲପୁରୀ ଘି ବଚକୁନ ଗୀତୁ ବନ ଅଣ୍ଟା ଆସା ଚାଲ
1: ହଁ ହଁ କେନ୍ସି ବି ଅଣ୍ଟା ଗୀତୁ ଘି ଟ୍ୟୁନ୍

0: ବହୁତ ସୁନ୍ଦର ହେଲେ ନିମ୍ ତ ଇଦିନ ଆଚ୍ଛାଲ ଦାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନୁ କାଲ ଦାର ହେଲେ ଏକା ନେକରି ନିମ୍ ସାମିଆ ଥରଦାର ଏକା ଏକା ବାକେନ କାଦାର ଆଉ ନିମେ ଆଡ଼ପାନୁ ନେ ନେ ଆତଲନାର ଇ କଥା ଟିକେ ତେଙ୍କର
1: ଏମ୍ହା ଆଡ଼ପାନୁ ଫ୍ୟାମିଲି ଏମ୍ ରାଧାମ ଏମ୍ହା ବାବୁ ଶ୍ରଦାସ ଏଙ୍ଗ ଦାସ ଆରୁ ତମ୍ହା ମା ଏମ୍ହା ବୁଆ ଶ୍ରଦାସ ଆରୁ ଏମ୍ହା ଦାଦା ନାସ୍କୋ ଦୁଇ ଲୋକ ରାଣାରୁ ତମ୍ହା ହିଁ ଯୋଡ଼େ ହାତ ଦୂର ନେ ଏହି ପୁତ୍ର ଜମର
0: ଯେତେ ଅଣ୍ଠାଣ ସେମା ଥିଲାର
1: ହଁ ଅଣ୍ଟା ଚାଲିନୁ ରାଧାମ ଯେ ଅଲଗା ଅଲଗା ରାଧାମ
0: ଆଚ୍ଛା ଆଚ୍ଛା ହେଲେ ନିମ୍ ଇ ଯେନ୍ କଳାକାରୀ ଲାଇନ ନୁ ନିମ୍ଫେ ନିମେ ଆଗ୍ରହ ଆତିଲି ଯେତେବେଳେ ଆଡ଼ପା ବାଲି ଆମ୍ବିକିରି ମହାବିତା ଦୁସରା ପଦାଗି କର ମାନେ କଲଚରାଲ ପ୍ରୋଗ୍ରାମ କେ ଲଗାନ ହଁ ଅନ୍ଦୁଲ ମାଲା ଦୁଇ ଦିନ ମାଲା ଭି ବାହାରି ରାଲ କାରର ହଁ ଆଡ଼ପାନ୍ତା ସହଯୋଗ ଏତକା ନେଇ ଆତିଲି ଆଡ଼ପାନ୍ତା ଆଲାରି ନିର୍ବାନାର ନିମାନ
1: ଆକ୍ଚୁଲି ଇଆ ବର୍ଚକୁନ୍ ଟାଇମ୍ ଆଡ଼ଜଷ୍ଟ ନିହାତି କାମ ଖାତିରି ଆରୁ ଆଡ଼ପାନୁ ପୁରା ଏକୁରେଟ ତେଙ୍ଗା ଚା ଖାତିରି ଯେ ଏୟରକେ ଦୁଇ ଦିନ କା ଉନ୍ଦୁଲ କା ଚାରି ଦିନ ଏନ୍ ବରା ପୁଲାନ ଟିକେ ସାମ୍ଭଡ଼ାକେ ବୁଲିକିର ତେଙ୍ଗା ଖାତିରି ଆରୁ ବୁଝାବି କିରା ଯେନ୍ତା ହେଲେ କାନା କଥା ଏନ୍ ହଉ କା ନେଦ ହଉ ଭି ଏଡ଼ପାନ୍ ସ୍ତି ମାନେ ଭଲସେ ବର୍ଣ୍ଣା କଥା ଆରୁ ତାମାନେ ଟାଇମ୍ ପୁରା ବାତା ବନାଚିନା କଥା ସମୟ ବନ ଯେନ୍ତା କା ବଡ଼ାର୍ଗେ ହି ଅସୁବିଧା ମା ମାନ
0: ମାନେ ଆଡ଼ପା ତାର୍ତି ସହଯୋଗ ଆତିଲି
1: ହଁ ହଁ
0: ହେଲେ ଆରୁଟା କଥା ଏରା ଖାତିରି ଯେ କଳାକାରୀ ଲାଇନ ନୁ ନେଦ ରାଜକୁନ ଭିନ୍ ଭିନ୍ ଆଲାର୍ଗି କାନେ ଭେଟଘାଟ ମାନା ମାନି ତମେ କାନେ ବି ସମ୍ପର୍କ ଇଆ ଖାତିରି ଯେ ଆସ ଆପଦାନ ଦାସ ଆସ ଇନ୍ନେ କାମ ଦାସ ଆସ ବାଜାଚ ଦାସ ଆସ ଗୀତୁ ପାଠ ଦାସ ତେନେ ଗୋଟେ ସମ୍ପର୍କ ଅଣ୍ଟା ଭଲ ସୃଷ୍ଟି ମାନେ ଯେତିକି ନମେ ଅଣ୍ଟା ଚିହ୍ନାର ଜହ୍ନାର ମାନି ହେଲେ ଭିନ୍ ଭିନ୍ ଆଲାର କାନେ ଯେତେବେଳେ ମିଶ୍ରଦାର ଆର୍ ନିମେ କଳାକାରୀ ବନା ସାନେ ଏଦାର ଏକାନେ ଫିଲ୍ ମାନି ଏନ୍ଦ୍ର ବାନାର ଗୁଠି ନିମ୍ ଏକାନେ ଇଦାନ ଆଚ୍ଛା
1: ପ୍ରଶଂସା ଭି କାମନାର ଆଉ ଅଣ୍ଟା ଆଲାସ ଗନେ ସାଙ୍ଗେ ମାନିକିରି ଚିହ୍ନା ପରିଚୟ ଦେଇକିର ନିଜକେ ନିଜେ କିଛି ତା ଫାଇଦା ମାମନି କିନ୍ତୁ ଖୁସି ଯେତେରେ କିନ୍ତୁ ବଡ଼କା ଢଙ୍ଗରେଙ୍ଗା ଲାଗି ଆଉ ବହୁତ ଜାଗା ହୁନେ ମାଞ୍ଚକିରି ଆଉ ଯେତେବେଳେ ପରିଚୟ ପତ୍ର ଖୁବ୍ ବାଢ଼ିକି ଆଉ ଅଲଗା ମନାଗେ ଅଣ୍ଟା ଅଲଗା ଇମୋସନାଲ ମାନେ ହୁଦ୍ ହିଁ ବେଶୀ ଖୁସି ଲାଗି
0: ସତ କଥା ଆଉ ହନେ ବୋଧ ହେଲେ ଅଣ୍ଟା ସଫଲ ଜିଆ ଆଉ ଅଣ୍ଟା ସାର୍ଥକ ଜିଆ ଉଜ୍ଜିନା ବୋଧ ଅଣ୍ଟା ବଡ଼ିଟି କଥା ନାମେ ଦୈନନ୍ଦିନ ଜୀବନରୁ ନାମ କିଛି ଯଦି ଖୁସି ମନା ଅଙ୍ଗାଲ ଦାତ ଆଦାତ ବାଡ଼ିଟି ଜିନିଷ ଦୁ ଇଓ ନାମ କାମାଣୀ ନାଞ୍ଜିକାତ କା ନିଓ ନାମେ ନୁକସାନ ମଞ୍ଜା ଆଦାତ ହେତେ ବଡ଼କା କଥା ମାନଲି ଦୁ ଜିଆନୁ ନାମ ଯଦି ଆଗଲି କଥାଲେ ଭଲ ମନ ତା ଲାକିର ଆଇ କାମଲା କିନ୍ତୁ ଆ ଭଲ ମନ ଭିତରେ ଯଦି ଟିକେ ବି ଯଦି ସାମିଆନୁ ଯଦି ନାମ ପୁରା ଖୁସି ମାଞ୍ଜିକାତ ଆରୁ ନାମେ ଜିଆବନ ଉଜିକାତ ହେଲେ ଆଦାତ ବାଡ଼ିଟି କଥା ଦୁ ହେଲେ ଭବିଷ୍ୟତ ନୁ ନି ବଇଁସି ବନ ନେଇକିରି ନିମେ ଏନ୍ଦିର କିଛି ଚିନ୍ତାଧାରା ଆତିଲି କାଏକ କାନେ
1: ଚିନ୍ତାଧାରା ବଚକୁନ ଯଦି ଉପର ବୋଲସ କି କୃପା ରହିଲେ ଆହୁରି ଆଗକେ କେରକୁନ ଭଲ ନାଲକୁ ହିଁ ଆଖର ଢଙ୍ଗର ଲାଗି ନିଜର ମେହନତ ମାନେ ଚାଲୁ ରହନା କଥା ହେ ହିସାବତେ
0: ନିଶ୍ଚିତ ଭାବେ ହେଲେ ନାମେ କଥା ବନ ଇ ବଇଁସି ମିଆଁ ଇନ୍ନା ଖାଲି କଥା ଯେନ୍ କାଚେ ଖେର କଥା ଇ ବନ ଇଶାନ ଇଅ ଥିଲେ ତାଙ୍କେ ଆଗଲିନ ଆରୁ ଅଣ୍ଟା ଟ୍ୟୁନ୍ ନୁ ବଇଁସି ବନ ମେହନତ ଆଦାପରି କାର୍ଯ୍ୟକ୍ରମ ବନ ଇଶାନ ଇଅତ ଏକା ବନ ନିମ୍ ଆଚ୍ଛର ଟିକେ ଆଛେ ଏରା

0: ବହୁତ ବହୁତ ଧନ୍ୟବାଦ ଇନା ବାର୍ଚକାର ଆରୁ ଇଜେନ୍ ବଇଁସି ଉର୍ଣ୍ଣା ବଦନଟା ଏକାନେ କଳାଦୁ ଏବଂ ଏକାନିକରି ନିମ୍ ଅପନାଚକାର ଆରୁ ବଇଁସି ଉରିକିରି ନାମେ ଯେନ୍ ଅନ୍ତର୍ ଭିତରେ ଯେନ୍ କଳା ଥିଲି ଏବଂ ଏକାନେ ନିମ୍ ଫୁଟା ଆଚକାଦାର ତାଙ୍କେ ସାଙ୍ଗେ ସାଙ୍ଗେ ନାମେ ପାଡ଼ା ପାଟକିନୁ ବି ଏକାନିକରି ଆମେ ପୁନା ପୁନା କୁକୁ ହାତଦାର ଗୁଠି ବଇଁସି ଶିଖରର ଆରୁ ବଇଁସି ଉରର ଇନ୍ନୁ ଯେ ନାମ ବଇଁସି ଉରତରୁ କାମାଣି କାମ ଇଦାଦ ମାନିଲି ଇନ୍ନେ ଅଣ୍ଟା କଳା ଯଦି ମେଦୁନୁର ଆଦାନ ଯଦି ନାମ ବାହାରି ଅଥରତ ଆଉ ଆଲାର ଗାନେ ମିଶ୍ରତ ଆଲାରି ଯଦି ଖୁସି କାମ ଆଙ୍ଗ ଥିଲେ ଆଦାଦ ବାଡ଼ିଟେ ଖୁସି ଆ ଖୁସି ନୁହିଁ ଯି ଆଗି ସାର୍ଥକତା ଥିଲି ଇନ୍ନା ବାର୍ଚକାର ଆଉ ନିମେ ଦ୍ୱିପଦ କଥା କାଚେ ନିଖର ଆଜି ଲାଗାନ ଆକାଶବାଣୀ ତାର ତିନିମାନ ଅଶେଷ ଧନ୍ୟବାଦ ଜୁହାର
1: ହେଲେ ଆକୁନ୍ ସୁମତି ବାଗ ପାହାଡ଼କା ଗୀତୁ ଅଣ୍ଟା ମେହନତ ଆ ଗୀତୁନୁ ନେ ଆମେ ହେଲୁ ଆସ୍କାନାର ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆରୁ ନେ ବଇଁସି ଆଚକାନାର ଆର୍ ମନାଲନାର କେସେ ବାହାଲ ପଞ୍ଚାୟତା ଫଟାଟାଙ୍ଗର ପଦାନ୍ତା ଅଶୋକ ଛତ୍ରୀ ଆଜ୍ଞା ଘର ତା ବାରା ଇ ଗୀତୁ ପଦେବନ ମେହନତ

ଯେନ୍ କଥା ନାମ ଆଲୋଚନା ନାନାଲ କାତ ଯେ ଖାଲି ନାମେ ଲଗାନ ନାମ ଆଲ୍ଲା ଜନ ମାରୁତ ନିଜର କଥା ଭାବନା ସାଙ୍ଗେ ସାଙ୍ଗେ ପାଞ୍ଚ ଲୋକେ କଥାନ୍ ଭାବତାରୁ ତାମା ହିଁ ଯେନ୍ତା ଭଲ ମାନ ଆନେ ନାମେ ଜିଆବନ ଯଦି ଦୁସରା ଆଲ୍ଲାର୍ଗେ ଲଗାନ ସମର୍ପିତ କାମତ ହେଲେ ବାରନା ପିଢ଼ି ବି ନାମାନ ମନେ ଇଅ ଚୁହାର।

ଶୁଣୁଥିଲେ କିଷାନ ବାସାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନ ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶ୍ରୋତାବନ୍ଧୁ, ଏବେ ଚାଲିଛି ଗ୍ରୀଷ୍ମ ଋତୁ। ସବୁଆଡ଼େ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏଥିଯୋଗୁଁ ଅଂଶୁଘାତରେ ଆକ୍ରାନ୍ତ ହେବାର ଅନେକ ସମ୍ଭାବନା ବି ରହିଛି। ତେବେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆମେ କେତୋଟି କଥାକୁ ଧ୍ୟାନ ଦେବା। ଏଇ ଯେମିତି ଦିନ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଖରାର ଜୋର ବେଶୀ, ତେଣୁ ସକାଳେ ବା ସନ୍ଧ୍ୟାରେ ନିଜର ଆବଶ୍ୟକ କାମ ସବୁ କରିବା। ବାହାରକୁ ଅନାବଶ୍ୟକ ସ୍ଥଳେ ଯିବା ନାହିଁ। ଯଦି ନିହାତି ବାହାରକୁ ଯିବା ଦରକାର ହୁଏ, ତେବେ ମୁଣ୍ଡରେ ଓଦା ତୌଲିଆ, ଟୋପି, କଳା ଚଷମା, ଛତା ତଥା ଜୋତା ବ୍ୟବହାର କରିବା। ଢିଲା ତଥା ହାଲୁକା ସୂତା ପୋଷାକ ପିନ୍ଧିବା। ଗଲାବେଳେ ସାଙ୍ଗରେ ପାଣି ବୋତଲ ନେଇକି ଯିବା। ଝାଳ ଆକାରରେ ଆମ ଶରୀରରୁ ପ୍ରବଳ ମାତ୍ରାରେ ଜଳୀୟ ଅଂଶ ନିର୍ଗତ ହୋଇଥାଏ, ତେଣୁ ଜଳଶୁଷ୍କତାରୁ ରକ୍ଷା ପାଇବା ପାଇଁ ପ୍ରଚୁର ପରିମାଣର ପାଣି ପିଇବା। ତୋରାଣି, ମିଶ୍ରି ପାଣି, ଦହି, ବା ଲେମ୍ବୁ ସରବତ, ପଇଡ଼ ପାଣି ତଥା ORS ପଣା ପାନୀୟ ଆକାରରେ ପିଇବା। ଖାଲି ପେଟରେ ରହିବା ନାହିଁ କିମ୍ବା ପଦାକୁ ଯିବା ନାହିଁ। ଉପବାସ ଆଦିରୁ ଆମେ ନିବୃତ ରହିବା। ପେଟକୁ ଥଣ୍ଡା ରଖୁଥିବା ଫଳ ଏଇ ଯେମିତି କାକୁଡ଼ି, ତରଭୁଜ, ଆମ୍ବ ପ୍ରଭୃତି ବଜାରରେ ବର୍ତ୍ତମାନ ସହଜରେ ଉପଲବ୍ଧ, ତେଣୁ ଏହିସବୁ ଆମେ ସେବନ କରିବା। ମୁଗ, ମାଣ୍ଡିଆ, ପାଳୁଆ ପ୍ରଭୃତିକୁ ରାନ୍ଧି ଯାଉ ବା ତିକ୍ଷି କରି ଆମେ ତାକୁ ମଧ୍ୟ ଖାଇପାରିବା, ଯାହାଦ୍ୱାରା କି ଆମର ପେଟ ଥଣ୍ଡା ରହିବ। ଖାଇବାରେ ଅଧିକ ତେଲ ଏବଂ ମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ଖାଇବା ନାହିଁ, କାରଣ ଏହା ସହଜରେ ପାକନ ହୋଇ ଶରୀରର କ୍ଷତି କରିଥାଏ। ଦହି ପଖାଳ ବା ଖାଇବାରେ ଲେମ୍ବୁ ଆମେ ବ୍ୟବହାର କରିପାରିବା। ଶିଶୁ, ଗର୍ଭବତୀ ମହିଳା, ଉଚ୍ଚ ରକ୍ତଚାପ ରୋଗୀ ତଥା ମଧୁମେହ ରୋଗୀ ଏମାନଙ୍କୁ ବିଶେଷ ଟାଣ ଖରାକୁ ବାହାରିବା ପାଇଁ ମନା କରିବା। ନିଶା ତଥା ମାଦକ ଦ୍ରବ୍ୟ ସେବନରୁ ନିବୃତ ରହିବା। ଏହି କେତୋଟି କଥା ପ୍ରତି ଆମେ ସଜାଗ ରହିଲେ ଅଂଶୁଘାତରୁ ନିଜେ ନିଜକୁ ଏବଂ ଆପଣାର ପରିଜନକୁ ଆମେ ରକ୍ଷା କରିପାରିବା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସୋଲେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ଟି ବର୍ମନ।

ಕಾರ್ಯಕ್ರಮ

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏଥର ଶୁଣନ୍ତୁ କିଶୋର କୁମାରଙ୍କ କଣ୍ଠରେ ଡାର୍ଲିଙ୍ଗ ଡାର୍ଲିଙ୍ଗ କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଡି ବର୍ମନ।

0: ଶୁଣୁଥିଲେ କି ଦୁଇଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଷ୍ଠାନୁ 3 ସିକିମ୍ ଗସ୍ତରେ ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମରେ ଦେଲେ ଯୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକଟି ଅଷ୍ଟ୍ରେଲିଆ, ଜାପାନ ଆଉ ଆମେରିକା ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କର ହେଲା ଆଲୋଚନା। ଇବୋଲା ସଂକ୍ରମଣକୁ ନେଇକରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାଉଦି ଆରବନ 5 ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଷ୍ଠାନୁ ହେଲା ମୂଲ। ଆକାଶବାଣୀର 90 ପୂର୍ତ୍ତି ଅବସରରେ କଟକଠାରେ ଆୟୋଜିତ ହୋଇଥିଲା ବିଶାଳ ପଦଯାତ୍ରା। ପଦଯାତ୍ରାରେ ଭାଗ ନେଇଥିଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଆଉ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆଇବା ମାସ ଅନୁଷ୍ଠିତ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କଲାଖୁଟା ଗାଁ ପାଇଖାନା ଟାଙ୍କିତି ଅନିଶ୍ୱାସୀ ହୋଇକରି 6 ଯାଇଛେ ଜୀବନ। ଶ୍ରୀକ୍ଷେତ୍ର ପୁରୀନ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇକରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସଙ୍ଗେ କରିବେ ବିଚାର ବିନିମୟ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି 64 ସ୍ଥାପନା ଦିବସ। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ ଆଉ ଆଲୋଚନା କରିଛନ୍ ମୁଖ୍ୟମନ୍ତ୍ରୀ। ରାଜ୍ୟ ଆଇବା ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ବୋଲି କହିଛନ୍ ରାଜସ୍ୱ ମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଗୁଜରାଟର 39 ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସିକରି ପହଞ୍ଚିଛନ୍ ରାଉରକେଲାର ଏନ୍ଆଇଟି ନ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଜିଲ୍ଲା କାରାଗାରନ ମୁଲାକାତ ଆଇନ ସହାୟତା କେନ୍ଦ୍ର ହୋଇଛି ଉଦ୍ଘାଟିତ। ଆଉ ରାଜ୍ୟ ଜବରଖରା ଜାରି ରହିଛେ। ଆଇବା 4 ତକ ପାଗ ଏନ୍ତା ରହିବା ବୋଲି ଅନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ନାଟକ ହାରାକିରି। ରଚନା ରଞ୍ଜିତ କୁମାର ପଟ୍ଟନାୟକ, ନିର୍ଦ୍ଦେଶନା ଡକ୍ଟର ପଞ୍ଚାନନ ମିଶ୍ର, ସମ୍ପାଦନା ସନ୍ତୋଷ ପିଙ୍କ, ପରିବେଷଣ କରିଛନ୍ତି ସ୍ୱର ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ସେମାନେ ହେଲେ ରିଙ୍ଗ ମାଷ୍ଟର ମାନସ ରଞ୍ଜନ ମିଶ୍ର, ଖେଳୁଆଡ଼ ଅଭିଜିତ ମିଶ୍ର, ମହେନ୍ଦ୍ର ଜଗଦାନନ୍ଦ ପ୍ରଧାନ, ସୂତ୍ରଧର ବିଭୂତିଭୂଷଣ ବିଶ୍ୱାଳ, ସୁବୋଧ ବୃନ୍ଦାବନ ମିଶ୍ର, ଦେବଜାନୀ ସିମନ୍ତିନୀ ପ୍ରଧାନ, ସସ୍ମିତା ସୁପ୍ରୀତି ମିଶ୍ର, ଡମ୍ବରୁ ରତନ କୁମାର ପ୍ରଧାନ, ଲିଙ୍ଗା ଆଦିତ୍ୟ ନାରାୟଣ ପୁରୋହିତ। ଶୁଣନ୍ତୁ ନାଟକ ହାରାକିରି।

0: ହଁ ହଁ ମୁଁ ହାରାକାରୀ ମୃତ୍ୟୁ ବରଣ କରିଛି। ମଣିଷ ସମାଜରେ ଥିବା ପଶୁ ପ୍ରକୃତିର ପୂର୍ଣ୍ଣ ଛେଇ ଟାଣିବା ପାଇଁ ମୋର ହାରାକାରୀ ମୃତ୍ୟୁ, ମୋର ପ୍ରାଣଦାନ, ମୋର ଆତ୍ମବଳି, ଏ ମଣିଷ ଜାତିର ସଂଶୋଧନ ମୋର ଲକ୍ଷ୍ୟ, ଏ ମଣିଷ ଜାତିର ଅଗ୍ରଗତି ମୋର କାମ୍ୟ, ଆଉ ସେଇଥିପାଇଁ ମୁଁ ହାରାକାରୀ ମୃତ୍ୟୁ ବରଣ କରିଛି।
1: ହାରାକିରି ଜାପାନୀ ସମାଜର ପାରମ୍ପରିକ ବିଧାନର ଏକ ଆନୁଷ୍ଠାନିକ ବିଧି। ଖଣ୍ଡା ଦ୍ୱାରା ନିଜସ୍ୱ ପେଟକୁ ଚିରି ଅନ୍ତଃବୁଜୁଳିର ଅପସାରଣ କରି ସ୍ଥୂଳ ଆକୃତିରୁ ମୁକ୍ତ ହେବା ସମାଜ ପାଇଁ, ଦେଶ ପାଇଁ ଜାପାନୀ ସାମୁରାଇଙ୍କ ପ୍ରାଣବଳୀ। କଥିତ ଭାଷାର ଏକ ବ୍ୟବହାରିକ ପ୍ରୟୋଗ ଯାହା ଲିଖିତ ଭାବେ ସପୁକୁ ନାମରେ ଅଭିହିତ। ଏହା ଆତ୍ମହତ୍ୟା ନୁହେଁ, ଏହା ଆତ୍ମବଳୀ। ମଣିଷ ପାଇଁ, ସମାଜ ପାଇଁ, ଦେଶ ପାଇଁ ସୁକାନ୍ତ ସାମନ୍ତରାୟରୁ ରିଙ୍ଗ ମାଷ୍ଟର ସାଜିଥିବା ସେହି ମଣିଷଟି ଖେଳୁଆଡ଼ ରାଜୁକୁ ହତ୍ୟା କରି ସେଦିନ ହାରାକିରି ମୃତ୍ୟୁବରଣ କରିଥିଲା।
0: ହଁ ହଁ, ମାଷ୍ଟର ରାଜୁକୁ ମୁଁ ସେଦିନ ତଣ୍ଟି ଚିପି ହତ୍ୟା କରିଥିଲି।
1: କାହିଁକି?
0: ମଣିଷ ହେବାର ବ୍ୟାଧିରେ ସଂକ୍ରମିତ ହୋଇ ସେ ଛଟପଟ ହେଉଥିଲା।
1: ସେ ତ ମଣିଷ, ମଣିଷ ନ ହୋଇ କଣ ପଶୁ ହୋଇଥାନ୍ତା?
0: ନା, ସେ ମଣିଷ ପରେ କୃତଜ୍ଞ ହୋଇଯାଇଥିଲେ, ଧୋକାବାଜ ହୋଇଯାଇଥିଲେ। ମୋର ଆଶା, ମୋର ସ୍ୱପ୍ନ ସବୁକୁ ମାଟିରେ ମିଶାଇ ଦେଇଥିଲା, ତାକୁ ମୁଁ ତଣ୍ଟି ଚିପି ହତ୍ୟା କଲି।
1: ଏ ପୃଥିବୀର ପ୍ରତ୍ୟେକ ମଣିଷ କୃତଜ୍ଞ, ବିଶ୍ୱାସଘାତକ। ଏମାନଙ୍କ ଭିତରେ ରହିଛି ଲୋଭ, ଅହଙ୍କାର, ହିଂସା, କ୍ଷୁଧା, ଜଟିଳତା। ଏ ପ୍ରକୃତିକୁ ନେଇ ତ ମଣିଷର ସୃଷ୍ଟି।
0: ଏ ପ୍ରବୃତ୍ତିରୁ ଅନ୍ତତଃ ଗୋଟିଏ ମଣିଷକୁ ମୁକ୍ତ ରଖିବାର ଲକ୍ଷ୍ୟ ନେଇ ମୁଁ ଆରମ୍ଭ କରିଥିଲି ଏକ ଛୋଟିଆ ସର୍କସ୍। ମାଷ୍ଟର ରାଜୁକୁ ମୁଁ ମଣିଷଟିଏ କରିପାରିଲିନି, ଶେଷରେ ତାକୁ ତଣ୍ଟି ଚିପି ହତ୍ୟା କଲି, ଆଉ ମଣିଷ ସମାଜକୁ ତାର ପ୍ରବୃତ୍ତିରୁ ନିବର୍ତ୍ତାଇବା ପାଇଁ ପ୍ରାଣଦାନ କଲି, ହାରାକାରୀ ମୃତ୍ୟୁ ବରଣ କଲି।
1: ହାରାକିରି ସମାଜ ପ୍ରତି ପ୍ରତିବଦ୍ଧତା ଥିବା ଗୋଟିଏ ମଣିଷର କାହାଣୀ। ସୁକାନ୍ତ ସାମନ୍ତରାୟରୁ ରିଙ୍ଗ ମାଷ୍ଟର ସାଜି ହାରାକିରି ମୃତ୍ୟୁବରଣ କରିଥିବା ସେହି ମଣିଷର କାହାଣୀ। ଆସନ୍ତୁ ତାହେଲେ ଶୁଣିବା ସେ କାହାଣୀର ଅନ୍ତଃସ୍ୱର।
2: ମୁଁ ସୁକାନ୍ତ ସାମନ୍ତରାୟ, ଦେବଯାନୀ ସାମନ୍ତରାୟ ମୋର ମା, ମୋର ଜନ୍ମଦାତ୍ରୀ। ଖଣି ମାଲିକ ସୁବୋଧ ସାମନ୍ତରାୟ ମୋର ବାପା। ଏହି ଆଧୁନିକ ସଭ୍ୟତାର ପିରାମିଡ୍ ଉପରେ ଛିଡ଼ା ହୋଇଛି ଆମର ଘର। ଟଙ୍କା, ବ୍ୟାଙ୍କ ବାଲାନ୍ସ ସବୁକିଛି ଅଛି। ମୋ ବାପାଙ୍କର ଆଭିଜାତ୍ୟ ଥିଲେ ବି ନିଃସ୍ୱାର୍ଥପର ଭାବରେ ସେ ଜଣେ ସମାଜସେବୀ। ଶ୍ରମିକମାନଙ୍କ ପାଇଁ ତାଙ୍କର ଭାରି ତରତ। ହେଲେ ମୋ ମା,
3: ମୁଁ ଦେବଯାନୀ ସାମନ୍ତରାୟ, ମୁଁ ଆମ କୋଇଲା କମ୍ପାନୀର ମ୍ୟାନେଜିଂ ଡିରେକ୍ଟର। ଆଭିଜାତ୍ୟର ଅହମିକାକୁ ନେଇ ମୁଁ ବଞ୍ଚିବାକୁ ଭଲ ପାଏ। ମଜଦୁରମାନଙ୍କୁ ମୁଁ ଘୃଣା କରେ, ଆଦେଶ ଦେବାକୁ ମୋତେ ଭଲ ଲାଗେ, ଆଉ ମୋର ଆଦେଶକୁ ଯିଏ ଅମାନ୍ୟ କରେ ତାକୁ ଶାସ୍ତି ବିଧାନ କରିବାରେ ମୋତେ ଆନନ୍ଦ ମିଳେ। କ୍ଲବ ପାର୍ଟି ଆଟେଣ୍ଡ କରିବା ମୋର ଗୋଟାଏ ହବି। ମୁଁ ଖଣି ମାଲିକ ସୁବୋଧ ସାମନ୍ତରାୟଙ୍କର ପତ୍ନୀ।
4: ମୁଁ ସୁବୋଧ ସାମନ୍ତରାୟ, ପ୍ରାଚର୍ଯ୍ୟତାର ଚୌହଦି ଭିତରେ ମୁଁ ବନ୍ଦୀ ହେବାକୁ ଚାହେଁ ନା। ମୋର ଉତ୍ତର ପୁରୁଷ ସୁକାନ୍ତ, ସେ କେମିତି ମଣିଷଟିଏ ହେବ ସେଇ ଚିନ୍ତାରେ ମୁଁ ବ୍ୟସ୍ତ। ସୁକାନ୍ତ, ମୋର ପୁଅ, ଭଲ ବହୁଟିଏ ଏ ଘରକୁ ଆସିଲେ ମୁଁ ନିଶ୍ଚିନ୍ତ ହୋଇଯାଆନ୍ତି। ମୋ ପୁଅ ସୁକାନ୍ତକୁ ମୁଁ ଖୁବ୍ ଭଲ ପାଏ। ସୁକାନ୍ତ, ସୁକାନ୍ତ!
5: ବାପା, ବାପା!
2: ବାପା ମୋତେ ଡାକିଲେ?
4: ହଁ, ମୁଁ କ'ଣ କହୁଥିଲି କି।
2: କ'ଣ ବାପା?
4: ତୁ ବିବାହ କରି ଘର ସଂସାରଟିଏ କରିଲେ ମୁଁ ଆତ୍ମତୃପ୍ତି ଲାଭ କରିବି।
2: ସମୟ ସୁଅରେ ଭାସି ଯାଉଥିବା ତୁମ ପୁଅ ପାଇଁ ତୁମେ ଏତେ ଚିନ୍ତିତ କାହିଁକି ବାପା?
4: ତୋ ମା କଥା ତୁ ତ ଜାଣୁ, ଆଭିଜାତ୍ୟର ଅହଙ୍କାରକୁ ଜାବୁଡ଼ି ଧରି ଖୋଲା ଆକାଶର ପକ୍ଷୀ ଭଳି ସେ ଉଡ଼ି ବୁଲୁଛି, ସ୍ନେହ, ପ୍ରେମ, ସମ୍ପର୍କ ସବୁକୁ ଡଷ୍ଟବିନ୍ରେ ଫିଙ୍ଗି ଦେଇ। ମାଆର ମମତା ତା ପାଖରେ ଥିଲା ଭଳିଆ ମନେ ହୁଏ ନା, ଖାଲି କ୍ଲବ ପାର୍ଟି ପିକନିକ୍।
2: ତୁମର ମନ ଅନାବଶ୍ୟକ ଚିନ୍ତାରେ ଭାରାକ୍ରାନ୍ତ ବାପା। ସେ ମୋ ଜନ୍ମଦାତ୍ରୀ ମା, ମୋ ମାଆଙ୍କ ମନ ଭିତରେ ମୋ ପାଇଁ ଭଲ ପାଇବାର ଅଜସ୍ର ଗୋଲାପ ପାଖୁଡ଼ାର ସୁଗନ୍ଧିତ ବାସ୍ନା। ସେ ମୋତେ ଖୁବ୍ ଭଲ ପାଆନ୍ତି ବାପା, ତୁମର ଧାରଣା ଭ୍ରାନ୍ତ।
4: ନା ସୁକାନ୍ତ, ଦେବଯାନୀ ମୋ ସ୍ତ୍ରୀ, ତା ଶରୀରର ପ୍ରତ୍ୟେକ ଲୁମକୋପ ସୁବୋଧ ସାମନ୍ତରାୟର ସ୍ୱାମିତ୍ୱର ପରିଚୟ ବହନ କରେ। ମୋ ସହିତ ତାର ସମ୍ପର୍କ ସୃଷ୍ଟିର ନିୟମର ଏକ ବିଧାନ, ତାକୁ ଚିହ୍ନିବାରେ ମୋର ଭୁଲ ହେଇ ନପାରେ।
2: ତୁମେ ହୁଏତ କିଛିକାଂଶରେ ଠିକ୍ କହିଛ ବାପା, ମୁଁ ମାନୁଛି। ପ୍ରଥମେ ସେ ତୁମର ସ୍ତ୍ରୀ, ସ୍ୱାମୀ ସ୍ତ୍ରୀର ସେହି ସମ୍ପର୍କରୁ ହିଁ ତ ମୋର ସୃଷ୍ଟି। ଗର୍ଭଧାରଣର ଯନ୍ତ୍ରଣାକୁ ସହ୍ୟ କରି କରି ଠିକ୍ ଦଶ ମାସ ଦଶ ଦିନ ପରେ ପ୍ରସବ ବେଦନାର ଅନ୍ତିମ ପର୍ଯ୍ୟାୟର ଅନ୍ତଃସ୍ୱରରେ ସେ ଶୁଣିଥିବେ ତାଙ୍କ ସେହି ଜନ୍ମିତ ଶିଶୁପୁତ୍ର ସୁକାନ୍ତର କୁଆଁ କୁଆଁ ରାବ। ସେଇଟାକୁ ସେ କ'ଣ ଭୁଲି ଯାଇପାରିବେ?
4: ତୁ ବି କିଛି ଭୁଲ କହୁନୁ, ହେଲେ ମୋ ଚିନ୍ତା ଓ ଚେତନାର ପରିସୀମା ଭିତରେ କାହିଁକି କେଜାଣି ତୋ ମା ଦେବଯାନୀର ଭଲ ପାଇବାର ବିନ୍ଦୁଟା କେଉଁଠି ମୁଁ ଜାଣିପାରୁନି ସୁକାନ୍ତ। ବହଳ ରାତ୍ରିର ଅନ୍ଧକାର ଭିତରେ ତୋ ମା ମାନେ ମୋ ସ୍ତ୍ରୀ ଦେବଯାନୀ ସାମନ୍ତରାୟ କ୍ଲବ ଘରର ଫିକା ନୀଳ ଆଲୁଅରେ ନିହାତି ଭାବରେ ହାତରେ ମଦ ଗ୍ଲାସ୍ ଧରି ନୃତ୍ୟରତ ଥିବ। ମାର ପବିତ୍ର ମମତା ତା ପାଖରେ କୋଉଠୁ ଆସିବ ସୁକାନ୍ତ?

0: ହ୍ୟାଲୋ ସୁଇଟ୍ ହାର୍ଟ, ଏ ଘନ କୃଷ୍ଣକଳା ପ୍ରେମଭରା ମତୁଆଲା ରାତିକୁ ଉପଭୋଗ କରିବାର ନିଶାରେ ତୁମେ ବୋଧହୁଏ ଏ ଯାଏଁ ଶୋଇନ, କ'ଣ ମୋ ଅପେକ୍ଷାରେ?
1: ନା, ମୁଁ ଦେଖୁଛି ତମେ ଧୀରେ ଧୀରେ ବହୁତ ଉଦ୍ଧତ ହେଇଯାଉଛ। କ୍ଲବ, ପାର୍ଟି, ପିକନିକ ଏସବୁରେ ନିଶାଗ୍ରସ୍ତ ହୋଇ ଉଠୁଛ। କେବେ ଥରେ ଚିନ୍ତା କରିଛ ଆମ ଦୁହିଁଙ୍କର ପ୍ରତୀକ ସୁକାନ୍ତ ବିଷୟରେ?
0: ସୁକାନ୍ତ, ସିଏ ତ ଦେବଯାନୀ ସାମନ୍ତରାର ପୁଅ, ଆରେ ମଣିଷ ହେଇଯାଇଛି, ତା ପାଇଁ ମୁଁ କାହିଁକି ଚିନ୍ତା କରିବି ଯେ?
1: ମଦ ପିଇ ମାତାଲ ହେଇଛ ତମେ, ତମେ କ'ଣ ବୁଝିବ? ରଙ୍ଗୀନ ସାମ୍ପେନ୍ ପିଆଲାର ଚୁମ୍ବନରେ ତୁମ ଓଷ୍ଟ ରଙ୍ଗାୟିତ, ଶରୀରର ପ୍ରତ୍ୟେକ ଶିରା ପ୍ରଶିରାରେ ଚହଲି ଯାଇଥିବା ସେଇ ସାମ୍ପେନ୍ର ନିଶାରେ ତମେ ନିଶାଗ୍ରସ୍ତ। ଦିଗନ୍ତ ବିସ୍ତାରୀ ଆକାଶରେ ଉଡ଼ି ବୁଲୁଥିବା ପକ୍ଷୀ ପରି ବର୍ତ୍ତମାନ ତୁମେ ଲକ୍ଷ୍ୟହୀନ, ଦିଗହୀନ, କଥାବାର୍ତ୍ତାରେ ଅସମଞ୍ଜତା।
0: ଏ ତୁମେ କ'ଣ କହୁଛ ଡାର୍ଲିଙ୍ଗ? ଆରେ ଆସ, ଆସ ନା ମୋ ସାଙ୍ଗରେ ଆସ, ବେଡ୍ରୁମ୍ର ନୀଳ ଆଲୁଆରେ କିଛି ଖେଳରେ ମସଗୁଲ ହେବା।
1: ତମକୁ ଲଜ୍ଜା ଲାଗୁନି ଗୋଟାଏ ଗ୍ରୋନ ପୁଅ ସାମ୍ନାରେ ଏମିତି ଲଜ୍ଜାକର କଥା କହିବାକୁ? ସୁକାନ୍ତ, ଯା ତୋ ମାଆକୁ ତାଙ୍କ ବେଡ୍ରୁମ୍ରେ ଛାଡ଼ି ଦିଅ, ରାତି ଅନେକ ହେଲାଣି।
2: ମା, ଚାଲ ମା, ପ୍ଲିଜ ମା ଚାଲ।
0: ଶୁଣୁଛୁ ସୁକାନ୍ତ, ଶୁଣୁଛୁ, ତୋ ବାପା କ'ଣ ଗୁଡ଼ାଏ ବାଜେ କଥା କହୁଛନ୍ତି, ମୁଁ କୁଆଡ଼େ ନିଶାଗ୍ରସ୍ତ।
2: ଓହ ମା, ତୁମେ ଚାଲିଲ, ଆସ ମା ଆସ।
1: କହିଲି ପରା, ଯାଅ ରେଷ୍ଟ ଦିଅ।
0: ଓକେ, ଗୁଡ୍ ନାଇଟ୍ ଡାର୍ଲିଙ୍ଗ, ଗୁଡ୍ ନାଇଟ୍, ଗୁଡ୍ ନାଇଟ୍।
3: ତରୁଣ ବୟସରେ ଉନ୍ମାଦିତ ହୋଇ ସୁକାନ୍ତ ଭଲ ପାଇ ବସିଲା ସୁନ୍ଦରୀ ଯୁବତୀ ସସ୍ମିତାକୁ। ଲରେନ୍ସ ଯେପରି ନାରୀ ପୁରୁଷର ଗୋପନ ଓ ଅନ୍ଧାରୀ ଉତ୍ସକୁ ଅତି ବଳଶାଳୀ ଭାଷାରେ ଲେଖି ସଂସ୍ଥାପିତ କରିଥିଲେ, ସୁକାନ୍ତ ବି ସେମିତି ସସ୍ମିତାର ପ୍ରେମର ଅନନ୍ତ ଆକାଶରେ ନିଜକୁ ହଜାଇ ଦେଇ ତାର ପ୍ରେମର ଭାଷାକୁ ଆଙ୍କି ଦେଇଥିଲା ତାର ମନର କାନ୍ଭାସରେ। ଖାଲି ସେତିକି ନୁହେଁ, ସେ ତାର ଶିଳ୍ପୀର ସୃଜନତା ଭିତରେ ଆଙ୍କୁଥିଲା ତା ପ୍ରେମ କାହାଣୀର ଚିତ୍ର ଫର୍ତ୍ତ ଫର୍ତ୍ତ କାଗଜ ଉପରେ। ସସ୍ମିତା ଥିଲା ତା ଜୀବନର ଏକ ଅଙ୍ଗ, ଏବଂ ସିଏ ବି ତା ପ୍ରେମର ମୁହୂର୍ତ୍ତ ସବୁକୁ ଜୀବନ୍ତ କରି ତୋଳିବାର ତନ୍ମୟତା ଭିତରେ ଖୋଜୁଥିଲା ପ୍ରେମର ପୂର୍ଣ୍ଣତା। ଆଉ ସେଦିନ

0: ସୁକାନ୍ତ, ସତରେ ପୂର୍ଣ୍ଣମୀ ରାତିର ଏଇ ମନମତାଳିଆ ଜହ୍ନ କେତେ ସୁନ୍ଦର।
1: ମୋର ମନେ ହେଉଛି ପ୍ରତ୍ୟେକ ରାତି ପୂର୍ଣ୍ଣମୀର ରାତି ହୁଅନ୍ତା, ଆକାଶଟା ଖାଲି ଜହ୍ନମୟ ହୋଇଥାନ୍ତା, ଆଉ ଆମେ ଦୁହେଁ ଏମିତି ସମୁଦ୍ର କୂଳରେ ବସି ଜହ୍ନ ଆଲୁଅର ମୁଲାୟମ ସ୍ପର୍ଶରେ ପ୍ରେମରେ ମସ୍କୁଲ ରହିଥାନ୍ତା।
0: ସୁକାନ୍ତ, ମୁଁ ତୁମ ପାଇଁ କବିତାଟିଏ ଲେଖିଛି, ଶୁଣ। ମୁଁ ତ ଫୁଲ, ତୁମେ ପ୍ରଜାପତି, ମଲ୍ଲିକା ମୁଁ, ତୁମେ ମୋ ସେହେନ୍ସା, ଉନ୍ମତ୍ତ ଏ ଜୀବନ ସମୁଦ୍ରରେ ଭାସୁଥିବା ମନ ଜାହାଜର, ତୁମେ ମୋ ନାବିକ, ମୁଁ ତୁମ କବିତା।
1: ଆହ, ରିଅଲି ବ୍ୟୁଟିଫୁଲ। ରବିବାରୀୟ ଏ ଶରତ ସନ୍ଧ୍ୟା, ସମୁଦ୍ରର ବେଳାଭୂମି ନୀଳ, ଆକାଶର ପୂର୍ଣ୍ଣମୀର ଚାନ୍ଦ, ଆଉ ଆମେ ଦୁହେଁ ପ୍ରେମର ଅନନ୍ତ ଆକାଶରେ ହଜି ଯାଉଥିବା କପୋତ କପୋତି।
0: ସତରେ ତୁମେ କ'ଣ ମୋତେ ତୁମ ହୃଦୟର ଗଭୀରତମ ଇଲାକାରେ ବାନ୍ଧି ରଖିଛ?
1: ବିଶ୍ୱାସ ହେଉନି। ଶୁଣ, ଆମ ପ୍ରେମର ତନ୍ନିଲତାରେ ସମୁଦ୍ର ବି କେମିତି ଭୁଲି ଯାଉଛି ତାର ଶାଶ୍ୱତ ସଙ୍କେତ। ବିଦାୟ ସୂର୍ଯ୍ୟ ଅନେକ ବେଳେ ମୁହଁ ଲୁଚେଇ ଦେଇଛନ୍ତି ସମୁଦ୍ର ଗର୍ଭରେ, କେବଳ ଆମ ପାଇଁ। ଦେଖ କେମିତି ସେ ଶୋକର ଉଚ୍ଛ୍ୱାସରେ ଥରି ଉଠୁଛି ଦୂରଦିଗ୍ବଳ। ରାତ୍ରିର ବହଳ ଅନ୍ଧକାର ଧୀରେ ଧୀରେ ପହଁରି ଆସୁଛି କେଉଁ ଏକ ଅଜଣା ରାଇଜରୁ।
0: ଧୀରେ ଧୀରେ ଶୂନଶାନ ହୋଇଯାଇଛି ସମୁଦ୍ରର ବେଳାଭୂମି,
1: ଆଉ ଆମେ ଦୁହେଁ କପୋତ କପୋତି ନିବିଡ଼ ଆଶ୍ଲେଷରେ ବାନ୍ଧି ହୋଇ ସ୍ୱପ୍ନର ପିରାମିଡ୍ ଉପରେ ତାଜମହଲ ତିଆରି କରୁଛେ।
0: ମୁଁ ଓ ତୁମେ, ତୁମେ ଓ ମୁଁ, ମୁଁ ଫୁଲ, ତୁମେ ପ୍ରଜାପତି, ଆମ ସୁଖର ଗଭୀର ଆବର୍ତ୍ତରେ ମୁଁ ପେଶି ହୋଇଯାଉଛି ସୁକାନ୍ତ।
1: ଆମର ନିବିଡ଼ ପ୍ରେମର ଉଚ୍ଛ୍ୱାସରେ ଆକାଶ ବି କେମିତି ସ୍ତବ୍ଧ ହୋଇଯାଇଛି। ତୁମେ ହୋଇଯାଇଛ ମୋ କବିତା, ଆଉ ମୁଁ ତୁମର କବି।
0: ପ୍ରେମର ଭଅଁରି ଭିତରେ ଘୁରି ଘୁରି ଛାତି ଭିତରେ ଗୁଞ୍ଜରଣ କରେ ପ୍ରେମ ନୁପୁରର ଋଣୁଝୁଣ ଶବ୍ଦ।
1: ମୋ ମନ ଦର୍ପଣରେ ପ୍ରତିବିମ୍ବିତ ହୁଏ ତୁମ ମାର୍ବଲ ପରି ମଷ୍ଟୁଣ ହସ ହସ ମୁହଁର ଛବି।
0: ମୁଁ ତୁମ ଫୁଲ, ଆଉ ତୁମେ ମୋ ପ୍ରଜାପତି।
1: ମୋର ଇଚ୍ଛା ହଉଛି ସ୍ୱପ୍ନର ମୁଠା ମୁଠା ଅବିରକୁ ନେଇ ଏଇ ଘନ ନୀଳ ସମୁଦ୍ରର ଉର୍ମିଳ ବକ୍ଷରେ ବିଞ୍ଚି ଦେଇ ଚିତ୍କାର କରୁଥିବି ପ୍ରିୟତମା ପ୍ରିୟତମା ବୋଲି। ହେବେ ମୋ ମନଟା ଖାଲି ସ୍ୱପ୍ନମୟ ହୋଇଯାଉଛି ସସ୍ମିତା।
0: ସ୍ୱପ୍ନ ଦେଖିବା ବନ୍ଦ କର ସୁକାନ୍ତ, ଯଦି ଆମର ସ୍ୱପ୍ନ ସତ ନ ହୁଏ।
1: ତୁମର ସୁକାନ୍ତ ତା ହେବାକୁ ଦେବ ନାହିଁ ସସ୍ମିତା, ଆମର ପ୍ରେମର ଅତୁଟ ବନ୍ଧନକୁ କେହି ଛିଣ୍ଡାଇ ଦେଇପାରିବେନି।
0: ସୁକାନ୍ତ, ତୁମ ଉପରେ ସେ ବିଶ୍ୱାସ ମୋର ଅଛି, ଅନେକ ରାତି ହେଲାଣି, ଚାଲ ଯିବା।
1: ହଁ।

0: ଡମ୍ବରୁ ଡମ୍ବରୁ
1: ମ୍ୟାଡ଼ାମ
0: ଯା ଆଶିଷ ମହେନ୍ଦ୍ର ଆଉ ଲିଙ୍ଗ ବାବୁଙ୍କୁ ଡାକିଦେବୁ।
1: ହଁ ମ୍ୟାଡ଼ାମ।
0: ଡମ୍ବରୁ ଡମ୍ବରୁ
1: ମ୍ୟାଡ଼ାମ
0: ଏସବୁ କ'ଣ ହେଉଛି? ହଁ, ଫ୍ଲାୱାର ଭେସ୍ରେ ଫୁଲ ଚେଞ୍ଜ ହେଇନି, ଟେବୁଲ ଉପରେ ପାଣି ଗ୍ଲାସ୍ ନାହିଁ। କାମ କରିବାର ଯଦି ଇଚ୍ଛା ନାହିଁ ଏଠାରୁ ଚାଲିଯା, ବୁଝିଲୁ? ଅବହେଳା ମୋତେ ଜମା ପସନ୍ଦ ଲାଗେନି। ଶୁଣ, ଏ ଭୁଲ ଯେମିତି ଆଉ ନ ହୁଏ, ଯା ସେମାନଙ୍କୁ ଶୀଘ୍ର ଡାକିଦେ। ୟେସ୍ ମହେନ୍ଦ୍ର, ତମେ ଦେଇଥିବା ଫାଇଲ ଦେଖୁଥିଲି, ଏ ଡ୍ରାଫ୍ଟଟା ଟିକେ ଚେଞ୍ଜ କରି ନେଇଆସ। ଆଚ୍ଛା, ତମର ସେ ଡାଟା ପ୍ରୋସେସିଂ କେତେ ଦୂର ଗଲା?
2: ଏଇ ଦିନେ ଦୁଇ ଦିନ ଭିତରେ ସରିଯିବ।
0: ଓକେ, ତମେ ଯାଅ।
2: ଠିକ୍ ଅଛି ମ୍ୟାମ।
1: ମ୍ୟାଡ଼ାମ, ମୁଁ ଡାକିବାକୁ ଗଲାବେଳେ ମହେନ୍ଦ୍ର ବାବୁ ତ ଆସୁଥିଲେ, ଆଉ ଲିଙ୍ଗ ବାବୁ ବି କ'ଣ କାମ କରୁଥିଲେ, ଆଉ ମ୍ୟାଡ଼ାମ ସେ ମାନେ ଆଶିଷ ବାବୁ ତ ଆଜି ଆସିନାହାନ୍ତି ବୋଧହୁଏ।
0: କ'ଣ କହିଲୁ? ଆଶିଷ ଆସିନି? ନେତା ସାଜିଛି, ନେତା, ଶ୍ରମିକମାନଙ୍କର ନେତା। ଆଇ ୱାଣ୍ଟ ଟୁ ଡିସମିସ୍ ହିମ୍। ଭାବୁଛି ଏଇଟା ତ ପୈତୃକ କମ୍ପାନୀ, ନନ୍ସେନ୍ସ।
3: ମ୍ୟାଡ଼ାମ ନମସ୍କାର, ମୋତେ ଡାକିଲେ।
0: ତମେ ଏ କମ୍ପାନୀର ଆକାଉଣ୍ଟାଣ୍ଟ?
3: ଆଜ୍ଞା।
0: ଆଉ ଗତ ମାସର ଯେଉଁ ଇନକମ୍ ଆଉ ଏକ୍ସପେଣ୍ଡିଚରଟା ଦେଇଛ, ଟାଲି କରୁନି କାହିଁକି?
3: ମ୍ୟାଡ଼ାମ ସବୁ ତ ଠିକ୍ ଅଛି।
0: ତମେ ଠିକ୍ ଭାବରେ ଦେଖିଛ?
3: ହଁ ମ୍ୟାଡ଼ାମ।
0: କ'ଣ ଠିକ୍ ଦେଖିଛ? କ'ଣ ଠିକ୍ ଦେଖିଛ? ଏତେ ଗୁଡ଼ାଏ ଆମାଉଣ୍ଟର ଡିଫରେନ୍ସ, 97,040 ଟଙ୍କାର।

0: ଡିଫରେନ୍ସ। ଯଦି କାମ କରିବାର ଇଚ୍ଛା ନାହିଁ, ଚାକିରି ଛାଡ଼ି ଚାଲିଯାଅ। ଶୁଣ, ଏଇଟା ୱାର୍ଣ୍ଣିଂ ବୋଲି ଧରିନିଅ, ଯଦି ଆଉ ଥରେ ଏମିତି ଭୁଲ କର, ୟୁ ୱିଲ୍ ନଟ୍ ବି ଏକ୍ସକ୍ୟୁଜ୍ଡ।
1: ସରି ମ୍ୟାଡ଼ାମ୍।
0: ହଁ ଶୁଣ, ଏ ଫାଇଲ୍ ନିଅ, ଆଉ ଥରେ ସବୁ ଠିକ୍ଠାକ୍ କରି ମୋ ପାଖକୁ ପଠାଅ।
1: ୟେସ୍ ମ୍ୟାଡ଼ାମ୍।
0: ମୁଁ ଆସୁଛି ଡମ୍ବରୁ।
2: ହଁ ମ୍ୟାଡ଼ାମ୍।
0: ତୁ ଅଫିସ୍ ଛାଡ଼ି କୁଆଡ଼େ ଯିବୁନି?
2: ହଁ ମ୍ୟାଡ଼ାମ୍।

0: ଆରେ କହିଲା ଖାଲି ଭୁଷୁଡ଼ି ପଡ଼ିଛି, ନିଆଁ ଲାଗିଯାଇଛି, ଅଫିସ୍ ବନ୍ଦ କରିଦିଅ। ସୁକାନ୍ତ ସୁକାନ୍ତ, ମୁଁ ମୁଁ ଫାୟାର ବ୍ରିଗେଡ଼କୁ ଫୋନ୍ କରି ଜଣେଇ ଦେଇଛି, ଅଫିସ୍ ବନ୍ଦ କରିବା ପାଇଁ କହିଦେଉଛି।
1: ଚାଲ ଚାଲ ସେଇଠିକି ଯିବା ମହେନ୍ଦ୍ର।
0: ଚାଲ ସୁକାନ୍ତ, ସେପଟେ ଯାଇ ଦେଖ।
2: ଖଣିରେ ନିଆଁ ଲାଗି ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା। ଅସଂଖ୍ୟ ଶ୍ରମିକଙ୍କ କୁଢ଼ କୁଢ଼ ଶବକୁ ଦେଖି ଶାଗୁଣାର ବିକଟାଳ ଗର୍ଜନ ପରିବେଶକୁ ଆହୁରି ଭୟଙ୍କର କରିଦେଲା। ସୁକାନ୍ତର ବାପା ସୁବୋଧ ସାମନ୍ତରାୟଙ୍କ ହାର୍ଟ ଆଟାକ୍ରେ ମୃତ୍ୟୁ ହେଲା। ଜନ୍ମଦାତାଙ୍କ ମୃତ୍ୟୁ ପରେ ଶ୍ରମିକମାନଙ୍କ ଦାବିକୁ ନେଇ ସୁକାନ୍ତର ତା ମା ସହିତ ସଂଘର୍ଷ ହେଲା। ଆଉ ବଞ୍ଚିବାର ନିଶାକୁ ନେଇ ଇଚ୍ଛା ଅନିଚ୍ଛାର ମଧ୍ୟବର୍ତ୍ତୀ ଇଲାକାରେ ଏକ ଅତିମାନସସ୍ତରୀୟ ସ୍ୱତନ୍ତ୍ର ଶୈଳୀରେ ଜୀବନଯାପନ କଲା ସେ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ସେ ହେଇଗଲା ରିଙ୍ଗ ମାଷ୍ଟର।

0: କ୍ରୋଧ କ୍ଷୁଧାର ସ୍ୱାଦ ଚଖାଇଦେବେ, ସେ କୋଟି କୋଟି ମଣିଷ ମଧ୍ୟରୁ ଜଣେ ହୋଇଯିବ, ତାପରେ ମୋ ସର୍କସ୍ ଭାଙ୍ଗିଯିବ, ଚାବୁକ ମୋ ହାତରୁ ଖସି ପଡ଼ିବ, ମୁଁ ଆଉ ରିଙ୍ଗ ମାଷ୍ଟର ହୋଇପାରିବିନି, ଖେଳୁଆଡ଼ ବି ଆଉ ରିଙ୍ଗ ମାଷ୍ଟର ହୋଇପାରିବନି।
1: ହେଲା ବାବା ହେଲା, ତୋ ସର୍କସ୍ ଭାଙ୍ଗି ଯାଉ ଏକଥା ମୁଁ ଚାହୁଁନି, ତୋ ଖେଳୁଆଡ଼କୁ ନିଜ ସାଙ୍ଗରେ ନେଇ ନିଜ ସାଙ୍ଗରେ ଆଣି ତୋ ଜିମା ଦେଇଯିବି, ହେଲା। ଏବେ
2: ମୁଁ ତେବେ ଯାଉଛି ରିଙ୍ଗ ମାଷ୍ଟର।
1: ମୁଁ ତାହେଲେ ଆସୁଛି ଭାଇ, ମାର୍କେଟରୁ ଆସିଲେ ପୁଣି ଡ୍ୟୁଟି ଯିବି, ପେଟ ପାଇଁ ପୁଣି ଚିନ୍ତା ତ ଅଛି।
0: ମହେନ୍ଦ୍ର ଶୁଣ, ମୋ ପାଖକୁ ଆ।
1: କହୁନୁ କହ।
0: ଦେଖ ମହି, ମୁଁ କେତେବେଳେ କ'ଣ କହିଦେଉଛି, ମୋ କଥାକୁ ଧରି ବସିବୁ ନାହିଁ। ଯେତେ ହେଲେ ବି ମୁଁ ମଣିଷ, ମଣିଷ ସମାଜ ଭିତରେ ଏତେ ବର୍ଷ କଟାଇ ଆସିଛି, ଯେତେବେଳେ ମୋର ମଣିଷ ପ୍ରକୃତି ଆଉ ପ୍ରବୃତ୍ତି ରହିବାଟା ସ୍ୱାଭାବିକ, ଅନେକ ଚେଷ୍ଟା କରି ମଣିଷ ସହର ଠାରୁ ଦୂରେଇ ରହି ହେଇ ମଣିଷ ନାମକ ଜନ୍ତୁ ସହିତ ମୁଁ ମୋର ସମସ୍ତ ସମ୍ପର୍କ ଛିନ୍ନ କରିଛି। ତଥାପି ତତେ ଦେଖିଲେ ମୋତେ ଖୁସି ଲାଗେରେ, ମୁଁ ଆନନ୍ଦିତ ହୁଏ। ତୁ ତ ଜାଣୁ, ତତେ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ପାଇଁ ଏ ସର୍କସ୍ର ଫାଟକଟା ବନ୍ଦ। ସମୟ ଦେଖି ମଝିରେ ମଝିରେ ଏମିତି ଆସୁଥିବୁ ଆସୁଥିବୁ ରେ।
1: ତୁ ଭୁଲି ଯାଇପାରୁ, ହେଲେ ମୁଁ ଭୁଲିବିନି, କେବେ ଭୁଲିବିନି, ଆସୁଥିବି, ଗୋଡ଼ ଚାଲୁଥିବା ଯାଏଁ ଆସୁଥିବି।
0: ଖେଳୁଆଡ଼
2: ରିଙ୍ଗ ମାଷ୍ଟର,
0: ମହି ସହିତ ଯିବୁ, ତା ସହିତ ଫେରିବୁ, ବୁଝିଲୁ?
2: ହଁ ରିଙ୍ଗ ମାଷ୍ଟର।
1: ଆସୁଛି ତାହେଲେ ଭାଇ, ବାଏ।

0: ଏଇ କିଛି ସମୟ ପୂର୍ବରୁ ମୁଁ ମହିକୁ ମୋ ସର୍କସ୍କୁ ସମୟ ସମୟ ଆସୁଥିବା ପାଇଁ ଅନୁରୋଧ କଲି ନା, କିନ୍ତୁ କାହିଁକି ମୋ ତପହୋଳା ଦ୍ୱୀପରେ ନିରୋଳାରେ ରହିବା ପାଇଁ ଭୀଷ୍ମ ପ୍ରତୀକ୍ଷା କରିଛି, ତେବେ କାହିଁକି ମୋର ପରିବର୍ତ୍ତନ? ମୋ କ'ଣ ମୋ ଏକାଗ୍ରତା ଉପରୁ ଧୀରେ ଧୀରେ ଆସ୍ଥା ହରାଇ ବସିଛି? ନା ନା, ମୋ ସର୍କସ୍କୁ କେହି କେବେ ଆସିବେନି, ମୁଁ କାହାକୁ ମୋ ସର୍କସ୍କୁ ଆସିବାକୁ ଦେବିନି। ମୋ ସର୍କସ୍ରେ କେବଳ ମୁଁ ଓ ଖେଳୁଆଡ଼ ଓ ମୁଁ ଏକାନ୍ତ ଭାବରେ ଆମେ ଦୁଇଜଣ। ଖେଳୁଆଡ଼କୁ ମୁଁ ପାର୍ଥିବ ଦୁନିଆରୁ ଅଲଗା କରି ରଖିବି, ତେବେ ଯାଇ ସେ କୌଣସି ସସ୍ମିତାର ସଂସ୍ପର୍ଶରେ ଆସିବନି, ତେବେ ଯାଇ ସେ କୌଣସି କୋଇଲା ଖଣିର ମାଲିକ ହେବନି, ତେବେ ଯାଇ ସେ ଗୋଟିଏ ଚରିତ୍ରହୀନ ମାଆର ସନ୍ତାନ ବୋଲି ସମାଜରେ ପରିଚିତ ହେବନି। ନା, କେବେ ନୁହେଁ, କେବେ ନୁହେଁ, କେବେ ନୁହେଁ।
1: ଫେରିଆସିଛି ରିଙ୍ଗ ମାଷ୍ଟର। ମୁଁ ଫେରିଆସିଛି ରିଙ୍ଗ ମାଷ୍ଟର।
0: ହଁ, ମହି କୁଆଡ଼େ ଗଲା? ସେ ତ ତୋ ସହିତ ଫେରିନି।
1: ସେ ମୋ ସହିତ ମାର୍କେଟ ପର୍ଯ୍ୟନ୍ତ ଗଲେ। ମାର୍କେଟିଂ କରିସାରିବା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ କ'ଣ ଗୋଟେ ଜରୁରୀ କଥାବାର୍ତ୍ତା କରିବା ପାଇଁ ରହିଗଲେ। ମୁଁ କିନ୍ତୁ ଚାଲି ଆସିଲି।
0: ଠିକ୍ କଲୁ, ବାହାରେ ବେଶୀ ସମୟ ରହିବା ଉଚିତ ନୁହେଁ। ସିଗାରେଟ୍ ଆଣିଛୁ?
1: ଆଣିଛି ରିଙ୍ଗ ମାଷ୍ଟର, ହେଲେ ଯେଉଁ ଦୋକାନରୁ ସିଗାରେଟ୍ ଆଣିଲି ସେ ଦୋକାନୀର ବ୍ୟବହାର କାହିଁ ମୋତେ ଭଲ ଲାଗିଲାନି।
0: ତୁ ପୁଣି କା ବ୍ୟବହାରରେ କ୍ଷୁବ୍ଧ ହେବା ଶିଖିଲୁଣି?
1: ଆଉ ନହେଲେ କ'ଣ ରିଙ୍ଗ ମାଷ୍ଟର, ସେ ଦୋକାନୀକୁ ମୁଁ ପଇସା ଦେଇ ସିଗାରେଟ୍ ମାଗିଲି, ପଇସାକୁ ତା ଡ୍ରୟର୍ରେ ରଖିଦେଲା, ଆଉ ତାପରେ ମୋତେ ସିଗାରେଟ୍ ଦେଲା, ଆଉ ସିଗାରେଟ୍ ଦେଇସାରିବା ପରେ ମୋତେ ପୁଣି ପଇସା ମାଗିଲା।
0: ତାପରେ କ'ଣ ହେଲା?
1: ମୁଁ ତାକୁ ବୁଝାଇ କହିଲି ଯେ ସିଗାରେଟ୍ ନେବା ପୂର୍ବରୁ ମୁଁ ତାକୁ ପଇସା ଦେଇ ସାରିଛି, ସେ କିନ୍ତୁ ମୋ କଥା ଆଦୌ ଶୁଣିଲାନି, ମୋତେ ଗାଳି ଗୁଲଜ କଲା। ମୁଁ ସହି ନ ପାରି ତା ସାର୍ଟର କଲର୍କୁ ଧରି ପକାଇଲି, ଅନେକ ଲୋକ ଜମା ହୋଇଗଲେ ଆଉ ଆମକୁ ଅଲଗା କରିଦେଲେ। ଦୋକାନଟା ଭଲ ଚାଲିଛି ତ ସେଇଥିପାଇଁ ଏତେ ଫୁଟାଣି।
0: ଖେଳୁଆଡ଼, ତୁ ତା ବ୍ୟବହାରରେ କ୍ଷୁବ୍ଧ ହୋଇ ତା କଲର୍ ଧରି ପକାଇଲୁ? ତୁ କହୁଛୁ ଯେ ତା ଦୋକାନଟା ଭଲ ଚାଲୁଛି ବୋଲି ତାର ଏତେ ଫୁଟାଣି? ହିଂସା, ତୁ ତେବେ କ'ଣ?
1: ମୁଁ ଆଉ କ'ଣ କରିଥାନ୍ତି ରିଙ୍ଗ ମାଷ୍ଟର, ସେ କାହିଁକି
0: ସେଇଟା ତୋ ହାତରେ କ'ଣ?
1: ହଁ, ଭୁଲି ଯାଇଥିଲି, ଗୋଟେ ସୁନ୍ଦର ଚିତ୍ର ମୁଁ ବଜାରରୁ ଖରିଦ କରି ଆଣିଛି, ୟାକୁ ଆମେ ଆମ ସର୍କସ୍ରେ ସ୍ଥାନ ଦେବା।
0: କେଉଁ ଚିତ୍ର ତୋତେ ଏତେ ସୁନ୍ଦର ଲାଗିଛି?
1: ଦେଖନ୍ତୁ।

0: ଏ ସୁନ୍ଦର ଚିତ୍ରଟି ନିରୀକ୍ଷଣ କଲେ କେଜାଣି କାହିଁକି ଖୁବ୍ ଆନନ୍ଦ ଲାଗୁଛି। ମନରେ କେମିତି ଗୋଟେ ଅଜଣା ଭାବ ଗୋଳେଇ ଘାଟି ହେଉଛି। ଦେଖନ୍ତୁ ନା,
1: ଶସ୍ତା ଚଳଚ୍ଚିତ୍ର ତାରକାର ନଗ୍ନ ପ୍ରତିଛବି କେଉଁଥା
0: ଆମ ସର୍କସରେ କେଉଁଠାରେ ଏହାକୁ ଟାଙ୍ଗିବା ରିଙ୍ଗ ମାଷ୍ଟର?
1: ମୁଁ କି
0: ଆପଣ ବୋଧ ହୁଏ ରିଙ୍ଗ ମାଷ୍ଟର।
1: ତୁ କି?
0: ମୁଁ ବୋଧ ହୁଏ ଖେଳୁଆ।
1: ତୋର ମୋର ସମ୍ପର୍କ କ'ଣ?
0: ମଣିଷ ସହିତ ମଣିଷର ଯେଉଁ ସମ୍ପର୍କ
1: ବାହ୍ୟ ଜଗତ ପାଇଁ,
0: ଫୁଟପାଥର ଅସଂଖ୍ୟ ଗଣିତ ଭୁକିଲା ମଣିଷର ଗୋରସରେ ନିଜ କଣ୍ଠସ୍ୱରକୁ ଖୋଜେଇ ଦେଇଥିବା ଏଇ ଅସହାୟ ଅନାଥ ରାଜୁର ସମ୍ପର୍କ, ଲକ୍ଷ ଲକ୍ଷ ଟଙ୍କାର ଏକମାତ୍ର ଉତ୍ତରାଧିକାରୀ ସୁକାନ୍ତ ସାମନ୍ତରାୟ ସହିତ ଯେଉଁ ସମ୍ପର୍କ,
1: ସରଳତାର ରଙ୍ଗ
0: ମୋର ମନେ ନାହିଁ,
1: ଲୋଭର ରଙ୍ଗ
0: ଆଗକୁ ବଢି ଚାଲ,
1: ହିଂସା ଅହଙ୍କାରର ରଙ୍ଗ
0: ପୁରୁଷତ୍ୱକୁ ଜାହିର କର,
1: କ୍ଷୁଧାର ରଙ୍ଗ
0: ତନୁ ମନକୁ ଉଚ୍ଛସିତ କାମନାରେ ଭର୍ତ୍ତି କରିଦିଅ,
1: କ୍ରୋଧର ରଙ୍ଗ
0: ମଣିଷର ଉଷ୍ଣ ରକ୍ତ ପରି ଲାଲ। ଏଠି ତ ବାଘ ଭାଲୁ କି ଜୋକର ଭଳି କୌଣସି ସର୍କସ୍ ମୁଁ ଦେଖିପାରୁନି। ତା ଛଡ଼ା ମୋତେ ଯଦି ଆପଣ ଖେଳୁଆଳ କହୁଛନ୍ତି ତାହେଲେ ଆପଣ ମସ୍ତ ବଡ଼ ଭୁଲ କରୁଛନ୍ତି। ମୁଁ ରାଜୁ।
1: ଚୁପ୍ କର। ମାଷ୍ଟର ରାଜୁକୁ ହିଁ ଏ ସର୍କସ୍ର ଖେଳୁଆଳ ରୂପେ ଅଭିଷିକ୍ତ କରାଯାଇଛି। 18 ଫୁଟ୍ by 12 ଫୁଟ୍ର ଏହି ଚେମ୍ବର ହିଁ ସର୍କସ୍ର ପଡ଼ିଆ।
0: ମୋତେ କିନ୍ତୁ ସବୁକିଛି ଗୋଳମାଳିଆ ଜଣାପଡ଼ୁଛି, ମୁଁ ତ କିଛି ବୁଝିପାରୁନି। ମୁଁ କେବଳ ଏତିକି ବୁଝିଛି, ଏତିକି ଜାଣିଛି, ଆପଣ ମୋ ପ୍ରଭୁ ଆଉ ମୁଁ ଆପଣଙ୍କ ଅନ୍ନରେ ପ୍ରତିପାଳିତ ଦାସମାନ।
1: ପରୀକ୍ଷା ନିରୀକ୍ଷା କ'ଣ ମୂଲ୍ୟହୀନ ବୋଲି ପ୍ରମାଣିତ ହୋଇଛି? ସବୁକିଛି ଦିବାଲୋକ ପରି ସ୍ପଷ୍ଟ ହୋଇଯାଇଛି। ତୁ କୋଟି କୋଟି ମଣିଷ ଭିତରେ ନିଜକୁ ସାମିଲ କରିଦେଇଛୁ।
0: ଆଦେଶ କରନ୍ତୁ ପ୍ରଭୁ, ମୋର କର୍ତ୍ତବ୍ୟ କ'ଣ?
1: ମୋ ହାତରେ ଚାବୁକ।
0: ମୁଁ ଆପଣଙ୍କ ଚାବୁକ ବିନିମୟରେ ସବୁକିଛି କରିବାକୁ ରାଜି, କିନ୍ତୁ ମୋର ମଣିଷତ୍ୱକୁ ମୁଁ କଦାପି ବିକ୍ରି କରିପାରିବିନି। ଆପଣଙ୍କ 10 ଲକ୍ଷ ଟଙ୍କା ତ କ'ଣ 10 କୋଟି ଟଙ୍କା ବିନିମୟରେ ବି ନୁହେଁ।
1: ପୃଥିବୀର ଶ୍ରେଷ୍ଠ ପ୍ରାଣୀ ବୋଲି ତୁ ଟେଙ୍କୁର ପିଟୁଛୁ, କିନ୍ତୁ ମନେ ରଖ, ଏ ସର୍କସ୍ର ରିଙ୍ଗ ମାଷ୍ଟର ଅମାନିଆ ଖେଳାଳିକୁ ଉଚିତ ଶିକ୍ଷା ଦେଇଛନ୍ତି, ସେଇଥିପାଇଁ ତ ସେ ରିଙ୍ଗ ମାଷ୍ଟର। ନିୟମ ଅନୁସାରେ ନୂତନ ଖେଳୁଆଳ ଆସିବା ପୂର୍ବରୁ ପୁରାତନ ଅଯୋଗ୍ୟ ଖେଳୁଆଳର ନିର୍ପାଣ ପ୍ରାପ୍ତି।
0: ଆପଣଙ୍କ ଚକ୍ଷୁରୁ ଜ୍ୱଳନ୍ତ ଅଗ୍ନି ସ୍ଫୁଲିଙ୍ଗ, ଆପଣ ହିତାହିତ ଜ୍ଞାନ ହରାଇ ବସି ଅନର୍ଥ ଘଟାଇ ବସୁଛନ୍ତି।
1: ଦୁରାରୋଗ୍ୟ କ୍ୟାନ୍ସରରେ ପୀଡିତ ସ୍ୱାମୀର ସ୍ତ୍ରୀ ଶ୍ରୀମନ୍ତ ସିନ୍ଦୁର ଯେମିତି ରଙ୍ଗହୀନ, ତୋ କପାଳରେ ସରଳତାର ପ୍ରତୀକ ଠିକ୍ ସେମିତି ଧୂସର ମଳିନ ଅର୍ଥହୀନ ପଚିପକା ସୁପ୍ରତାର ପର୍ବତ ସ୍ୱର୍ଗୀୟ ପ୍ରଲିପ ତୋ ପରି ଗୋଟିଏ ଅବାଞ୍ଛିତ ଖେଳୁଆଳ କପାଳରେ ଶୋଭା ପାଉ। ମୃତ୍ୟୁର ଅବ୍ୟବହୃତ ପୂର୍ବରୁ ମୁଁ ତୋର ଶେଷ ଇଚ୍ଛା ପୂରଣ କରିବି, ତତେ ମୁକ୍ତି ଦେବି।

ମଣିଷ ହେବାର ସଂକ୍ରମଣ ବ୍ୟାଧି ଅନ୍ୟ କୌଣସି ନୂତନ ଖେଳୁଆଡ଼କୁ ଯେପରି ନ ହୁଏ ଭକ୍ତି ଦରକାର ଚିରମୁକ୍ତି।

ପୋଲିସ ମୋତେ ଜେଲର ନିବୃତ ଅନ୍ଧାରୁଆ କୋଠରୀରେ ନିକ୍ଷେପ କରିବ। ମୁଁ ତ ସେଠି ମୋର ସର୍କସ୍ ଖୋଲିପାରିବିନି। ତେବେ ମୁଁ କ'ଣ କରିବି? ତେବେ ମୁଁ କ'ଣ କରିବି? ମୁଁ କ'ଣ କରିବି? ସମାଜର ଏ ନିଷ୍ଠୁର ବ୍ୟଙ୍ଗ ମୋ ମୁଣ୍ଡ ପାତି ସହ୍ୟ କରିପାରିବିନି। ହିଂସା, ଅହଙ୍କାର, କ୍ରୋଧ, କ୍ଷୁଧ, ଲୋଭରୁ ଜାତ ଦୁଃଖ, ଯନ୍ତ୍ରଣା, ଚରା ବ୍ୟାଧିକୁ ମୁଁ ବରଦାସ୍ତ କରିପାରିବିନି। ମଣିଷ ପଞ୍ଚ ଇନ୍ଦ୍ରିୟର ବାସନା କାମନା ସମାଜର କ୍ରୂର ବ୍ୟଙ୍ଗ ହସର ରୂପ ନେଉଛି। ମୋ ପରିକଳ୍ପିତ ସର୍କସ୍ ଆଜି ଫାଙ୍କି ଯାଇଛି। ସମାଜ ଠାରୁ ଦୂରେଇ ରହି ସମାଜକୁ ନୂତନ ରୂପରେଖ ଦେବା ପାଇଁ ମୁଁ ଦିବା ସ୍ୱପ୍ନ ଦେଖିଥିଲି, କିନ୍ତୁ ନିଜେ କ୍ରୋଧର ବଶବର୍ତ୍ତୀ ହୋଇ ମାଷ୍ଟର ରାଜୁକୁ ହତ୍ୟା କରିଛି। ମାଷ୍ଟର ରାଜୁର ହତ୍ୟା ଅପରାଧରେ ପଚିଶଢ଼ି ମରିବା ପୂର୍ବରୁ ମଣିଷର ଆଦିମ ପ୍ରବୃତ୍ତି ମଣିଷକୁ ନିବର୍ତ୍ତାଇବା ପାଇଁ ମୁଁ କ'ଣ କରିପାରେ? ମୁଁ କ'ଣ କରିପାରେ? ମୁଁ ଜାଣେ ମଣିଷ ହୋଇ ମଣିଷ ପାଇଁ କ'ଣ କରିପାରେ। କୌଣସି ବ୍ୟକ୍ତି ବିଶେଷରେ ଗୋଟିଏ ଜାତି ଗୋଟିଏ ଦେଶ ବିରୁଦ୍ଧରେ ଏକକ ବିପ୍ଲବ, ଏକକ ସଂଗ୍ରାମ। ହାରାକିରି ନିଜ ଅସ୍ତ୍ର ଦ୍ୱାରା ନିଜକୁ ଆଘାତ ଦେଇ ମୃତ୍ୟୁବରଣ। ହାରାକିରି ଆତ୍ମହତ୍ୟା ନୁହେଁ। ମୁଁ ହାରାକିରି ମୃତ୍ୟୁବରଣ କରିବି। ମାଷ୍ଟର ରାଜକୁ ହତ୍ୟା କରିଥିବା ଭୟରେ ଆତ୍ମହତ୍ୟା ନୁହେଁ। ସମଗ୍ର ମଣିଷ ସମାଜରେ ପଶୁ ପ୍ରବୃତ୍ତିରେ ପୂର୍ଣ୍ଣ ଛେଦ ଆଣିବା ପାଇଁ ମୋର ହାରାକିରି ମୃତ୍ୟୁ, ମୋର ପ୍ରାଣଦାନ, ମୋର ଆତ୍ମବଳି। ମଣିଷ ଜାତିର ସଂଶୋଧନ ମୋର ଲକ୍ଷ୍ୟ, ମଣିଷ ଜାତିର ଅଗ୍ରଗତି ମୋର କାବ୍ୟ। ତେବେ ଡେରି କାହିଁକି? ମୁଁ ହାରାକିରି ମୃତ୍ୟୁବରଣ କରିବି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଶ୍ରେଷ୍ଠ ପ୍ରାଣୀ ମଣିଷ, ତୁମେ ଦେଖ, ତୁମ ମନ ମଧ୍ୟରେ ବାସ କରିଥିବା ଲୋଭ, ହିଂସା, କ୍ରୋଧ, କ୍ଷୁଧାକୁ ବହିଷ୍କାର କରିବା ପାଇଁ ମୋର ଏଇ ହାରାକିରି। ଦେଖ, ତୁମ ଆଖି ଆଗରେ ମାଷ୍ଟର ରାଜୁର ମୃତପିଣ୍ଡ। ସଂସାରର ହିତ ପାଇଁ ମୁଁ ତାକୁ ଚିରନିତ୍ରାରେ ଶୁଆଇ ଦେଇଛି। ତା ଶରୀର ଉପରେ ମୋର କୌଣସି ଅଧିକାର ନାହିଁ। ସେଇଥିପାଇଁ ମୁଁ ଦୁଃଖିତ, ଅନୁତପ୍ତ। କିନ୍ତୁ ମୋ ଶରୀର ଉପରେ କିନ୍ତୁ ମୋର ଅଧିକାର ଅଛି। ତେଣୁ ଦୟା, କ୍ଷମା, ମାନବିକତାର ସହିତ ମଣିଷର ସେତୁବନ୍ଧ ବାନ୍ଧିବାରେ ହାରାକିରି ମୃତ୍ୟୁକୁ ଆଦରି ନେଇଛି। ଅନେକ ଶୁଭେଚ୍ଛା ସହ ବିଦାୟ, ବିଦାୟ। ବିଦାୟ।

ଶୁଣିଲେ ତ ହାରାକିରିର କାହାଣୀ, ସେଇ ମଣିଷର କାହାଣୀ ଯିଏ ଅନେକ ଚେଷ୍ଟା କରିଥିଲା ଅନ୍ତତଃ ପୃଥିବୀର କୋଟି କୋଟି ମଣିଷମାନଙ୍କ ମଧ୍ୟରୁ ଜଣକୁ ପ୍ରକୃତ ମଣିଷଟିଏ କରିବା ପାଇଁ, ହେଲେ ପାରିଲାନି। ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧରେ

କୌଣସି ମଣିଷର ଇଚ୍ଛା ତିଷ୍ଠି ପାରିବନି। ତେଣୁ ଇଚ୍ଛାକୃତ ଭାବରେ ଏବଂ ଏକାନ୍ତ ଭାବରେ ଆମକୁ ଈଶ୍ୱରଙ୍କ ପକ୍ଷରେ ରହିବାକୁ ହେବ। ଆଉ ଶେଷରେ ଈଶ୍ୱରଙ୍କ ବିଜୟ ହିଁ ସୁନିଶ୍ଚିତ।

ଶୁଣିଲି ନାଟକ ହାରାକିରି, ରଚନା ରଞ୍ଜିତ କୁମାର ପଟ୍ଟନାୟକ, ନିର୍ଦ୍ଦେଶନା ଡକ୍ଟର ପଞ୍ଚାନନ ମିଶ୍ର, ସମ୍ପାଦନା ସନ୍ତୋଷ ପିଂ, ପରିବେଷଣ କରିଥିଲେ ସ୍ୱର ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ସେମାନେ ଥିଲେ ରିଙ୍ଗମାଷ୍ଟର ମାନସ ରଞ୍ଜନ ମିଶ୍ର, ଖେଳୁଆଡ଼ ଅଭିଜିତ ମିଶ୍ର, ମହେନ୍ଦ୍ର ଜଗଦାନନ୍ଦ ପ୍ରଧାନ, ସୂତ୍ରଧର ବିଭୂତିଭୂଷଣ ବିଶ୍ୱାଳ, ସୁବୋଧ ବୃନ୍ଦାବନ ମିଶ୍ର, ଦେବଜାନୀ ସିମନ୍ତିନୀ ପ୍ରଧାନ, ସସ୍ମିତା ସୁପ୍ରୀତି ମିଶ୍ର, ଡମ୍ବରୁ ରତନ କୁମାର ପ୍ରଧାନ, ଲିଙ୍ଗ ଆଦିତ୍ୟନାରାୟଣ ପୁରୋହିତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଧନେଶ୍ୱର ଦାସ ଏବଂ ଗୀତ ରଚନା ବ୍ରହ୍ମାନନ୍ଦ ବଞ୍ଚୁର।

0: ଗୋଟିଏ ସମ୍ବଲପୁରୀ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ ତିନିଦିନିଆ ସିକିମ୍ ଗସ୍ତରେ ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମରେ ଦେଲେ ଯୋଗ। ଇବୋଲା ସଂକ୍ରମଣକୁ ନେଇକରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଏନ୍ଡିଏ ନେତୃତ୍ୱାଧୀନ ସରକାରକେ ପୁରିଲା 12 ବଛର। 2014 ମସିହା ଆଜିର ଦିନେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ବିକାନେର୍ନ ଭାରତ ପାକିସ୍ତାନ ସୀମାନ ଥିବା ସାଞ୍ଚୁ ସୀମା ଆଉଟ୍ପୋଷ୍ଟରେ ବିଏସ୍ଏଫ୍ ଯବାନମାନଙ୍କୁ ସମ୍ବୋଧିତ କରୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ଘଟିଥିବା ଦୁଃଖଦ ଦୁର୍ଘଟଣାଟି ଜୀବନ ଯାଇଥିବାର 6 ଜଣଙ୍କର ବିଷୟ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ଇତାର ସହିତ ମୃତକଙ୍କର ପରିବାର ଲୋକକୁ 4 ଲକ୍ଷ ଟଙ୍କା ଲେଖା ସହାୟତା ରାଶି କରିଛନ୍ ଘୋଷଣା। ପର୍ଯ୍ୟଟନ ଭବନଠାରେ ପର୍ଯ୍ୟଟକ ବିଭାଗର ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବୈଠକଟି ଭିନ୍ ଭିନ୍ ପ୍ରକଳ୍ପର ଅଗ୍ରଗତି ବାବଦେ ହୋଇଛି ଆଲୋଚନା। ନୂଆଦିଲ୍ଲୀଠାରେ ଥିବା ବିଜେପିର ମୁଖ୍ୟ କାର୍ଯ୍ୟାଳୟଠାରେ ବିଜେପିରେ ଯୋଗ ଦେଲେ ଆଘର ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଆକାଶବାଣୀର 90 ବଛର ପୂର୍ତ୍ତି ଅବସରରେ କଟକଠାରେ ଆୟୋଜିତ ହୋଇଥିଲା ବିଶାଳ ପଦଯାତ୍ରା। ପଦଯାତ୍ରାରେ ଭାଗ ନେଇଥିଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଆଉ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆଇବା ମାସର 3 ଓ 5 ତାରିଖ ତକ ଅନୁଷ୍ଠିତ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। ଶ୍ରୀକ୍ଷେତ୍ର ପୁରୀନ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇକରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଯାଇଛି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି 64 ନମ୍ବର ସ୍ଥାପନା ଦିବସ। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ ଆଉ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ଆଇବା 30 ତାରିଖରୁ ମୂଲ ହେବାକେ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନାକୁ ନେଇକରି ଅନୁଷ୍ଠିତ ହୋଇଛି ଗୋଟିଏ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ। ନୂଆପଡ଼ା ଜିଲ୍ଲାର ସମୀକ୍ଷା ବୈଠକଟି ଯୋଗ ଦେଇଛନ୍ ଓଡ଼ିଶା ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ। ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫ ଅନୁଷ୍ଠିତ ହୋଇଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର। ଆଉର୍ ଚଲତି ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ହେବା ମୁଲ୍। ପହିଲା କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ ଗୁଜରାଟ ଟାଇଟନ୍ସ ଭିତରେ ହେବା ମ୍ୟାଚ୍। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲୋକଗୀତ କାର୍ଯ୍ୟକ୍ରମ, ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଲଲିତ ମୋହନ ପଣ୍ଡା ଏବଂ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିଲି ପରିବେଷଣ କରିଥିଲେ ଲଲିତ ମୋହନ ପଣ୍ଡା ଏବଂ ସାଥୀମାନେ ଥିଲେ ନିମାଇ ଚରଣ ଦାସ, ନରୋତ୍ତମ ମହାପାତ୍ର, ରଘୁନାଥ ମହାପାତ୍ର ଏବଂ ଅଶୋକ ଶତପଥୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ନମସ୍କାର, ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଶୁଣୁଥିବା ପ୍ରତିଟି ଶ୍ରୋତାଙ୍କୁ ସ୍ୱାଗତ। ଆପଣମାନଙ୍କ ସହ ମୁଁ ସୁଧାମୟୀ ତ୍ରିପାଠୀ। ଶ୍ରୋତାବନ୍ଧୁ, ଆଜି ହେଉଛି ମେ ମାସ 26 ତାରିଖ। ଆଜିର ଦିନ ଗୌରବର ଦିନ, କାରଣ ଆଜି ହେଉଛି ଆକାଶବାଣୀ ସମ୍ବଲପୁର କେନ୍ଦ୍ରର 64ତମ ପ୍ରତିଷ୍ଠା ଦିବସ। ଆକାଶବାଣୀ ସମ୍ବଲପୁର ପରିବାର ତରଫରୁ ଆମକୁ ଶୁଣୁଥିବା ପ୍ରତିଟି ଶ୍ରୋତାଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆକାଶବାଣୀ ଏକ ଶ୍ରାବ୍ୟ ଗଣମାଧ୍ୟମ ଭାବରେ ଅଗ୍ରଗଣ୍ୟ। କୌଣସି ଅଞ୍ଚଳର ସଂସ୍କୃତିକୁ ପ୍ରସାରିତ ତଥା ପରିପୃଷ୍ଟ କରିବା ପାଇଁ ଭାରତବର୍ଷରେ ଆକାଶବାଣୀର ଅବଦାନ ଅବିସ୍ମରଣୀୟ। 1963 ମେ ମାସ 26 ତାରିଖରେ ଏକ ଐତିହାସିକ ଘଟଣା ଘଟିଲା ସମ୍ବଲପୁର ମାଟିରେ। ଆକାଶବାଣୀ ସମ୍ବଲପୁରର ଜନ୍ମ ହେଲା। ପଶ୍ଚିମ ଓଡ଼ିଶାର ଏକ ବିଶାଳ ଭୂଖଣ୍ଡରେ କଳା, ସଂସ୍କୃତି, ଭାଷା, ସାହିତ୍ୟ ତଥା ସୂଚନାର ପରିପ୍ରକାଶ ନିମନ୍ତେ ଭାରତ ସରକାରଙ୍କ ଥିଲା ଏହା ଏକ ବହୁମୂଲ୍ୟ ଅବଦାନ। ଏହି କେନ୍ଦ୍ରକୁ ପରିପୃଷ୍ଟ କଲା ସମଗ୍ର ପଶ୍ଚିମ ଓଡ଼ିଶା, ଯାହାକି ସମଭାଷା ସଂସ୍କୃତି ସମ୍ପୂର୍ଣ୍ଣ ଅବିଭକ୍ତ ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି ତଥା ବୌଦ୍ଧ ଏବଂ ଆଠମଲ୍ଲିକ ଅଞ୍ଚଳ। 20 କିଲୋୱାଟ୍ ଶକ୍ତି ସମ୍ପନ୍ନ ଏକ ମିଡିୟମ୍ ୱେଭ୍ ଟ୍ରାନ୍ସମିଟର କଳାହାଣ୍ଡି ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଅଞ୍ଚଳକୁ କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା। ପଶ୍ଚିମ ଓଡ଼ିଶାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ଭାବରେ ତାର ନିରବଚ୍ଛିନ୍ନ ସେବା ଚାଲିଲା। 1 ଅପ୍ରିଲ 1936 ମସିହାରେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା, ସେତେବେଳେ ଓଡ଼ିଶାରେ ଥିଲା ମାତ୍ର 6ଟି ଜିଲ୍ଲା। ଏକ ଭିନ୍ନ ସଂସ୍କୃତି ସମ୍ପନ୍ନ ଜିଲ୍ଲା ଗଠନ ହେଲା। ସେତେବେଳେ ଓଡ଼ିଶାରେ ଥିଲା 6ଟି ଜିଲ୍ଲା। ସମ୍ବଲପୁର ମଧ୍ୟପ୍ରଦେଶରୁ ଆସି ମିଶିଥିଲା। ଭାଷା, ସଂସ୍କୃତି, ପରମ୍ପରା କ୍ଷେତ୍ରରେ ମୁଖ୍ୟ ଭୂଖଣ୍ଡ ସହ କିଛିଟା ପାର୍ଥକ୍ୟ ସେତେବେଳେ ଦେଖିବାକୁ ମିଳିଥିଲା। ଭାଷା, ସଂସ୍କୃତିର ସେସବୁ ଉପାଦାନ ପଶ୍ଚିମ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହାର ପ୍ରସାର ତଥା ପରିପ୍ରକାଶ ନିମନ୍ତେ ଆକାଶବାଣୀ ସମ୍ବଲପୁରର ଅବଦାନ ଅନେକ। ପଶ୍ଚିମ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ସାଂସ୍କୃତିକ ଉପାଦାନ ହେଉଛି ଏହାର ସୁମଧୁର ଲୋକଗୀତ ଏବଂ ଚିତ୍ତ ବିନୋଦନକାରୀ ଲୋକବାଦ୍ୟ ଏବଂ ନୃତ୍ୟ। ଏ ଅଞ୍ଚଳର ଲୋକଗୀତ ନୃତ୍ୟ ମଧ୍ୟରେ ଡାଲଖାଇ ତଥା ଡାଲଖାଇ ସମ୍ପର୍କିତ ପରିବେଷଣ, ନଚନିଆ ବଜନିଆ, ସଞ୍ଚର, ସମ୍ପର୍ଦ୍ଧା, ସଂକୀର୍ତ୍ତନ, ପାଲା, ଭାଗବତ ମେଳା, ଖଞ୍ଜଣି, କେନ୍ଦ୍ରା, ବନାବାଡ଼ି, ଗୁଜା, ଦଣ୍ଡ, ଲୀଳା, ଘୁମରା, ମାଦଲି, କର୍ମା, ଢାପ, ଚାଙ୍ଗୁ ଇତ୍ୟାଦି ପ୍ରମୁଖ। 1957 ଗୁଣନିଧି ଦାସଙ୍କ ରଚିତ ସମ୍ବଲପୁର ଅଞ୍ଚଳର ଗୀତ ଆକାଶବାଣୀ କଟକରୁ ପ୍ରସାରିତ ହୋଇଥିଲେ ମଧ୍ୟ 1963 ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନିୟମିତ ଭାବେ ଲୋକଗୀତର ପ୍ରସାରଣ ଜାରି ରଖିଲା। ଏ ଅଞ୍ଚଳର ଲୋକ କଣ୍ଠଶିଳ୍ପୀମାନେ କାର୍ଯ୍ୟକ୍ରମରେ ଭାଗ ନେବା ସଙ୍ଗେ ସଙ୍ଗେ ସେମାନଙ୍କର କଳାକୌଶଳ ପ୍ରଦର୍ଶନ କଲେ। ଲୋକସଙ୍ଗୀତ ବ୍ୟାପକ ହେଲା, ଶିଳ୍ପୀମାନେ ଉତ୍ସାହିତ ହେଲେ। ଧୀରେ ଧୀରେ ଲୋକଗୀତର ସ୍ୱରକୁ ନେଇ ସମ୍ବଲପୁରୀ ଗୀତ ସବୁ ରଚିତ ହୋଇଥିଲା। କେବଳ ଲୋକଗୀତ ନୁହେଁ, ସମ୍ବଲପୁର ଆକାଶବାଣୀ ଅନେକ ଦିଗରେ ଅନେକ କାର୍ଯ୍ୟକ୍ରମ ଆପଣମାନଙ୍କୁ ପରଷି ଦେଇଛି। ନାରୀମାନଙ୍କ ପାଇଁ ଘର ସଂସାର, ଚାଷୀମାନଙ୍କ ପାଇଁ

କୃଷି ସଂସାର ପିଲାମାନଙ୍କ ପାଇଁ ଇଟିକିଲି ମିଟିକିଲି କିଶୋର ସଂସାର କିଷାନ ଭାଇ ଭଉଣୀମାନଙ୍କ ପାଇଁ କିଷାନ ଭାଷାରେ ପ୍ରଚାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ ଯୁବ ପ୍ରତିଭାଧାରୀଙ୍କ ନିଜସ୍ୱ ପ୍ରତିଭାର ପରିପ୍ରକାଶ ପାଇଁ ଆକାଶବାଣୀ ସମ୍ବଲପୁରର ଯୁବବାଣୀ କାର୍ଯ୍ୟକ୍ରମ ଅନେକ ସୁଯୋଗ ଦେଉଛି। ଆକାଶବାଣୀ ସମ୍ବଲପୁରର ପ୍ରତିଟି କ୍ଷେତ୍ରରେ ଆପଣମାନଙ୍କ ଭଲ ପାଇବାକୁ ସାଉଁଟି ଆଣିଛି। ସେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଉ ବା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ହେଉ, ଆପଣମାନଙ୍କ ସହ ଆମର ଭାବକୁ ଆହୁରି ନିବିଡ଼ କରିଦିଏ। ଶ୍ରୋତାବନ୍ଧୁ, ଆକାଶବାଣୀ ସମ୍ବଲପୁର ଇତିମଧ୍ୟରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ସର୍ବମୋଟ 50 ପୁରସ୍କାର ପ୍ରାପ୍ତ କରିସାରିଛି। ଆକାଶବାଣୀ ସମ୍ବଲପୁର 1963 2026 64 ଏକ ଲମ୍ବା ରାସ୍ତା ଅତିକ୍ରମ କରିସାରିଛି। 2 ଦଶନ୍ଧିରୁ ଅଧିକ ହେବ ତାର ପାଦର ଗତି ଥମିଯାଇନି। ସାମ୍ପ୍ରତିକ ଯୁଗକୁ ଭିତ୍ତି କରି ଆକାଶବାଣୀ ସମ୍ବଲପୁର ଆଧୁନିକୀକରଣ ହୋଇଯାଇଛି, କିନ୍ତୁ ଆକାଶବାଣୀ ସମ୍ବଲପୁର ଏବେ ବି ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ନେଇ ଆଗେଇ ଚାଲିଛି। ଶିକ୍ଷା ତଥ୍ୟ ମନୋରଞ୍ଜନ ଜରିଆରେ ଲୋକମାନଙ୍କର ସୁଖ ଏବଂ କଲ୍ୟାଣ ନିମନ୍ତେ ନିରବଚ୍ଛିନ୍ନ ଭାବରେ ଏହା କାର୍ଯ୍ୟରତ। ଖରା ହେଉ ବା ବର୍ଷା, ହିମପାତ ହେଉ ବା ଝାଞ୍ଜି, ବନ୍ୟା ହେଉ ବା ମହାବାତ୍ୟା, କେହି ବି ଅଟକେଇ ପାରିନାହାନ୍ତି ଶାନ୍ତିସିକ୍ତ ସତେଜ ସକାଳର ସେଇ ମୃଦୁମନ୍ଦ ସୁମଧୁର ଧ୍ୱନିରେ କଲ୍ଲୋଳିତ କରି ବାଜି ଉଠୁଥିବା ବେତାର କେନ୍ଦ୍ରର ସ୍ୱାକ୍ଷର ସ୍ୱର ବା ସିଗ୍ନେଚର ଟ୍ୟୁନ୍ ଏବଂ ପରେ ପରେ ତନୁମନକୁ ପୁଳକିତ କରୁଥିବା ବନ୍ଦେ ମାତରମ୍। ପ୍ରତିଟି ରେଡ଼ିଓ ଶ୍ରୋତାଙ୍କ ସକାଳ ସେହି ସିଗ୍ନେଚର ଟ୍ୟୁନ୍ ଏବଂ ବନ୍ଦେ ମାତରମ୍କୁ ଶୁଣି ହିଁ ହୋଇଥାଏ। ଶ୍ରୋତାବନ୍ଧୁ, ଆମ ଆକାଶବାଣୀ ସମ୍ବଲପୁର ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାକୁ ସମାନ୍ତରାଳ ଭାବେ ଗତିଶୀଳ କରାଇ ଏକ ସାଂସ୍କୃତିକ ସାରସ୍ୱତ ଆଧାରିତ ସମନ୍ୱିତ ଚିତ୍ର ତୋଳିବା ପାଇଁ ବିରାଟ ସମ୍ଭାବନାଟି ସୃଷ୍ଟି କରିପାରିଛି। ଅନେକ ସ୍ମୃତି ଏବଂ ଅନୁଭୂତିକୁ ସମ୍ବଳ କରି ଆକାଶବାଣୀ ସମ୍ବଲପୁର ଏ ଯାଏଁ ସୃଷ୍ଟି କରିଚାଲିଛି ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ। ଏବେ କେବଳ ଏତିକି ଆଶା କରିବୁ ଯେ ଆପଣମାନଙ୍କର ଭଲ ପାଇବା ଆମ ଆକାଶବାଣୀ ସମ୍ବଲପୁର ପ୍ରତି ଏମିତି ରହିଥାଉ। ଆପଣଙ୍କୁ ମଧ୍ୟ ଆମେ ପରସେ ଦେଉଥିବୁ ଏମିତି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ। ଆପଣଙ୍କ ଭଲ ପାଇବା ପାଇଁ, ରେଡ଼ିଓକୁ ଆଜି ଯାଏ ଶୁଣୁଥିବା ପାଇଁ ଆକାଶବାଣୀ ସମ୍ବଲପୁର ପରିବାର ତରଫରୁ ଆପଣଙ୍କୁ ଆମେ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛୁ। ଶ୍ରୋତାବନ୍ଧୁ, ଆକାଶବାଣୀ ସମ୍ବଲପୁରରେ ଜନ୍ମ ଏକ କାଳଜୟୀ ଲୋକପ୍ରିୟ ଗୀତ ଏବେ ଶୁଣିନେବା।

0: ଉନ୍ନତି ହୋଇଛି ସେଥିରେ ବିଜ୍ଞାନ ଏକ ମୂଳ ଶକ୍ତି ରୂପରେ କାର୍ଯ୍ୟ କରିଛି। ଅଗ୍ନିର ଆବିଷ୍କାର ମାନବ ଜୀବନକୁ ଆଲୋକ ଓ ଉଷ୍ମତା ପ୍ରଦାନ କଲା। ଚକାର ଆବିଷ୍କାର ଯାତ୍ରାକୁ ସହଜ କଲା ଏବଂ କୃଷିର ଆରମ୍ଭ ମାନବକୁ ସ୍ଥାୟୀ ଜୀବନ ଦେଲା। ଏହିସବୁ ଛୋଟ ଛୋଟ ପଦକ୍ଷେପ ଆଜିର ବିଶାଳ ବିଜ୍ଞାନ ଓ ପ୍ରଯୁକ୍ତିର ଭିତ୍ତି ସ୍ଥାପନ କରିଛି। ବିଜ୍ଞାନ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ଛୁଇଁ ଯାଇଛି। ସକାଳେ ଆଲାର୍ମ ଧ୍ୱନିରୁ ଆମେ ଦିନ ଆରମ୍ଭ କରିଥାଉ, ଯାହା ମଧ୍ୟ ବିଜ୍ଞାନର ଏକ ଦାନ ଅଟେ। ଆମେ ମୋବାଇଲ ଫୋନ୍ ବ୍ୟବହାର କରୁଛୁ, ଖବର ଶୁଣୁଛୁ, ଅନଲାଇନ୍ କ୍ଲାସ୍ କରୁଛୁ ଏବଂ ସମସ୍ତ କାମକୁ ଡିଜିଟାଲ ଭାବରେ ସମ୍ପନ୍ନ କରୁଛୁ। ଯଦି ଆମେ ଚିକିତ୍ସା ବିଜ୍ଞାନକୁ ଦେଖିବା, ତେବେ ଏହା ମାନବ ଜୀବନର ରକ୍ଷକ ଭାବରେ ପରିଚିତ। ପୂର୍ବରୁ ଯେଉଁ ରୋଗ ସବୁ ମଣିଷକୁ ଭୟଭୀତ କରୁଥିଲା, ଉଦାହରଣ ସ୍ୱରୂପ ପ୍ଲେଗ, କଳା ଜ୍ୱର, କଲେରା, ଚିକେନ୍ ପକ୍ସ, ପୋଲିଓ ଆଦି ଆଜିକା ସମୟରେ ବହୁ ମାତ୍ରାରେ ନିୟନ୍ତ୍ରଣରେ ଆସିଛି। ଏହା ସହିତ ସର୍ଜରୀ, MRI, ସିଟି ସ୍କାନ୍ ଏବଂ ଉନ୍ନତ ଡାକ୍ତରୀ ଉପକରଣମାନେ ମାନବ ଶରୀରର ଅନ୍ତର୍ନିହିତ ସମସ୍ୟାକୁ ସହଜରେ ଚିହ୍ନଟ କରିଛନ୍ତି। ଏହାଫଳରେ ମଣିଷ ଆଜି ଦୀର୍ଘାୟୁ ଓ ସୁସ୍ଥ ଜୀବନଯାପନ କରିପାରିଛି। ଟିକାକରଣ ଓ ଆଧୁନିକ ପ୍ରଣାଳୀରେ ତିଆରି ଔଷଧ ମଣିଷକୁ ନୂଆ ଜୀବନ ପ୍ରଦାନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। COVID-19 ମହାମାରୀ ସମୟରେ ବିଶ୍ୱ ଏକ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଥିଲା, କିନ୍ତୁ ଚିକିତ୍ସା ବିଜ୍ଞାନ ଅଦମ୍ୟ ପ୍ରୟାସ ଖୁବ୍ ଅଳ୍ପ ସମୟରେ ଟିକା ଉପଲବ୍ଧ କରିପାରିଥିଲା, ଯାହା ଲକ୍ଷ ଲକ୍ଷ ଜୀବନକୁ ରକ୍ଷା କରିଥିଲା। ଏହା ଦେଖାଏ ଯେ ବିଜ୍ଞାନ କେବଳ ଉନ୍ନତି ନୁହେଁ, ମଣିଷକୁ ସଙ୍କଟରୁ ମୁକ୍ତି ଦେବାରେ ମଧ୍ୟ ସକ୍ଷମ। କୃଷି କ୍ଷେତ୍ରରେ ବିଜ୍ଞାନ ଏକ ବିପ୍ଳବ ଆଣିଛି। ପୂର୍ବରୁ କୃଷକମାନେ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିଲେ, ଯାହାଫଳରେ ଉତ୍ପାଦନ ମାତ୍ରା ଖୁବ୍ କମ୍ ଥିଲା, କିନ୍ତୁ ଆଜି ଉନ୍ନତ ବୀଜ, ରାସାୟନିକ ସାର, ଉନ୍ନତ କୃଷି ଯନ୍ତ୍ରପାତି ଏବଂ ସିଞ୍ଚାଇ ବ୍ୟବସ୍ଥା ଦ୍ୱାରା ଉତ୍ପାଦନ ବହୁ ଗୁଣା ବଢ଼ିଯାଇଛି। ଗ୍ରୀନ୍ ରିଭଲ୍ୟୁସନ୍ ଭାରତରେ ଖାଦ୍ୟ ସଙ୍କଟକୁ ଦୂର କରିବାରେ ସମର୍ଥ ହୋଇପାରିଛି। ଏହା ସହିତ ଯାତାୟାତ ବ୍ୟବସ୍ଥାରେ ବିଜ୍ଞାନ ଅସାଧାରଣ ଉନ୍ନତି ଆଣିଛି। ଆଜି ଆମେ ମେଟ୍ରୋ, ବିମାନ, ରେଳଗାଡ଼ି ଏବଂ ବିଭିନ୍ନ ଯାନବାହନ ଦ୍ୱାରା ଖୁବ୍ ଦ୍ରୁତ ଗତିରେ ଯାତ୍ରା କରିପାରୁଛୁ। ଏହାଫଳରେ ସମୟ ଓ ଶ୍ରମ ସଞ୍ଚୟ ହେଉଛି। ସଂଯୋଗ ବ୍ୟବସ୍ଥାରେ ମଧ୍ୟ ବିଜ୍ଞାନ ଆଣିଛି ଏକ ବିପ୍ଳବ। ଏକ ସମୟରେ ଚିଠି ମାଧ୍ୟମରେ ସୂଚନା ପହଞ୍ଚାଇବାକୁ ଦିନ ଦିନ ଲାଗୁଥିଲା, କିନ୍ତୁ ଆଜି ଆମେ ସେକେଣ୍ଡରେ ଭିଡ଼ିଓ କଲ୍ କରିପାରୁଛୁ, ସୋସିଆଲ ମିଡ଼ିଆ ଦ୍ୱାରା ସମସ୍ତଙ୍କ ସହିତ ଯୋଡ଼ି ହୋଇପାରୁଛୁ। ଏହା କ'ଣ ବିଜ୍ଞାନର ଦାନ ନୁହେଁ? ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଦେଖାଇଛି ନୂଆ ଦିଗ। ଆଜି ଛାତ୍ରଛାତ୍ରୀମାନେ ଇଣ୍ଟରନେଟ୍ ମାଧ୍ୟମରେ ବିଶ୍ୱର ଯେକୌଣସି ଜ୍ଞାନ ହାସଲ କରିବାରେ ସକ୍ଷମ। ଡିଜିଟାଲ ଲାଇବ୍ରେରୀ, ଅନଲାଇନ୍ କୋର୍ସ ଏବଂ ଇ ଲର୍ଣ୍ଣିଂ ମାଧ୍ୟମରେ ଶିକ୍ଷାକୁ ସରଳ ଓ ସୁଲଭ କରାଯାଇପାରିଛି। ବିଜ୍ଞାନ ଆମକୁ ଅନ୍ତରୀକ୍ଷରେ ମଧ୍ୟ ପହଞ୍ଚାଇଛି। ଚନ୍ଦ୍ରଯାନ, ମଙ୍ଗଲଯାନ ଏବଂ ଉପଗ୍ରହ ପ୍ରକଳ୍ପ ମାନବ ସମ୍ଭାବନାର ସୀମାକୁ ବଢ଼ାଇଛି। ଏହାଫଳରେ ଆମେ ପ୍ରକୃତି ବିଷୟରେ ଅଧିକ ଜାଣିପାରୁଛୁ, କିନ୍ତୁ ଯେଉଁଠାରେ ବିଜ୍ଞାନ ଆମକୁ ଏତେ ସୁବିଧା ଯୋଗାଇଛି, ସେଠାରେ ଏହାର କିଛି କୁଫଳ ମଧ୍ୟ ରହିଛି। ପରମାଣୁ ଅସ୍ତ୍ର ମାନବ ସଭ୍ୟତା ପାଇଁ ଏକ ବଡ଼ ବିପଦ। ପରିବେଶ ପ୍ରଦୂଷଣ, ଗ୍ଲୋବାଲ ୱାର୍ମିଂ ପୃଥିବୀକୁ ଅସୁସ୍ଥ କରିବାରେ ଲାଗିଛି। ଆଜିର ଯୁଗରେ ମୋବାଇଲ ଓ ଇଣ୍ଟରନେଟ୍ ଆସକ୍ତି ମଧ୍ୟ ଏକ ବଡ଼ ସମସ୍ୟା। ଲୋକମାନେ ପ୍ରକୃତି ଓ ସାମାଜିକ ଜୀବନରୁ ଦୂର ହେଉଛନ୍ତି, ସେଥିପାଇଁ ଆମେ ବିଜ୍ଞାନକୁ ସଠିକ୍ ବ୍ୟବହାର କରିବାକୁ ପଡ଼ିବ। ବିଜ୍ଞାନ ଆମକୁ ଉନ୍ନତି ପଥରେ ନେଇଯାଇପାରେ, ଆଉ ଭୁଲ ବ୍ୟବହାର କଲେ ବିନାଶ ମଧ୍ୟ ଆଣିପାରେ। ସେଥିପାଇଁ ଆମକୁ ନୀତି, ନୈତିକତା ଓ ସଚେତନତା ସହିତ ବିଜ୍ଞାନକୁ ଆପଣେଇବା ଆବଶ୍ୟକ। ଆଜିର ଯୁବପିଢ଼ି ହେଉଛନ୍ତି ଆଗାମୀ ଦିନର ନିର୍ମାତା। ସେମାନେ ଯଦି ବିଜ୍ଞାନକୁ ସଠିକ୍ ଭାବରେ ବୁଝିବେ ଓ ଉପଯୋଗ କରିବେ, ତେବେ ଆମ ଦେଶ ଏକ ଶକ୍ତିଶାଳୀ ଓ ଉନ୍ନତ ଦେଶରେ ପରିଣତ ହେବ। ତେବେ ଆସନ୍ତୁ ଆମେ ଏହି ସଂକଳ୍ପ ନେବା, ବିଜ୍ଞାନକୁ ମାନବ କଲ୍ୟାଣ ପାଇଁ ବ୍ୟବହାର କରିବା ଓ ପ୍ରକୃତିକୁ ସୁରକ୍ଷା କରିବା ଏବଂ ଏକ ସୁନ୍ଦର ଓ ସୁସ୍ଥ ପୃଥିବୀ ଗଢ଼ିବା। ସମାପ୍ତିରେ ମୁଁ କେବଳ ଏତିକି କହିବାକୁ ଚାହେଁ, ବିଜ୍ଞାନ ହେଉଛି ମାନବ ଉନ୍ନତିର ଦିଗଦର୍ଶକ, କିନ୍ତୁ ଏହାକୁ ସଠିକ୍ ବ୍ୟବହାର କରିବା ଏବଂ ସଠିକ୍ ମାର୍ଗରେ ଚଳାଇବା ହେଉଛି ଆମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଧନ୍ୟବାଦ।
1: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ମାନବ ଉନ୍ନତିରେ ବିଜ୍ଞାନର ସମର୍ଥନ ଏ ବିଷୟରେ ଆଲୋଚନା କରୁଥିଲେ ଅମୃତା ଚାନ୍ଦ। ଶ୍ରୋତବନ୍ଧୁ ଏବେ ଜାଣିନେବା ଇତିହାସ ଦର୍ପଣରେ ଆଜିର ଦିନ 1930 ବ୍ରିଟିଶ ସରକାରଙ୍କର ସାଇମନ୍ କମିଶନ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟରେ ଭାରତରେ ପ୍ରାଦେଶିକ ସ୍ୱାୟତ୍ତ ସୁପାରିଶ କରାଯାଇଥିଲା, କିନ୍ତୁ ଡୋମିନିୟନ୍ ଷ୍ଟାଟସ୍ ଧାରଣାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ଯାହାଫଳରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିଶାଳ ପ୍ରତିବାଦ କରାଯାଇଥିଲା। 1950 ବ୍ରିଟେନରେ ପେଟ୍ରୋଲ କିଣିବା ଉପରେ ଲାଗୁ ସୀମା ସମାପ୍ତ ହୋଇଥିଲା। ଏହା ପୂର୍ବରୁ ପେଟ୍ରୋଲ କିଣିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାସନ କାର୍ଡ଼ ଦିଆଯାଉଥିଲା। 1980 ପ୍ରଣୟ ରୟ ଏବଂ ଡେଭିଡ୍ ବଟଲରଙ୍କ ସହଯୋଗରେ ଭାରତରେ ବୈଜ୍ଞାନିକ ନିର୍ବାଚନ ମତଦାନ ଆରମ୍ଭ ହୋଇଥିଲା। 2000 ଟେଲିଭିଜନରେ ବିସ୍ତାରିତ ଟୁଡେ ନେଟୱାର୍କର ଏକାଧିକ ଆଞ୍ଚଳିକ ପତ୍ରିକା ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ଇଣ୍ଡିଆ ଟୁଡେ ଟିଭି ଏବଂ ଆଜ୍ ତକ୍ ଭଳି ଜାତୀୟ ସମାଚାର ଚ୍ୟାନେଲ ପରିଚାଳନା ଆରମ୍ଭ ହୋଇଥିଲା। 2006 ଏକ ବୈଜ୍ଞାନିକ ଗବେଷଣା ଅନୁସାରେ ଏଡ୍ସ ଭୂତାଣୁ କ୍ୟାମ୍ପିରନରେ ଦେଖାଯାଇଥିବା ସିମ୍ପାଞ୍ଜିଙ୍କଠାରୁ ବ୍ୟାପିଥିଲା। 2007 ଭାରତ ଓ ଜର୍ମାନୀ ମଧ୍ୟରେ ରକ୍ଷା ବୁଝାମଣା ସମ୍ପନ୍ନ ହୋଇଥିଲା। 2008 ଉତ୍ତରପ୍ରଦେଶ ସରକାର ଶସ୍ୟ, ଖାଦ୍ୟ ଓ ତେଳର ଷ୍ଟକ୍କୁ ସୀମା ସ୍ଥିର କରିବା ସମ୍ବନ୍ଧରେ ଅଧିସୂଚନା ଜାରି କରିଥିଲେ। 2014 ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦି ଭାରତର 15ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୋତବନ୍ଧୁ, ଏ ଥିଲା ଇତିହାସ ଦର୍ପଣରେ ଆଜିର ଦିନ। ଶ୍ରୋତବନ୍ଧୁ ଏବେ ଶୁଣିନେବା ଏକ ସୁନ୍ଦର ଗୀତ। କଣ୍ଠ ଅଲକା ୟାଗ୍ନିକ, ଗୀତ ସମୀର, କଥାଚିତ୍ର ରାଜ, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଆଜି ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଚାଷୀ ବ୍ରହ୍ମାନନ୍ଦ ପ୍ରଧାନଙ୍କ ସହିତ ସାକ୍ଷାତକାର। ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଦିନେଶ କୁମାର ମଲ୍ଲିକ। 8:30 ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ବଂଶୀବାଦନ ଶୁଣିବେ, ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାତି 9:30 ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିବେ, ପରିବେଷଣ କରିଛନ୍ତି ପଦ୍ମିନୀ ଭୋଇ ଏବଂ ସାଥୀ। ଆଜି ରାତି 10:02 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ କଣ୍ଠ ସଙ୍ଗୀତ ଶୁଣିବି, ପରିବେଷଣ କରିଛନ୍ତି ସାରଙ୍ଗୀରେ ସୁଲତାନ ଖାନ, ତବଲାରେ ସଙ୍ଗୀତ କରିଛନ୍ତି ବାଳକୃଷ୍ଣ ଅୟର। ରାତି 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ପିଲାମାନେ କେମିତି ଅଛ? ଭଲ ଅଛ ନା? ଆଶା ନିଶ୍ଚୟ ତମେମାନେ ଭଲରେ ଥିବ। ପିଲାମାନେ, ତମମାନଙ୍କ ଉପରେ ଆମ ସମାଜର ଦେଶର ଭବିଷ୍ୟତ ନିର୍ଭର କରେ ବୋଲି ଏଇ କଥା ତମମାନଙ୍କୁ ତୁମ ପିତାମାତା, ଜେଜେମା, ଜେଜେବାପା, ଘରେ ଥିବା ଗୁରୁଜନ ସମସ୍ତେ କହୁଥିବେ ନା? ହଁ, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ତୁମକୁ ସେଇ ଭାବରେ ଗଢିବା ପାଇଁ ଚେଷ୍ଟା କରୁଥିବେ। ହଁ ପିଲେ, ପ୍ରକୃତରେ କଥାଟି ସତ। ତୁମେମାନେ ବଡ଼ ହେଇ ଆମ ଦେଶର ଆଉ ଜାତିର କର୍ଣ୍ଣଧାର ସାଜିବ। ତୁମରି ଉପରେ ଆମ ସମସ୍ତଙ୍କର ଭବିଷ୍ୟତ ନିର୍ଭର କରେ। ତେଣୁ ପିଲାମାନେ ସବୁବେଳେ ଏଇ ଚେଷ୍ଟାରେ ଥିବ ଯେ କେମିତି ତମେ ଭଲରୁ ଭଲ ମଣିଷଟିଏ ହେଇପାରିବ, ନିଜ ପାଇଁ, ପିତାମାତାଙ୍କ ପାଇଁ, ସମାଜ ପାଇଁ, ଆମ ଦେଶ ପାଇଁ ତମେ ଗର୍ବ ଆଉ ଗୌରବ ପାଲଟିବ। ଆସ, ଆଜି କାର୍ଯ୍ୟକ୍ରମ ଆରମ୍ଭରେ ଠାକୁରଙ୍କୁ ଆମେ ଗୁହାରି କରିବା, ଆମକୁ ସେ ସହାୟ ହୁଅନ୍ତୁ ଆଉ ଆମ ଜୀବନର ଚଲାପଥକୁ ସେ କୁସୁମିତ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆସ ପିଲେ, କାର୍ଯ୍ୟକ୍ରମ ଆରମ୍ଭରେ ରଜନୀକାନ୍ତ ମିଶ୍ରଙ୍କ ରଚନାରୁ ଶୁଣିବା ଏଇ ଭଜନଟିକୁ ଗାଇଛନ୍ତି ଇପ୍ସିତା ଦାସ।

0: ଅଜନ୍ତିଏତେ ଶୁଣିଲ ପିଲେ, ଆଜି ଆମେ କଥା ହେବା ବିନାୟକ ଦାମୋଦର ସବରକରଙ୍କ ବିଷୟରେ। ବିନାୟକ ଦାମୋଦର ସବରକର ମଇ ମାସ 28 ତାରିଖ 1883 ମସିହାରେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭାଗୁର ଗ୍ରାମରେ ଏକ ଚିତ୍ତପାବନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦାମୋଦର ସବରକର ଏବଂ ମାତାଙ୍କ ନାମ ରାଧାବାଇ ସବରକର ଥିଲା। ସେ ପୁନେର ଫର୍ଗୁସନ୍ କଲେଜରୁ ବିଏ ପାସ୍ କରିବା ପରେ ଆଇନ ବା ବାରିଷ୍ଟର ପଢ଼ିବା ପାଇଁ ଲଣ୍ଡନ ଯାଇଥିଲେ। ଜାଣିଛ ପିଲେ, ସେ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ସମାଜ ସଂସ୍କାରକ ଏବଂ ଜଣେ ବିଶିଷ୍ଟ ଲେଖକ। ଭାରତୀୟ ରାଜନୀତି ଓ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସେ ପ୍ରଭାବଶାଳୀ ଏବଂ ଚର୍ଚ୍ଚିତ ବ୍ୟକ୍ତିତ୍ୱଟି ଥିଲେ। ସେ ହିନ୍ଦୁ ଜାତୀୟତାବାଦର ରାଜନୈତିକ ବିଚାରଧାରା ହିନ୍ଦୁତ୍ୱର ସୂତ୍ରପାତ କରିଥିଲେ। ଜାଣିଛ ପିଲେ, ସବରକରଙ୍କ ଜୀବନର ଅଧିକାଂଶ ସମୟ ସେ କଳାପାଣିର ଦଣ୍ଡ ଭୋଗିବାରେ ବିତେଇଥିଲେ। ବ୍ରିଟିଶ ବିରୋଧୀ କାର୍ଯ୍ୟକଳାପ ପାଇଁ ପିଲେ ତାଙ୍କୁ 1910 ମସିହାରେ ଗିରଫ କରାଯାଇଥିଲା ଏବଂ 2ଟି ଆଜୀବନ କାରାଦଣ୍ଡ ଅର୍ଥାତ୍ ମୋଟାମୋଟି 50 ବର୍ଷ ତାଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା। 1911 ମସିହାରେ ତାଙ୍କୁ ଆଣ୍ଡାମାନ ଓ ନିକୋବରର କୁଖ୍ୟାତ ସେଲ୍ୟୁଲାର ଜେଲ୍ ବା କଳାପାଣିକୁ ପଠାଯାଇଥିଲା। ସେଠାରେ ସେ ପ୍ରାୟ 10-12 ବର୍ଷ ଅମାନୁଷିକ ନିର୍ଯାତନା ସହିଥିଲେ। ଜେଲ୍ରୁ ମୁକ୍ତ ହେବା ପରେ ସେ ହିନ୍ଦୁ ସମାଜକୁ ସଂଗଠିତ କରିବା କାମରେ ଲାଗିଲେ ଏବଂ 1937-1947 ପର୍ଯ୍ୟନ୍ତ ହିନ୍ଦୁ ମହାସଭାର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ଜାତିପ୍ରଥା ଏବଂ ଅସ୍ପୃଶ୍ୟତା ଦୂର କରିବା ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଯେତେବେଳେ ପିଲେ ସେ ବିଦେଶରେ ଥିଲେ, 1904 ମସିହାରେ ତାଙ୍କ ଭାଇ ଗଣେଶ ସବରକରଙ୍କ ସହ ମିଶି ବ୍ରିଟିଶ ଶାସନ ବିରୋଧରେ ଏକ ଗୁପ୍ତ ସଂଗଠନ ଅଭିନବ ଭାରତ ସୋସାଇଟି ଗଠନ କରିଥିଲେ। ଲଣ୍ଡନରେ ରହିବା ସମୟରେ ସେ ଇଣ୍ଡିଆ ହାଉସ୍ ସହିତ ଜଡ଼ିତ ହୋଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଯୁବକମାନଙ୍କୁ ସଂଗଠିତ କରିଥିଲେ। 1857 ମସିହାର ସିପାହୀ ବିଦ୍ରୋହକୁ ନେଇ ଦ ଇଣ୍ଡିଆନ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ 1857 ନାମକ ପୁସ୍ତକଟିଏ ସେ ଯେଉଁ ରଚନା କରିଥିଲେ, ତତ୍କାଳୀନ ବ୍ରିଟିଶ ସରକାର ସେ ପୁସ୍ତକକୁ ନିଷେଧ ମଧ୍ୟ କରିଦେଇଥିଲେ। ଏହିଭଳି ଭାବରେ ଅନେକ ମହାନ କାମ କରି ଦେଶଭକ୍ତ ସବରକର ଆଜି ମଧ୍ୟ ଆମ ଗହଣରେ ଏକ ପ୍ରେରଣା ହୋଇ ରହିଛନ୍ତି। ବୀର ସବରକର 1966 ମସିହା ଫେବୃଆରୀ 26 ତାରିଖରେ ମୃତ୍ୟୁବରଣ କରିଥିଲେ। ସେହିଦିନ ଭାରତମାର ସୁଯୋଗ୍ୟ ସନ୍ତାନ ଇହଲୀଳା ସିନା ସମ୍ବରଣ କଲେ, ହେଲେ ପ୍ରତ୍ୟେକ ଭାରତୀୟଙ୍କ ମାନସପଟରେ ଅଙ୍କିତ ହୋଇ ରହିଯାଇଛନ୍ତି ବୀର ସବରକରଙ୍କର ଏକ ସୁନ୍ଦର ଚିତ୍ର, ଯିଏକି ଦେଶପ୍ରେମର ବହ୍ନିକୁ ଆମ ଭିତରେ ଉଜ୍ଜୀବିତ ରଖିବା ପାଇଁ ସହାୟକ ହୋଇଛି। ତମେମାନେ ମଧ୍ୟ ପିଲେ ବଡ଼ ହେଇ ସେମିତି ଭଲ କାମ କର, ଦେଶ ପାଇଁ, ଜାତି ପାଇଁ ସମ୍ମାନ ଆଣ। ପିଲାମାନେ, ତମେମାନେ ସବୁବେଳେ ଅନେଇ ବସିଥାଅ ଜଣେ ନୂଆ ସାଥୀଙ୍କୁ ଭେଟିବା ପାଇଁ। ଆଜି ଆମ କାର୍ଯ୍ୟକ୍ରମରେ ଆମେ ସେମିତି ଜଣେ ନୂଆ ସାଥୀଙ୍କୁ ଭେଟିବା। ତାଙ୍କର ନାଁ ହେଉଛି ଭବ୍ୟା। ଭବ୍ୟା ମାନେ କ'ଣ କହିଲ, ସୁନ୍ଦର ନା? ସିଏ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ କଥା ବି ସେମିତି ସୁନ୍ଦର। ତେବେ ଆସ, ଆଜି ଆମେ ତାଙ୍କୁ ଭେଟିବା, ତାଙ୍କ ସହିତ କଥା ହେବା। ଭବ୍ୟା, ତୁମକୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: ଆଚ୍ଛା ଭବ୍ୟା, ତମ ନାଁଟା ତ ବହୁତ ସୁନ୍ଦର, ତେବେ ତୁମର ପୁରା ନାଁ କ'ଣ, ତୁମ ବାପା ମାଆଙ୍କ ନାଁ କ'ଣ, ତୁମ ଘର କେଉଁଠି, କେଉଁ ସ୍କୁଲରେ ପଢ଼ୁଛ, କେଉଁ ଶ୍ରେଣୀରେ ପାଠ ପଢ଼ୁଛ, ସେସବୁ କଥା ଟିକେ ଆମେ ସାଙ୍ଗମାନଙ୍କୁ ଜଣାଇଦେବା।
1: ହଁ, ମୋ ନାଁ ଭବ୍ୟା ଭାରତ, ମୁଁ PM Shree କେନ୍ଦ୍ରୀୟ ବିଦ୍ୟାଳୟ No. 1 ସମ୍ବଲପୁରରେ ପଢ଼େ। ମୋ ବାପା ମାଆର ନାଁ ଭାରତ ଗୌରବ ଦାସ ଆଉ ସୁପ୍ରୀତି ମିଶ୍ର। ମୁଇଁ ଏବେ 8 କ୍ଲାସରେ ପଢ଼ୁଛି।
0: ଆଚ୍ଛା, 8ମ ଶ୍ରେଣୀରେ ପାଠ ପଢ଼ୁଛ। ଆଚ୍ଛା ଭବ୍ୟା, ଯେତେବେଳେ 8ମ ଶ୍ରେଣୀରେ ପାଠ ପଢ଼ୁଛ, ଆଉ 2-3 ବର୍ଷ ପରେ ଆମେ ଆଶା କରିବୁ ମୋଟାମୋଟି ଏଇ ବର୍ଷଟିକୁ ଧରିଲେ ତମେ 10ମ ପରୀକ୍ଷା ଦେବ, ମାନେ ମେଟ୍ରିକ ପରୀକ୍ଷା ଦେବ, ବୋର୍ଡ ପରୀକ୍ଷା। ସେଇଥିପାଇଁ ତମକୁ ଏବେଠୁ ପରିଶ୍ରମ କରିବା ଲାଗି ପଡ଼ୁଥିବ।
1: ହଁ, କରିବା ପାଇଁ ପଡୁଛି।
0: ତମେ ସେମିତି ଭାବୁନାହ ତ ଯେ ମୁଁ କେମିତି କାର୍ଯ୍ୟକ୍ରମ ଆରମ୍ଭ କରୁ କରୁ ତମକୁ ପାଠ କଥା ପଚାରୁଛି?
1: ନା ନା ନା,
0: ସେମିତିଆ ହସି ହସି

0: ତୁମେ ପାଠ ପଢ ଆଉ ଆଗକୁ ବଢ ଆମେ ଆଶା କରିବୁ। ଆଚ୍ଛା ଭବ୍ୟା, ତମର ସାଙ୍ଗମାନେ ଅଛନ୍ତି ସ୍କୁଲରେ?
1: ହଁ।
0: ତମର ସବୁଠୁ ପ୍ରିୟ ସାଙ୍ଗ କିଏ କହିଲ?
1: ହେମିତି ମୋ ସବୁଠୁ ପ୍ରିୟ ସାଙ୍ଗ କେହି ନାହିଁ, ଆଉ ମୋର ବହୁତ ସାରା ସାଙ୍ଗ ଅଛନ୍। ଆମେ କ୍ଲାସରେ ପିଲା ଝିଅ ସବୁ ମିଶିକରି ରହୁଁ। ଆମର ସାର୍ ବି ଆମକୁ କହନ୍ କି ତମେ ମାନେ ସବୁବେଳେ ଭଲସେ ମିଶିକରି ରହିଛ, ସେଟା ତମର କ୍ଲାସର ବହୁତ ଭଲ ଜିନିଷ।
0: ଆଚ୍ଛା, ତେବେ ଶ୍ରେଣୀରେ ସବୁ ପିଲାଙ୍କ ସାଙ୍ଗରେ ତମେ ସାଙ୍ଗ ହୁଅ?
1: ହଁ।
0: ସେ ଭିତରୁ ଗୋଟିଏ ଦି ଜଣ ଏମିତି ଥିବେ ଯୋଉମାନଙ୍କ ସାଙ୍ଗରେ ତମେ ସବୁଦିନ ବସିକି ଟିଫିନ ସେୟାର କରୁଥିବ, ବସିକି କଥାବାର୍ତ୍ତା ହଉଥିବ, ସେଇ ସାଙ୍ଗମାନଙ୍କ ଭିତରୁ କୋଉମାନଙ୍କ କଥା ବେଶୀ ମନେ ପଡ଼େ? ଏବେ ତ ଛୁଟି ହେଇଛି।
1: ନା, ସେମିତି କିଛି ନାହିଁ, ସବୁ ଆମେ ସଭିଏ ଟିଫିନ ମିଶିକରି ଖାଉ, ଆମେ ସଭିଏ କଥା ହେସୁ ସବୁ ଟପିକ ବାରରେ, ପାଠରେ ନେଇକରି ସବୁ କିଛି ବାରରେ।
0: ଆଚ୍ଛା, ଖୁବ ଭଲ କଥା, ସେମିତି ସମସ୍ତଙ୍କ ସହିତ ମିଳିମିଶି ଚଳିବା କଥା। ଆଚ୍ଛା ଭବ୍ୟା, ତମକୁ ଖାଇବାକୁ କଣ ଭଲ ଲାଗେ?
1: ମତେ ସେମିତି ଦେଖିବା ପାଇଁ ଗଲେ ତ ମତେ ମୋ ମାର ହାତର ଖାନା ବହୁତ ଭଲ ଲାଗେ, ଆଉ ବାହାର ଖାନାରେ ମତେ ଗୁପଚୁପ ନହେଲେ ପିଜ୍ଜା ପସନ୍ଦ।
0: ଗୁପଚୁପ ନହେଲେ ପିଜ୍ଜା?
1: ହଁ।
0: ଆଚ୍ଛା ଆଚ୍ଛା, ମାଙ୍କ ହାତ ତିଆରି ଖାଇବାଟା ତମକୁ ବେଶୀ ପସନ୍ଦ ନାଇଁ?
1: ହଁ।
0: ମା ସବୁଠୁ କୋଉ ଜିନିଷ ଭଲ ତିଆରି କରନ୍ତି?
1: ମା ସେମିତି ତ ବହୁତ ସାରା ଖାନା ବନାନ୍ତି, ବାକି ମତେ ତାଙ୍କ ହାତର ପନିର ବହୁତ ପସନ୍ଦ।
0: ପନିର ଭଲ ବନାନ୍ତି ନାଇଁ?
1: ହଁ।
0: ହେଲେ ଭବ୍ୟାର ଫର୍ମାଇସ୍ ଥାଏ ସ୍କୁଲରୁ ଆସିଲା ବେଳକୁ କୌଣସି ନା କୌଣସି ଦିନ ଗୋଟେ ପନିରର ଗୋଟେ ନୂଆ ଆଇଟମ୍ ହେଇଥିବ
1: ହଁ
0: ନାଇଁ?
1: ହଁ।
0: ଆଚ୍ଛା, ମା ତିଆରି କରିକି ଖୁଆନ୍ତି।
1: ହଁ।
0: ଆଚ୍ଛା, ଘରେ ଆଉ କିଏ କିଏ ଅଛନ୍ତି?
1: ଆମ ଘରେ ଆମେ 4 ଜଣ ରହୁ, ମୋ ବାପା, ମୁଁ, ମୋର ମାମା ଆଉ ମୋର ମା।
0: ମାମା ମାନେ?
1: ମାମା ମାନେ ମୋର ଦାଦି,
0: ଜେଜେମା।
1: ଜେଜେମା
0: ବାପାଙ୍କ ମା?
1: ହୁଁ।
0: ଆଚ୍ଛା, ସିଏ ତ ତାହେଲେ ତମର ବେଷ୍ଟ ଫ୍ରେଣ୍ଡ ନାଇଁ?
1: ହଁ।
0: ଜେଜେମା ମାନେ ନାତୁଣୀ ମାନଙ୍କର ସବୁଠାରୁ ବେଶୀ ଭଲ ସାଙ୍ଗ।
1: ହୁଁ।
0: ତ ଜେଜେମା ସାଙ୍ଗରେ ତମେ କେମିତି ଟାଇମ୍ ସ୍ପେଣ୍ଡ କର?
1: ଜେଜେମା ସାଙ୍ଗେ ଆଗରୁ ମୁଁ ବହୁତ ଟାଇମ୍ ସ୍ପେଣ୍ଡ କରୁଥିଲି,
0: ଯେତେବେଳେ
1: ବାକି
0: ଛୋଟ ଥିଲ?
1: ହଁ, ବାକି ଏବେ ଟିକେ କ୍ଲାସ ବଡ଼ ହେଲାନ, ସ୍କୁଲ ଯାଉଛି, ଟ୍ୟୁସନ ଯାଉଛି, ସେଇଥିପାଇଁ ମୁଁ ଏତେ ବି ଟାଇମ୍ ତାଙ୍କ ସାଙ୍ଗେ ସ୍ପେଣ୍ଡ ନାଇଁ କରିପାର, ବାକି ଫିର୍ ବି ମୁଇଁ ଟ୍ରାଏ କରସି ତାଙ୍କ ସାଙ୍ଗେ ମୋଷ୍ଟ ଅଫ୍ ଦ ଟାଇମ୍ ସ୍ପେଣ୍ଡ କରବାର ଲାଗି।
0: ଜେଜେମା କାହାଣୀ କହନ୍ତି?
1: ହଁ।
0: ଭଲ ଭଲ କଥା କହୁଥିବେ ତମକୁ? ତମ ପିଲାବେଳ କଥା ମନେ ପକାନ୍ତି କି ନାହିଁ? ତମେ ପିଲା ଥିଲାବେଳେ କେମିତିଆ ଦୁଷ୍ଟାମି କରୁଥିଲ ନା ମଜା କରୁଥିଲ?
1: ହଁ, ଥରେ ଥରେ
0: ମନେ ପକାନ୍ତି?
1: ପକାନ୍ତି।
0: ଆଚ୍ଛା, କଣ ମନେ ପକାନ୍ତି?
1: ଥରେ ଥରେ ଏଇଟା ମନେ ପକାନ୍ତି କି ଯେତେବେଳେ ସେ ମତେ ବାହାର ନିଅନ୍ତି ବୋଲେ ସେତେବେଳେ ସେ ମତେ ମୁଇଁ ସବୁବେଳେ ନାଲି ଆଡ଼େ ପଲଉଥିଲି ହେନ୍ତା କରି କରି।
0: ଆଚ୍ଛା, ତମେ ଆଚ୍ଛା, ତା ମାନେ ତମେ ବହୁତ ଚଗଲି ଥିଲ ଆଉ ସବୁବେଳେ ଦୌଡ଼ା ଦୌଡ଼ି କରିକି ଏପଟେ ସେପଟେ ପଳଉଥିଲ ନାଇଁ?
1: ହଁ।
0: ସବୁଠାରୁ ସେଇଟା ଗୋଟେ ତାଙ୍କର ସ୍ମୃତିରେ ରହିଯାଇଛି ଯେ ସିଏ କେମିତି ତମକୁ ଜଗିକି ରଖିବେ। ସେଇଥିପାଇଁ ତମେ ଜେଜେମାଙ୍କୁ ଧନ୍ୟବାଦ ବି ଦବ, କାହିଁକିନା ଜେଜେବାପା ଜେଜେମା ଆମକୁ କେୟାର କରନ୍ତି ନାଇଁ? ଆଚ୍ଛା ଭବ୍ୟା, ତମକୁ ଆଉ କଣ ସବୁ କରିବା ପାଇଁ ଭଲ ଲାଗେ?
1: ମତେ ତ ନାଚିବା ପାଇଁ ବହୁତ ଭଲ ଲାଗେ, ଆଉ ଡ୍ରଇଂ ବି ମତେ ପସନ୍ଦ, ଆଉ ଥରେ ଥରେ ମୁଇଁ ଗାନ ଗାଇ ଦେସି, ଥରେ
0: ଟିକେ ଟିକେ ଗୀତ ବି ଗାଓ
1: ଟିକେ ଟିକେ।
0: ଆଚ୍ଛା, କୋଉ ଗୀତ ତମକୁ ବେଶୀ ଭଲ ଲାଗେ?
1: ମତେ ହେନ୍ତା ତ ହିନ୍ଦୀ ଗାନା ଭଲ ଲାଗ୍ସି, ବାକି ମତେ ଓଡ଼ିଆ ଗାନା ବି ଭଲ ଲାଗ୍ସି,
0: ଓଡ଼ିଆ ଗୀତ ବି ଭଲ ଲାଗେ।
1: ମତେ କବିତା ବି ପଢ଼ବା ଲାଗି ଭଲ ଲାଗ୍ସି।
0: ଆଚ୍ଛା, ତମକୁ କବିତା ପଢ଼ିବା ପାଇଁ ଭଲ ଲାଗେ? ତେବେ ଯୋଉ ସାଙ୍ଗମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ତମେ କବିତା ପଢ଼ିକି ଶୁଣେଇବ?
1: ହଁ।
0: ଆଚ୍ଛା ଶୁଣିଲ।
1: ଲହରୋ ସେ ଡରକର ନୌକା ପାର ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି, ନନ୍ହି ଚୀଟି ଜବ ଦାନା ଲେକର ଚଲତି ହେ, ଚଢ଼ତି ଦୀୱାରୋଁ ପର 100 ବାର ଫିସଲତି ହେ, ମନ କା ବିଶ୍ୱାସ ରଗୋ ମେ ସାହସ ବରତା ହେ, ଗିର କର ଚଢ଼ନା ନା ଅଖରାତା ହେ, ଆଖିର ଉସକି ମେହନତ ବେକାର ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି, ଡୁବକିଆଁ ସିନ୍ଧୁ ମେ ଗୋତା ଖୋର ଲଗାତା ହେ, ଜା ଜା କର ଖାଲି ହାଥ ଲୌଟ କରାତା ହେ, ମିଲତେ ନହିଁ ସହଜ ହି ମୋତି ଗହରେ ପାନି ମେ, ବଢ଼ତା ଦୁଗ୍ନା ଉତ୍ସାହ ଇସି ହୈରାନୀ ମେ, ମୁଠି ଉସକି ହର ବାର ଖାଲି ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି, ଅସଫଲତା ଏକ ଚୁନୌତି ହେ ଇସେ ସ୍ୱୀକାର କରୋ, କ୍ୟା କମୀ ରହ ଗଈ ଦେଖୋ ଔର ସୁଧାର କରୋ, ଜବ ତକ ନା ସଫଲ ହୋ ନୀନ୍ଦ ଚେନ କୋ ତ୍ୟାଗୋ ତୁମ, ସଂଘର୍ଷ କା ମୈଦାନ ଛୋଡ଼ କର ମତ ଭାଗୋ ତୁମ, କୁଛ କିଏ ବିନା ହି ଜୟ ଜୟକାର ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି।
0: ସାବାସ, ଖୁବ ସୁନ୍ଦର କବିତା, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି। ସେଇ କଥା ତମେ ଶିଖିଛ, ଜାଣିଛ ତା ଅର୍ଥ କଣ?
1: ହଁ
0: କହିଲ।
1: ତା ଅର୍ଥ ମାନେ ଆମେ ଯଦି କିଛି ଜିନିଷକେ ଚେଷ୍ଟା କରୁଥିମା ଯେନ୍ତା ଆମେ ତାକେ ପାଇଯିମା, ବୋଲେ ଆମେ ଯେତେ ଭଲସେ ଚେଷ୍ଟା କର୍ମା ହେ ଜିନିଷ ଆମକୁ ଜଲ୍ଦି ମିଲି।
0: ସାବାସ, ଆମେ ହାର ନ ମାନି ଆମେ ଯଦି ଅବିରତ ଭାବରେ ଲକ୍ଷ୍ୟ ସ୍ଥିର ରଖିବା, ପରିଶ୍ରମ କରିବା, ଚେଷ୍ଟା କରିବା, ତେବେ ନିଶ୍ଚିତ ଭାବରେ ଆମେ ସଫଳ ହବା ନାଇଁ? ଖୁବ ସୁନ୍ଦର କବିତାଟିଏ, ସାଙ୍ଗମାନେ ସମସ୍ତେ ଶୁଣିଥିବେ ଜାଣିଥିବେ। ଭବ୍ୟାଙ୍କୁ

0: କ'ଣ କ'ଣ କରିବା ପାଇଁ ଭଲ ଲାଗେ ବୋଲି ଯେତେବେଳେ ଆମେ ପଚାରିଲୁ, ସାଙ୍ଗମାନେ ତ ଜାଣିଲେଣି ଯେ ତମେ ନାଚ କରୁଛ, ଗୀତ ଗାଉଛ, ପେଣ୍ଟିଂ କରୁଛ। ଆଚ୍ଛା, କୋଉଠୁ କୋଉଠୁ ତମେ ପୁରସ୍କାର ବି ତ ପାଇଥିବ ତାହେଲେ?
1: ହଁ,
0: କୋଉଠୁ କୋଉଠୁ ପାଇଛ?
1: ନୂଆଖାଇ ଭେଟଘାଟରେ ସମ୍ବଲପୁର ସମଲେଇ ମନ୍ଦିର ନୁ ଗୋଟେ ହେଇଥିଲା, ସେଇନୁ ପାଇଥିଲି। ଉଡ଼ାନୁ ବହୁତ ସାରା ଆୱାର୍ଡ ପାଇଛି, ଆଉ ମୁଁ CCRT ତରଫରୁ ସ୍କଲାରସିପ୍ ବି ପାଇଛି।
0: ଆଚ୍ଛା, ତ କେନ୍ଦ୍ର ସରକାରଙ୍କର ଯୋଉ ଯୋଜନା ରହିଛି, ଯୋଉ କଳା ସଂସ୍କୃତିର ବିକାଶ ପାଇଁ ସରକାରଙ୍କର ପ୍ରଚେଷ୍ଟା ରହିଛି, ସେଇଥିରେ ମଧ୍ୟ ତମେ ଭାଗ ନେଇଛ, ଆଉ ସେଇଥିରେ ବି ତମେ ସଫଳତା ପାଇଛ।
1: ହଁ,
0: ସେଇଥିପାଇଁ ତମକୁ ଅନେକ ଅନେକ ଅଭିନନ୍ଦନ।
1: ଧନ୍ୟବାଦ।
0: ଆଚ୍ଛା, ତମେ ନାଚ ଶିଖୁଛ?
1: ହଁ,
0: କୋଉଠୁ ଶିଖୁଛ?
1: ମୁଁ ନାଚ ଉଡ଼ାନରୁ ଶିଖୁଛି।
0: ଆଚ୍ଛା, ତେବେ କେତେ ସମୟ ତମେ ପାଠପଢା ପାଇଁ ଦଉଛ?
1: ମୁଁ ପାଠପଢା ପାଇଁ ସେମିତି ତ 2 ଘଣ୍ଟା ୟା ଘଣ୍ଟେ ଦେସି, ବାକି ଏବେ ତ ସ୍କୁଲ ବି ନାଇଁ ଚାଲବାର୍ ବୋଲେ ମୁଇଁ ହେ ଟାଇମରେ ବି ପାଠପଢା କରିଦଉ।
0: ଆଚ୍ଛା, ମୁଁ ସେଇ କଥା ନା ତମକୁ ଟିକେ ଡରି ଡରି ପଚାରୁଥିଲି, କାଇଁ କହିଲ?
1: କ'ଣ ପାଇଁ?
0: ଏବେ ତ ଖରା ଛୁଟି ହେଇଛି, ତ ଖରା ଛୁଟି ସମୟରେ ବି ମୋତେ ପାଠ ପଢା କଥା କାଇଁ ପଚାରୁଛନ୍ତି ବୋଲି ତମେ ଆଉ ଭାବୁନାହଁ ତ?
1: ନା ନା,
0: ନାଇଁ, ଆମେ ଖରା ଛୁଟିରେ ବି ଏ ସମୟକୁ ଟିକେ ଜଗିବା, ଟିକେ ପାଠ ପଢା ପାଇଁ ସମୟ ବାହାର କରିବା ନା?
1: ହଁ,
0: ସେ କଥା ସାଙ୍ଗମାନଙ୍କୁ ଟିକେ ତମେ ବୁଝେଇକି କହିଲ।
1: ଆମ ଯଦି ଖରା ଛୁଟି ବି ଚାଲୁଛି, ଖରା ଛୁଟି ତା ମାନେ ନାଇଁ କି ଆମେ ସବୁବେଳେ ଖାଲି ମଜା କରୁଥିମା। ଖରା ଛୁଟିରେ ଆମକୁ ଖରା ଛୁଟିରେ ପଢ଼ବାର୍ ଲାଗି ବି ପଡ଼େ।
0: ସାବାସ, ସାଙ୍ଗମାନେ ନା ତମ କଥା ମନ ଦେଇ ଶୁଣୁଥିବେ, ଆମେ ପ୍ରତ୍ୟେକ ଦିନ ସେମିତି ତମ ଭଳିଆ କୁନି କୁନି ସାଙ୍ଗସାଥି ମାନଙ୍କ ସହିତ ଯେତେବେଳେ କଥା ହଉ, ସେତେବେଳେ ସେମାନେ ତମମାନଙ୍କ କଥା ବେଶି ମନ ଦେଇ ଶୁଣନ୍ତି, କାଇଁ କହିଲ?
1: କ'ଣ ପାଇଁ?
0: ତମେ ଯାହା କହିବ ଠିକ କଥା କହିବ, କାହିଁକିନା ତମେ ବି ପାଠ ପଢୁଛ ନା। ଆଚ୍ଛା ଭବ୍ୟା, ତମକୁ ସବୁଠୁ ବେଶି ଭଲ କିଏ ପାଆନ୍ତି, ବାପା ନା ମା?
1: ସେମିତି କିଛି ନାହିଁ, ମୋର ମା ବାପା ମୋତେ ସମାନ ଭଲ ପାଆନ୍ତି।
0: ବାପା ମା ଉଭୟ ସମାନ ଭଲ ପାଆନ୍ତି, ନାଇଁ?
1: ହଁ,
0: ଗାଳି କିଏ କରନ୍ତି?
1: ଗାଳି କେହି ନାହିଁ, 2 ଜଣ ଗାଳି ଦେସନ୍ ଟିକେ ଟିକେ, ଯେତେବେଳେ ମୁଇଁ ପାଠ ନାଇଁ ପଢୁଥିମି, ଫୋନ୍ ଦେଖୁଥିମି, ସେଇଥିପାଇଁ।
0: ସେଇ କଥା ମୁଁ ପଚାରିଲି, ପିଲାମାନେ ଯେତେବେଳେ ଅବୁଝା ହୁଅନ୍ତି, ଜିଦ୍ କରନ୍ତି ଫୋନ୍ ଦେଖିବା ପାଇଁ ହଉ, କିମ୍ବା କୌଣସି ଜିନିଷ କିଣିବା ପାଇଁ ହଉ, କିମ୍ବା ବାହାରକୁ ଯିବା ପାଇଁ ହଉ, ସେମାନେ ଯେତେବେଳେ ଅଝଟ କରନ୍ତି, ବାପା ମା ନିଶ୍ଚିତ ଭାବରେ ଆମକୁ ଟିକେ ଆକଟ କରନ୍ତି, ବୁଝାନ୍ତି। ତ ଆମେ ସେତେବେଳେ ବାପା ମାଙ୍କୁ ଜମା ରାଗିବାନି ନା, ବାପା ମାଙ୍କ କଥା ମାନି ଚଳିବା। ସେଇ କଥା ଟିକେ ସାଙ୍ଗମାନଙ୍କୁ ବୁଝେଇକି କହିଲ।
1: ଯେତେବେଳେ ମା ବାପା ଆମକୁ କିଛି କହୁଥିସନ୍, ତାର କିଛି ମାନେ ତାର ପଛେ କିଛି ବଝା ଥିସି, ହେତିଲାଗି ସେମାନେ ଆମକୁ ହେନ୍ତା କହୁଥିସନ୍, ସେମାନେ ଆମର ଭଲ ଚାହିଁସନ୍, ନା କି ଆମର ଖରାପ।
0: ସୁନ୍ଦର କଥା ଯେ ମା ବାପା ଯେତେବେଳେ ଆମକୁ ଗାଳି ଦିଅନ୍ତି, ଆକଟ କରନ୍ତି, ନିଶ୍ଚିତ ଭାବରେ ତା ପଛ ପଟେ କିଛି କାରଣ ଥାଏ, ଆଉ ମା ବାପା ଆମକୁ ଭଲ ପାଆନ୍ତି, ସେଇଥିପାଇଁ ହିଁ ଆମର ଭଲ ହଉ ବୋଲି ସେମାନେ ଆମକୁ ଆକଟ କରନ୍ତି, ନାଇଁ? ଆଚ୍ଛା, ବାପା ମାଙ୍କ ସାଙ୍ଗରେ, ପରିବାର ସାଙ୍ଗରେ ତମେ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛ?
1: ମୁଁ ହାଇଦ୍ରାବାଦ, ମୁମ୍ବାଇ, ଶ୍ରୀସାଇଲମ, ଶିରିଡି, ସେମିତି ବହୁତ ଜାଗା ଯାଇଛି।
0: ଆଚ୍ଛା, କୋଉ ଜାଗାରେ ତମେ ବେଶୀ ମଜା କରିଛ?
1: ସେମିତି ଦେଖିବ ବୋଲେ ମତେ ଶ୍ରୀସାଇଲମରେ ଯାହା ଭଲ ଲାଗିଲା, କ'ଣ ପାଇଁ କି ସେଇଠି ମୁଁ ମୋ ଭାଇ ବହିନ ସହିତ ସଭେ ଯାଇ ମିଲିକରି ଯାଇଥିଲୁ, ଆଉ ରାସ୍ତାରେ ବି ବହୁତ ମସ୍ତି କଲୁ, ଆଉ ଏନକେ ପହଞ୍ଚିକରି ବି ବହୁତ ମସ୍ତି କଲୁ।
0: ଆଚ୍ଛା, ଭାଇ ଭଉଣୀ ସାଙ୍ଗରେ ଥିଲେ ମଜା ବେଶୀ ଆସେ, ନାଇଁ?
1: ହଁ,
0: ଦୁଷ୍ଟ ହୁଅ କି ନାଇଁ ସମସ୍ତେ?
1: ସେତେ ବି ନାଇଁ, ଟିକେ ଟିକେ ଦୁଷ୍ଟ ହଉ, ଆଉ
0: ନିଜ ନିଜ ଭିତରେ ଗାଳି ମାଡ ହୁଅ କି ନାଇଁ?
1: ନାଇଁ, ହେତେ ବି ନାଇଁ, ଖାଲି ହଁ ଟିକେ ମାରପିଟ ହେଇଯାଉ ଥରେ ଥରେ, ବାକି ହେତେ ବି ନାଇଁ।
0: ଟିକେ ଟିକେ ଭାଇ ଭଉଣୀ ଭିତରେ ସେମିତିଆ ଟିକେ ଟିକେ ପାଟିତୁଣ୍ଡ ଚଳେ, ନାଇଁ? ପୁଣି ଆମେ ମନ ମିଶେଇକି ଚଳିବା କଥା, ଖୁବ ସୁନ୍ଦର କଥା। ସେମିତିଆ ସମସ୍ତଙ୍କ ସହିତ ଆମେ ମିଳିମିଶି ଚଳିବା, ଭାଇ ଭଉଣୀଙ୍କ ସହିତ, ସାଙ୍ଗସାଥିଙ୍କ ସହିତ। ଆଚ୍ଛା ଭବ୍ୟା, ଏ ଯୋଉ CCRT କଥା ଆମେ କହୁଥିଲେ, ତମେ ଯୋଉଥିରେ ସଫଳତା ପାଇଛ, ସେ ଅଭିଜ୍ଞତା ଟିକେ ଆମେ ଆମର ସାଙ୍ଗମାନଙ୍କୁ ଟିକେ ଜଣେଇବା। ତମେ କେବେ ଗଲ, କାହା ପାଖରେ ତମେ ଶିଖୁଥିଲ?
1: ମୁଁ ଯାଇଥିଲି, ସେଟା ଗଲା ବର୍ଷ ଯାଇଥିଲି, ସେଇଥିପାଇଁ ମତେ ଭୁବନେଶ୍ୱର ଯିବା ଲାଗି ପଡ଼ିଥିଲା, ଆଉ ମୁଇଁ ତାପରେ ସେନୁ ଆମକୁ ଗୋଟେ ବହୁତ ଲାଇଟ ଫ୍ରେଣ୍ଡଲି ମାହୋଲଟେ ଥିସି, ସେନୁ ଜଜ୍ ଥିଲେ, ମୁଇଁ ଏନକି ଗଲି, ମୋର ଡାଲଖାଇ ଡ୍ୟାନ୍ସ ସେନୁ କରିଥିଲି ମୁଇଁ, ଆଉ ସେନୁ ସେମାନେ ମତେ ତାପରେ କ୍ୱେଶ୍ଚନ୍ ପଚାରିଲେ, ଯେନ୍ତା କି ମାନେ ତମେ କାଇଁ ଶାଢ଼ୀ ପିନ୍ଧୁଛ, ତମର ଅର୍ଣ୍ଣାମେଣ୍ଟସର ନାଁ କାଣା, ତମକୁ ଟୋଟାଲ କେତେଟା ସମ୍ବଲପୁରୀ ଡ୍ୟାନ୍ସ ଆଇସି, ଆଉ ତାପରେ ତମେ ଅଲଗା ଅଲଗା କାଣା କରସ, ହେନ୍ତା ଟାଇପ୍ର କ୍ୱେଶ୍ଚନ୍ ପଚାରିଲେ।
0: ଆଚ୍ଛା, ତେବେ ତମେ ସମ୍ବଲପୁରୀ ଲୋକନୃତ୍ୟରେ ଯୋଉ ବୃତ୍ତି ପାଇଛ, ସେଇ ବାବଦକୁ ତମକୁ ଯାହା ପଚରା ହେଇଥିଲା ତମେ ସେଠି

0: ମାନଙ୍କର ପ୍ରଶ୍ନର ଉତ୍ତର ସବୁ ଦେଇଥିଲ। ସେଇଠି ଗୀତ ଗାଇବା ପାଇଁ ବି ପଡ଼ିଥିଲା, ନାଚ କରିବା ପାଇଁ ବି ପଡ଼ିଥିଲା।
1: ହଁ, ମୁଁ ଗୀତ ଗାଇ ଗାଇ କରି ନାଚିଥିଲି।
0: ଆଚ୍ଛା, ତମେ ଯେତେବେଳେ ଗୀତ ଗାଇ ଗାଇକିରି ନାଚିଥିଲ, ନିହାତି ସାଙ୍ଗମାନଙ୍କ ମନରେ ଉତ୍କଣ୍ଠା ଥିବ ଯେ କୋଉ ଗୀତ ଗାଇ ଗାଇ ଭବ୍ୟା ନାଚିଥିଲେ, ଟିକେ ଯଦି କୁହନ୍ତି ସେମାନେ ଶୁଣିକି ଖୁସି ହୁଅନ୍ତେ। ନାଇଁ,
1: ମୁଁ ଡାଲଖାଇ ଗୀତ ଗାଇ ଗାଇ କରି ନାଚିଥିଲି, ଆଉ ସେଇଟା ଡାଲଖାଇ ରେ ଘଡ଼ି ମାରି ଉଦେ ଦଶରା ଜନ କରି ଟୁକେଲ ମାନଙ୍କର ମନ ଛନ।
0: ଆଚ୍ଛା, ମାନେ ବାଜାର ତାଳେ ତାଳେ ଗୀତ ଗାଇ ଗାଇକିରି ନାଚିବା ଲାଗି ପଡ଼ିବ।
1: ହଁ,
0: ତ ଯେଉଁ ସାଙ୍ଗମାନେ ତମର ସମ୍ବଲପୁରୀ ଲୋକନୃତ୍ୟ ଶିଖୁଛନ୍ତି, ସେମାନେ ମଧ୍ୟ ଚାହିଁଲେ ସେଇଥିରେ ଭାଗ ନେଇପାରିବେ। ଆମେ ଏଇ କଥା ମଧ୍ୟ ଜଣେଇଦେବା, ସରକାରଙ୍କ ତରଫରୁ ତମେ ବୃତ୍ତି ପାଇଛ, ବିଦ୍ୟାଳୟରେ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ତମେ ଭାଗ ନେଉଥିବ। ସ୍କୁଲରେ କେମିତିଆ ଲାଗେ ତମକୁ ସେସବୁ କାର୍ଯ୍ୟକ୍ରମରେ ଯେତେବେଳେ ଭାଗ ନିଅ, କେମିତି ଅନୁଭୂତି ହୁଏ?
1: ଫୋକସ୍ ଥିସି କି ମୁଇଁ କେନ୍ତା ଜିତି ପାର୍ମି, କେନ୍ତା ସବୁ ମୋର ବେଷ୍ଟ ପରଫର୍ମାନ୍ସ ଦେଇପାର୍ମି। ତାପରେ ଯେତେବେଳେ ରିଜଲ୍ଟ ଆଇସି, ମୋ ବାପା ମତେ ସବୁବେଳେ କହିସନ୍ କି ତୁଇ ଜିତିବାର ଉପରେ ନାଇଁ ଦେଖ, ତୁଇ ଦେଖ କି ତୁଇ ହେଟା କରିଛୁ କି ନାଇଁ, ବୋଲେ ସେଇଠି ମୁଇଁ କରିଥିସି। ତାପରେ ଯଦି ମତେ ମିଲି ଯାଇସି ତ ମୁଇଁ ବହୁତ ଖୁସି ହେସି, ଆଉ ଯଦି ସେକେଣ୍ଡ ଥାର୍ଡ ପୋଜିସନ ଆଇସି ବୋଲେ ହେତି ବି ମୁଇଁ ଖୁସି ଥିସି।
0: ନିହାତି ଆମେ ପରିଶ୍ରମ କରିବା, ଚେଷ୍ଟା କରିବା, ଆଉ ରେଜଲ୍ଟ ବା ପରିଣାମ ଯାହା ବି ହଉ, ଆମେ ଚେଷ୍ଟା କରିବାଟା ଆମେ ନିଜ ତରଫରୁ ସମ୍ପୂର୍ଣ୍ଣ ଭାବେ କରିବା ଆଉ ଜାରି ରଖିବା, ଜମା ହାର ମାନିବାନି। ବାପା କ'ଣ କରନ୍ତି, ମା କ'ଣ କରନ୍ତି?
1: ମୋ ବାପା ମା ଆକାଶବାଣୀରେ ନ୍ୟୁଜ୍ ରିଡର୍ ଅଛନ୍, ଆଉ ତାର ସହିତ ସେମାନେ ଉଡ଼ାନରେ ସମ୍ବଲପୁରୀ ଡ୍ୟାନ୍ସ ବି ଶିଖାସନ୍।
0: ଆଚ୍ଛା, ହେଲେ ବାପା ମା ଘରେ ବି ଯେତେବେଳେ ସମୟ ପାଉଥିବେ ତୁମକୁ ଶିଖଉଥିବେ?
1: ହଁ, ଯଦି ବାପାକେ କିଛି ମାନେ ନୂଆ ଷ୍ଟେପ୍ ଜଣା ପଡ଼ିଲା ସେ ମତେ ହେଟା ଶିଖାସନ୍।
0: ଆଚ୍ଛା, ବାପା ବେଶୀ ଭଲ ଶିଖାନ୍ତି ନାଚ ନା ମା ବେଶୀ ଭଲ ଶିଖାନ୍ତି?
1: ସେମାନେ ଦୁଇଜଣ ଏକା ଭଲ ଶିଖାନ୍ତି।
0: ଆଚ୍ଛା, ପିଲାମାନେ ସମସ୍ତେ ତମ କଥା ଶୁଣିକି ସେମାନେ ଜାଣିପାରିଥିବେ ଭବ୍ୟା ଭାରି ଚାଲାକ ଝିଅଟିଏ। ନାଇଁ, ବାପା ମା ସବୁବେଳେ ସମାନ ହିଁ ରୁହନ୍ତି। ଆଚ୍ଛା ଭବ୍ୟା, ତମେ ପାଠ ପଢୁଛ, ନାଚ ଗୀତ କରୁଛ, ଖେଳକୁଦ କର ନା ନାଇଁ?
1: ନାଇଁ, ଖେଳ ବି ମୁଁ ଦେଖେ, ମୁଁ କ୍ରିକେଟ ଦେଖେ।
0: ଦେଖ, ଖେଳ ନା ଖେଳନି?
1: ମୁଁ ଥରେ ଥରେ ଖେଳି ଦିଏ ଘର ପାଖେ ମୋର ସାଙ୍ଗମାନଙ୍କ ସାଙ୍ଗେ,
0: କିନ୍ତୁ ଦେଖିବା ଲାଗି ଭଲ ଲାଗେ।
1: ହଁ,
0: କିଏ ତମର ଫେଭରେଟ ପ୍ଲେୟାର?
1: ମୋର ଫେଭରେଟ ପ୍ଲେୟାର ଶୁଭମନ ଗିଲ।
0: ଶୁଭମନ ଗିଲ ଫେଭରେଟ ପ୍ଲେୟାର, କ'ଣ ପାଇଁ ତାଙ୍କୁ ଭଲ ଲାଗେ?
1: ତାଙ୍କର ଖେଳବାର ଷ୍ଟାଇଲ ବହୁତ ଭଲ, ସେ ବହୁତ ଭଲ ଖେଲସନ୍, ଆଉ ସେ ଆମର ଟେଷ୍ଟ ଆଉ ଓଡ଼ିଆଇ ଟିମ୍ର କ୍ୟାପ୍ଟେନ୍ ବି ଆନ୍।
0: ଆଚ୍ଛା, ତ ଖେଳରେ ବି ମଧ୍ୟ ତମର ରୁଚି ରହିଛି। ଆମେ ଖେଳକୁଦ, ପାଠ ପଢା, ଆମର ନାଚ ଗୀତ, ଯାହା ଆମର କୋ କରିକୁଲାର ଆକ୍ଟିଭିଟି ରହିଛି, ସେ ସବୁ ଯାକ ଆମେ ଯଦି ସମାନ ଭାବରେ ଧ୍ୟାନ ଦେବା, ନିଶ୍ଚିତ ଭାବରେ ଆମର ଅନେକ ଉନ୍ନତି ହୁଏ। ଏଇ କଥା ତମେ ଜାଣିଛ, ଆଉ ତମଠୁ ଅନ୍ୟମାନେ ମଧ୍ୟ ଶିଖିବାକୁ ପାଇଥିବେ। ଆଚ୍ଛା ଭବ୍ୟା, ତମେ ବଡ଼ ହେଲେ କ'ଣ କରିବ?
1: ମତେ ବଡ଼ ହେଲା ପରେ ତ ପହଲା ଗୋଟେ ଭଲ ମଣିଷ ବନବାର ଅଛେ, ମୋର ବାପା ମା କେ ପ୍ରାଉଡ଼ ବନାବାର ଅଛେ, ଆଉ ତାପରେ ମତେ ଗୋଟେ IAS ଅଫିସର ର ଏମ୍ ଅଛେ, ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ। ସେମାନେ ବହୁତ ଇନ୍ସପାୟାର କରସନ୍ ମତେ।
0: ଆଚ୍ଛା, ତମେ ଭାରତୀୟ ପ୍ରଶାସନିକ ସେବା ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସରେ ତମେ ଯୋଗ ଦେବା ପାଇଁ ଚାହୁଁଛ, ଖୁବ ଭଲ କଥା। କ'ଣ ପାଇଁ ତମେ କଲେକ୍ଟର ହେବା ପାଇଁ ଆଶା କରିଛ?
1: ମତେ ସେମାନେ ଯୋଉ ହିସାବର କାମ କରନ୍ତି ସେମାନେ, ହେଇଟା ବହୁତ ଭଲ ଲାଗେ,
0: ଲୋକଙ୍କ ପାଇଁ କାମ କରିବାକୁ ଭଲ ଲାଗେ। ନାଇଁ, ନିଶ୍ଚିତ ଭାବରେ ଆମେ ଆଶା କରିବୁ ଯେ ତମେ ବଡ଼ ହେଇକି ଭଲ ପାଠ ପଢିକି ସେମିତି ଆଉ ଗୋଟେ ଦକ୍ଷ ପ୍ରଶାସନିକ ଭାବରେ ନିଜକୁ ପ୍ରତିଷ୍ଠିତ କର, ଆଉ ବାପା ମା ପାଇଁ, ଆମ ସମ୍ବଲପୁର ପାଇଁ, ନିଜ ପାଇଁ ତମେ ଗୌରବ ଆଣ, ସେ କଥା ଆମେ ମଧ୍ୟ ଆଶା କରିବୁ। ଯେଉଁମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତମ କଥା ଶୁଣୁଛନ୍ତି, ତମେ ସେମାନଙ୍କୁ କ'ଣ କହିବା ପାଇଁ ଚାହିଁବ?
1: ମୁଁ ତାଙ୍କୁ କହିବା ପାଇଁ ଚାହିଁବି କି ପାଠ ସହିତ ସହିତ ସବୁ ଜିନିଷ ବି ରହିବାର ଜରୁରୀ ହେ। ସବୁବେଳେ ଆମେ ପାଠ ପଢୁଥିବା ବୋଲେ ଆମର ମାଇଣ୍ଡ ଖାଲି ପାଠ ରହିବା, ଆଉ ଆମର ବାକି କିଛି ଜିନିଷରେ ମାନେ ଜଣା ହିଁ ନେଇଥିବ ଆମକୁ, ବୋଲେ ମୋ ହିସାବରେ ଆମକୁ ସବୁ ଜିନିଷ ଜାଣିବାର କଥା ଭଲସେ ଟିକେ ଟିକେ।
0: ଖୁବ ସୁନ୍ଦର କଥା। ତମେ ଏଇଠିକି ଆସିଲ, ଆମ ସହିତ କଥା ହେଲ, ତମକୁ କେମିତି ଲାଗିଲା?
1: ମତେ ବହୁତ ଭଲ ଲାଗେ,
0: ଭଲ ଲାଗିଲା। ଆମକୁ ବି ତମ ସହିତ କଥା ହେଇ ଖୁବ ଭଲ ଲାଗିଲା ଭବ୍ୟା, ତମେ ଆସିଲ, ସେଇଥିପାଇଁ ତମକୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ଆଚ୍ଛା ପିଲାମାନେ, ତୁମେ ତ ଜଣେ ନୂଆ ସାଥୀଙ୍କୁ ଭେଟିଲ, ତାଙ୍କ କଥା ବି ଶୁଣିଲ, ଏଥର କାର୍ଯ୍ୟକ୍ରମ ଶେଷରେ ଆସ ଶୁଣିବା ସୁନ୍ଦର ଶିଶୁ ସଙ୍ଗୀତଟିଏ। ଦୁର୍ଗା ମାଧବ ପଣ୍ଡାଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ଦେବସ୍ମିତା ଦାସ।

ପିଲାମାନେ ଆଜିର କାର୍ଯ୍ୟକ୍ରମରେ ତୁମେମାନେ ଗୀତ ଶୁଣିଲ, ନୂଆ ସାଥୀଙ୍କୁ ଭେଟିଲ, ଏଥର ତୁମେମାନେ ମଧ୍ୟ ମନ ଦେଇ ପାଠ ପଢ଼, ସୁନାମ ଅର୍ଜନ କର ଏବଂ ନିଜେ ଯେଉଁ କ୍ଷେତ୍ରରେ ପାରଙ୍ଗମ ଛପିଲେ ସେହି କ୍ଷେତ୍ରଟିକୁ ଆହୁରି ମଜବୁତ କରିବା ପାଇଁ ତୁମେମାନେ ଆଜିଠାରୁ ଚେଷ୍ଟା କର। ଦେଖିବ ନିଶ୍ଚେ ଦିନେ ସଫଳତା ପାଇବ। ତେବେ ପିଲାମାନେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଏଥର ଯିବା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପଭି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲାଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦ୍ୟାଟ୍

0: ଜନବସବାସ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟ ରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ବର୍ଷ ପାଳନ କରୁଛି। 1936 ମସିହା ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡିଓ AIR ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ମସିହା ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ AIR ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 ମସିହା ଜାନୁଆରୀ 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥୀ ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର

0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିଲି। ପରିବେଷଣ କରିଥିଲେ ପଦ୍ମିନୀ ଭୋଇ ଏବଂ ସାଥୀ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଅନୁପ୍ରବେଶ ଆରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ଲାଗି ଗୋଟିଏ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥୋ। ଆକାଶବାଣୀ 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ପଦଯାତ୍ରା। ଓପିଏସ୍ସି ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଲ୍ ହେଲା ପ୍ରକାଶିତ। ଏନ୍ଡିଏ ନେତୃତ୍ୱାଧୀନ ସରକାର କି ପୁରିଲା 12 ବରଷ। ଇବୋଲା ସଂକ୍ରମଣ ନେଇକରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଲା ପର୍ଯ୍ୟଟନ ବିଭାଗର ଭିନ୍ ଭିନ୍ ପ୍ରକଳ୍ପର ସମୀକ୍ଷା ବୈଠକ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ ଅଧ୍ୟକ୍ଷତା। ପୁରୀଠାରେ ଏବା ମାସ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। ରାଜ୍ୟ ଏବା 30 ତାରିଖରୁ ମୂଲ ହେବାର୍କେ ଥିବାର ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ହେଲା ପ୍ରସ୍ତୁତି ବୈଠକ। ପ୍ରଧାନମନ୍ତ୍ରୀ ଏବା ରବିବାର ଦିନର ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ଲୋକର ସାଙ୍ଗେ କରିବେ ବିଚାର ବିନିମୟ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଅଧିକା ସୁନ୍ଦର କରବାର୍ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରର ମୂଲ ହେଇଛେ ସୌନ୍ଦର୍ଯ୍ୟକରଣ କାମ। ରାଜ୍ୟ ଯୁକ୍ତ 2 ପୁନଃମୂଲ୍ୟାୟନ ଆବେଦନ ପ୍ରକ୍ରିୟା ଏବେ 1 ତାରିଖରୁ ହେବା ମୂଲ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରିଛେ ତାର 90 ନମ୍ବର ପ୍ରତିଷ୍ଠା ଦିବସ। ଝାରସୁଗୁଡ଼ା ଜିଲ୍ଲାର ଆଜି ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ। ଆଇପିଏଲ୍ T20 ପ୍ଲେଅଫ୍ର ପହିଲା ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆର୍ ଗୁଜରାଟ ଟାଇଟନ୍ସ ଭିତରେ ଚାଲିଛି।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ କିଶୋରୀ ଓମନକର। ତବଲାରେ ଶିଳ୍ପୀ ଥିଲେ ବାଳକୃଷ୍ଣ ଆୟର। ସାରଙ୍ଗୀରେ ଶିଳ୍ପୀ ସୁଲତାନ ଖାନ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କିଶୋର କୁମାର ଗାଇଥିବା ଏହି ଗୀତଟି ଇମ୍ତିହାନ କଥାଚିତ୍ରରୁ। ସଙ୍ଗୀତ ଅନୁ ମଲ୍ଲିକ।

ଏଆର୍ ରେହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ଏ ଗୀତଟି। ଗୀତଟିକୁ ଗାଇଛନ୍ତି ସୁଖବିନ୍ଦର ସିଂ, ତନ୍ଭି ଏବଂ ମହାଲକ୍ଷ୍ମୀ ଆୟାର।

ସଙ୍ଗୀତ କଣ୍ଠଶିଳ୍ପୀ ମାନସ କୁମାର ଦତ୍ତ। ସକାଳ 9ଟାରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ, ସୂର୍ଯ୍ୟକାନ୍ତ ଉର୍ମା, ଜିତେନ୍ଦ୍ର ହରିପାଲ ଏବଂ ଯୋଗାନନ୍ଦ ମେହେ। 11:30 ଖୋଲା ଝରକା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। 12:00 ବାତାୟନ କାର୍ଯ୍ୟକ୍ରମ, 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାଜ୍ୟ କାର୍ଯ୍ୟକ୍ରମ ଉମଙ୍ଗ, 12:05 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସୁଭାଷ ଚନ୍ଦ୍ର ଜୈନ, ଜୟଶ୍ରୀ ପାତ୍ର ଏବଂ ସୁଶାନ୍ତ କୁମାର ନାଥ। 12:20 ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଡକ୍ଟର, ବିଷୟବସ୍ତୁ ଅଣ୍ଟା ପିଠି ଯନ୍ତ୍ରଣାର କାରଣ ଓ ନିରାକରଣ ସମ୍ପର୍କରେ କହିଛନ୍ତି ବିଶେଷଜ୍ଞ ଡାକ୍ତର ସୁମିତ କୌଶିକ। 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30 ଓଡ଼ିଆ କଥାଚିତ୍ର ଗୀତ, 4:02 ହେଲୁ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୁ ଅନୁରୋଧ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମ, ଏଥିରେ ଖଞ୍ଜଣି ଭଜନ ଶୁଣିବେ ପରିବେଷଣ କରିଛନ୍ତି ବୈରାଗୀ ବାଘ ଏବଂ ସାଥୀ। 5:30 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଜନସ୍ୱାସ୍ଥ୍ୟ କର୍ମୀ ଭାବରେ କ୍ୟାରିୟର, ଏ ସମ୍ପର୍କରେ କହିଛନ୍ତି ଲିପୁନ କୁମାର ସାନବଡ଼। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ସମ୍ବଲପୁର ସମୟ ବର୍ତ୍ତମାନ 11:09:30। ଏଇଠି ସରିଲା ଚଳିତ ଅଧିବେଶନ, ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:55। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।